ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ଗୁରୁବାର 1948 ଖ୍ରୀଷ୍ଟାବ୍ଦ ଶ୍ରାବଣ 8 ଦିନ 2026 ମସିହା ଜୁଲାଇ ମାସର 30 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଓ FM 101 MHz ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ମାନବ ଜୀବନର ସବୁଠାରୁ ମଧୁର ସଞ୍ଜୀବନୀ ହେଉଛି ବନ୍ଧୁତା, କହିଛନ୍ତି ଜୋସେଫ୍ ଆଡିସନ୍। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ପରଶୁରାମ ନାଥଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ପାଣିଗ୍ରାହୀ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ଇପ୍ସିତା ତ୍ରିପାଠୀ, ଯଶସ୍ରୀ ପାତ୍ର, ଦ୍ୟୋତିର୍ମୟୀ ପାଣିଗ୍ରାହୀ, କାଳିଚରଣ ପାଢ଼ୀ ଏବଂ ନମିତାରାଣୀ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଶିବଶଙ୍କର ପ୍ରଧାନ, ଗୌରହରି ଗିରି, ପରଶୁରାମ ନାଥ, ବୃନ୍ଦାବନ ଜେନା ଏବଂ ମୁରଲୀଧର ବେହେରା। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରୁଛନ୍ତି ଶିବାନୀ ଲାଲ।
1: ମଣିଷ ଜୀବନରେ ଶିକ୍ଷାର ମହତ୍ତ୍ୱ ରହିଛି। ଶିକ୍ଷା ମଣିଷର ବ୍ୟବହାରକୁ ମାର୍ଜିତ କରେ। ତାର ଶିକ୍ଷା ଆରମ୍ଭ ହୁଏ ତାର ପରିବାରରୁ। ପରିବାରରେ ରହୁଥିବା ମା, ବାପା, ଜେଜେବାପା, ଜେଜେମା, ଦାଦା, ଖୁଡ଼ି ଇତ୍ୟାଦି ସଦସ୍ୟଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପରୁ ସେ ଶିକ୍ଷା ଗ୍ରହଣ କରେ। ଏହା ହିଁ ହେଉଛି ସଂସ୍କାର। ପ୍ରକୃତରେ ଜଣେ ବ୍ୟକ୍ତିର ସଂସ୍କାର ଗର୍ଭାଧାନଠାରୁ ହିଁ ଆରମ୍ଭ ହୋଇଥାଏ। ସେ ମାର ପ୍ରତ୍ୟେକଟି କାର୍ଯ୍ୟକଳାପରୁ କିଛି କିଛି ସଂସ୍କାର ଲାଭ କରିଥାଏ। ଏହାର ଉଦାହରଣ ରହିଛି ଅଭିମନ୍ୟୁଙ୍କ ବିଷୟରେ। ପିଲାଟି 5-6 ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ସମୟ ପରିବାର ଭିତରେ ରହେ। ବୈଜ୍ଞାନିକମାନେ କହିଛନ୍ତି ଏହି ସମୟ ମଧ୍ୟରେ ତାର ମସ୍ତିଷ୍କର ଅଧିକାଂଶ ବିକାଶ ହୋଇଯାଏ। ଏହି ସମୟ ମଧ୍ୟରେ ତା ମନରେ ଯେଉଁ ସଂସ୍କାରର ବୀଜ ରୋପଣ କରାଯାଏ ତାହା ହିଁ ତା ମନରେ ଚିରସ୍ଥାୟୀ ହୋଇ ରହେ। ସେଥିପାଇଁ କୁହାଯାଇଛି ପରିବାର ହିଁ ପ୍ରଥମ ପାଠଶାଳା। ପରିବାରରେ ଯେଉଁଭଳି ଆଧ୍ୟାତ୍ମିକ ଆସ୍ଥା, ଖାଦ୍ୟପେୟ, ରୁଚି, ପୋଷାକପତ୍ର, ସେବା ମନୋଭାବ, ସନ୍ତୋଷ ଗୁଣ ଇତ୍ୟାଦି

0: ରହିଛି ସେ ପିଲା ମଧ୍ୟ ସେହିଭଳି ଭାବନା ପୋଷଣ କରିଥାଏ। ଅଜାଣତରେ ତା ମନରେ ପରିବାର ସଦସ୍ୟଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଗଭୀର ପ୍ରଭାବ ପକାଇଥାଏ। ତେଣୁକରି ପରିବାରର ସମସ୍ତ ସଦସ୍ୟ ସତ୍ଚରିତ୍ର ବିଶିଷ୍ଟ ହେବା ଉଚିତ। ସତ୍କର୍ମ, ସତ୍ବଚନ ଏବଂ ସତ୍ଭାବନା ବିଶିଷ୍ଟ ପରିବାର ସଦସ୍ୟଙ୍କ ପ୍ରେରଣା ଗ୍ରହଣ କରି ପିଲାଟି ଉତ୍ତମ ନାଗରିକ ହୋଇପାରିଥାଏ। ଉତ୍ତମ ନାଗରିକ ଯେ କେବଳ ନିଜ ପରିବାରର ଉନ୍ନତି କରେ ତାହା ନୁହେଁ, ସେ ନିଜ ସମାଜରେ, ନିଜ ଦେଶରେ ତଥା ସମଗ୍ର ପୃଥିବୀରେ ଶାନ୍ତି, ସୌହାର୍ଦ୍ଦ୍ୟ, ଶୃଙ୍ଖଳା ସ୍ଥାପନ କରିବାରେ ସହାୟକ ହୋଇଥାଏ। ପିଲାଟି ତାର ପରିବାର ସଦସ୍ୟମାନଙ୍କର କାର୍ଯ୍ୟକଳାପରୁ ଯାହା କିଛି ଶିକ୍ଷା ଆହରଣ କରେ ସେଥିରେ ସେ ପରିବାରର ଉନ୍ନତି କରିବାରେ ଚେଷ୍ଟା କରିଥାଏ ଏବଂ ଏହା ଯୋଗୁଁ ପରିବାରରେ ଶାନ୍ତି ପ୍ରତିଷ୍ଠା ହୋଇପାରେ। ପରିବାରରେ ଶାନ୍ତି ପ୍ରତିଷ୍ଠା ହେଲେ ଗ୍ରାମରେ, ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ସମାଜରେ ଶାନ୍ତି ପ୍ରତିଷ୍ଠା ହେଲେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବ ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ହେଲେ ସମସ୍ତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନ କଲେ ଶିବାନୀ ଲାଲ। ଆଜିର ଭାବନା ଆଜି ଆମକୁ ଏହା ଶିକ୍ଷାଦାନ କଲା, ମନୁଷ୍ୟ ଜୀବନରେ ପରିବାରର ମହତ୍ତ୍ୱ ଅତୁଳନୀୟ, ଯାହା ପ୍ରେମ, ସୁରକ୍ଷା ଏବଂ ସଂସ୍କାର ପ୍ରଦାନ କରିଥାଏ। ପରିବାର ହେଉଛି ମନୁଷ୍ୟ ଜୀବନର ପ୍ରଥମ ବିଦ୍ୟାଳୟ ଏବଂ ସୁରକ୍ଷିତ ଆଶ୍ରୟସ୍ଥଳ। ଏଠାରେ ଜଣେ ବ୍ୟକ୍ତି ନିଜର ଜନ୍ମରୁ ପ୍ରେମ, ସ୍ନେହ ଏବଂ ମାର୍ଗଦର୍ଶନ ପାଇଥାଏ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 457ତମ ଭାଗ।

ଋଷଭ ପୁତ୍ର ନବଯୋଗୀନ୍ଦ୍ର ନିଜ ଇଚ୍ଛାକ୍ରମେ ଭ୍ରମଣ କରୁ କରୁ ନିମି ରାଜାଙ୍କ ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଛନ୍ତି। ନିମି ସେମାନଙ୍କଠାରୁ ଆତ୍ୟନ୍ତିକ ମଙ୍ଗଳର ଉପାୟ ଜାଣିବାକୁ ଚାହିଁଛନ୍ତି। ପ୍ରଥମେ ଯୋଗୀନ୍ଦ୍ର କବି କହିଛନ୍ତି ଯେ ଏହି ସଂସାରରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କମଳ ସେବା ହିଁ ଆତ୍ୟନ୍ତିକ ମଙ୍ଗଳପ୍ରଦ। ହରିଲୀଳା ଶ୍ରବଣ ଓ ଆତ୍ମନିବେଦନ ରୂପ ବ୍ରତ ଧାରଣ କରି ଭକ୍ତଗଣ ପରମ ଶାନ୍ତି ଲାଭ କରିଥାନ୍ତି। ଭକ୍ତି, ଭଗବତ ଦର୍ଶନ ଓ ସଂସାର ବିରକ୍ତି ଯୁଗପତ ଆସି ଉପସ୍ଥିତ ହୋଇଥାଏ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 457ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ FM 101 ମେଗାହର୍ଟ୍ ଯୋଗେ ତଥା ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତାକେ ଲାଗିକରି ଥିବା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇକି ରହିଛି। ଇଟା ଇହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ଜବରନୁ ଅତି ଜବର ବର୍ଷା ହେବା ବୋଲି ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 18 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଫି ନାଗରିକଙ୍କ ଜୀବନ ଆଉ ସୁରକ୍ଷା ସରକାରଙ୍କ ଲାଗି ସବୁନୁ ଜରୁରୀ ହେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବର୍ଡ ସ୍ଥିତି ଆଉ ତାର ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସାଙ୍ଗେ ଆଲୋଚନା କରିକରି ଶ୍ରୀ ମାଝୀ କହିଛନ୍, ଲଗାୟତ ବର୍ଷା ଆଉ କେତେଟା ନଦୀନ ହୋଇଥିବା ବର୍ଡ ପରିସ୍ଥିତି ଉପରେ ସରକାର ପୁରା ନଜର ରଖିକରି ପ୍ରଭାବିତ ଇଲାକାର ଲୋକ ସୁରକ୍ଷିତ ରଖବାର ଲାଗି ପ୍ରଶାସନିକ ସ୍ତରଠି ନିର୍ଦ୍ଦେଶ ଦିଆଯାଇଛି। ଭିନ୍ ଭିନ୍ ଜିଲ୍ଲାନ ବର୍ଡ ପରିଚାଳନା ସ୍ଥାନାନ୍ତର ରିଲିଫ କାମକେ ତଦାରଖ କରବାର ଲାଗି 3 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବର୍ଡ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଘର ଆଉ ଚାଷ ଜମିର ଲାଗି ପ୍ରଭାବିତ ଲୋକଙ୍କୁ ତୁର୍ତ୍ତି କ୍ଷତିପୂରଣ ଦିଆଯିବାରକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲିଠାନୁ 4 ଦିନିଆ ଦିଲ୍ଲୀ ଗସ୍ତଥି ଯାଇଛନ୍। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ତାଙ୍କର ଗସ୍ତ ସମୟଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ଆଉ ପହୁଚନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିକରି ଓଡ଼ିଶାର ଭିନ୍ ଭିନ୍ ପ୍ରସଙ୍ଗ ବାବଦ ଆଲୋଚନା କରବେ। ତାଙ୍କରି ଗସ୍ତ ସମୟଥି ଆଜ ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କୁ ଭେଟିକରି ମହାନଦୀ ଜଳ ବିବାଦ ଆଉ ଜଳସମ୍ପଦ ବିଭାଗର ଭିନ୍ ଭିନ୍ ପ୍ରକଳ୍ପ ବାବଦ ଆଲୋଚନା କରବାର କାର୍ଯ୍ୟକ୍ରମ ରହିଛି। ଲଗାୟତ ବର୍ଷା ଆଉ ବୟଡ଼ ଲାଗି ନିର୍ମାଣ ବିଭାଗ ଅଧୀନ ଥିବା ଭିନ୍ ଭିନ୍ ଇଲାକାନ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ସେତୁ ଓ ସରକାରୀ କୋଠାର ତୁର୍ତ୍ତି ମରାମତି ଲାଗି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା କରିକି ଯୁଦ୍ଧକାଳୀନ ଭିତ୍ତିଥି ରାସ୍ତା ମରାମତି କରିକି ଯା ଆସ୍କେ ସ୍ୱାଭାବିକ କରବାର ଲାଗି ସେ କହିଛନ୍। ଇ ବାବଦେ ଓବିସିସି ଏନ୍ଏଚ୍ଏଆଇ ଆଉ ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ସହିତ ସବୁ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ବିଲ୍ ଲେଖାଯାଇଛି। ରାଜ୍ୟ ସରକାର ଚାଷ କ୍ଷେତ୍ରକେ ଅତ୍କା ଲାଭଦାୟକ କରିବା ଲାଗି ରାଜ୍ୟର କୃଷି ଉଦ୍ୟୋଗୀମାନଙ୍କୁ ସମୟସୀମା ଭିତରେ ଋଣ ଯୋଗାଇ ଦେବାରକେ ବ୍ୟାଙ୍କମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆହ୍ୱାନ ଦେଇଛନ୍। ଆଇବା 5 ବର୍ଷ ଲାଗି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଥି ଓଡ଼ିଶା କୃଷି ପ୍ରୋହାହନ ଆଉ ପୁଞ୍ଜି ଲଗାଣ ନିଗମ ଏପିକଲ୍କେ 2496 କୋଟି ଅତ୍କା ଟଙ୍କା ଦିଆଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍। ବୈଠକ ଥି କୃଷି ଉଦ୍ୟୋଗୀମାନଙ୍କୁ ସହସ୍ତି ଋଣ ଦେବାର ବ୍ୟାଙ୍କ ଆଉ ସରକାରୀ ସଂସ୍ଥା ଭିତରେ ସଠିକ୍ ତାଲମେଲ ରଖବାର ଆଉ ଗାଁର ଯୁବକ ମହିଳାମାନଙ୍କୁ ଚାଷ କ୍ଷେତ୍ରଥି ଅତ୍କା ସାମିଲ କରବାର ବାବଦେ ଆଲୋଚନା ହୋଇଛି। ରାଜ୍ୟର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକେ ଆହୁରି ବର୍କସ୍ କରବାର ଲାଗି ଡିଜିଟାଲ ଭାରତ ନୀତି ଟେଲିକମ୍ୟୁନିକେସନ୍ ଆଉ ବିଏସ୍ଏନ୍ଏଲ୍ ଭିତରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଇଥି ରାଜ୍ୟର 6,799 ଗ୍ରାମ ପଞ୍ଚାୟତକେ ଫାଇବର ଟୁ ହୋମ୍ ବିସ୍ତାର କରାଯିବା, ଯେଉଁଥିଲାଗି ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଆଉ ଆର୍ଥିକ ବିକାଶ ଲାଗି ନୂଆ ସୁଯୋଗ ତିଆରି ହୋଇପାରିବ ବୋଲି ଇଲେକ୍ଟ୍ରୋନିକ୍ସ ଆଉ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ କହିଛନ୍। ଇତାର ଜରିଏ 50,000 ଅତ୍କା ଗାଁକେ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ଲାଗି 3,384 କୋଟି ଅତ୍କା ଟଙ୍କା ଖର୍ଚ୍ଚ ହେବା। ଓଡ଼ିଶା ଜାପାନ ସମ୍ପର୍କକେ ଆହୁରି ମଜବୁତ କରବାର ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତତ୍ତୋରୀ ପ୍ରଦେଶର ମୁଖ୍ୟ ଶାସନ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ୱତି ଆସିଥିବା 13 ଜଣିଆ ପ୍ରତିନିଧି ଦଳ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରିଛନ୍। ପୁଞ୍ଜିନିବେଶ, ଶିଳ୍ପ, ଦକ୍ଷ ମାନବ ସମ୍ବଳ, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ଆଉ ଗବେଷଣା କ୍ଷେତ୍ରଟି ସହଯୋଗ ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ସବୁଜ ଶକ୍ତି, ନୀଳ ଅର୍ଥନୀତି, ସ୍କିଲ୍ଡ ଇନ୍ ଓଡ଼ିଶା ଆଉ ଏମ୍ଏସ୍ଏମ୍ଇ କ୍ଷେତ୍ରଟି ଜାପାନୀ କମ୍ପାନୀମାନଙ୍କୁ ବିନିଯୋଗ ଲାଗି ଶ୍ରୀମତୀ ଗର୍ଗ ଆହ୍ୱାନ ଦେଇଛନ୍। ଜାତୀୟ ଶିକ୍ଷାନୀତି 2020 ଆଧାରଥି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ପିଏମ୍ଶ୍ରୀ ଯୋଜନା ନିୟମିତ ସମୀକ୍ଷା କରାଯିବା, ଏଥିଲାଗି ଗଣଶିକ୍ଷା ବିଭାଗର 30 ଜଣ ଅଧିକାରୀଙ୍କୁ 30ଟା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେମାନେ ନିୟମିତ ବ୍ୟବଧାନ୍ତି ଜିଲ୍ଲାମାନଙ୍କୁ ଯାଇକରି ସେଠାରେ ପିଏମ୍ଶ୍ରୀ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବେ ଆଉ ଏ ବାବଦେ ସବୁ ତଥ୍ୟ ପିଏମ୍ଶ୍ରୀ ପୋର୍ଟାଲ୍ଥି ଉଲ୍ଲେଖ କରବାରକେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ଆଇବା 1 ତାରିଖନୁ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମ ପାଠ୍ୟକ୍ରମର ପହିଲା ବଛର ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। 2026-27 ଶିକ୍ଷାବର୍ଷ ଲାଗି 1500ଟା ସିଟ୍ ଥିବାର ବେଲ୍କେ 10,647 ଜଣ ଏଥିଲାଗି ଆବେଦନ କରିଥିଲେ। ପହିଲା ଆଉ 2 ନମ୍ବର ରାଉଣ୍ଡ ଉତ୍ରୁ 1259 ଜଣ ଛାତ୍ରଛାତ୍ରୀ ଏଡମିସନ୍ ନେଇସାରିଛନ୍। 4 ଅଗଷ୍ଟ ତକ ସ୍ପଟ୍ ଆଡମିସନ୍ ଶେଷ ହେବା ବୋଲି ବିଭାଗ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲାର ଶୀତଳ ଭଣ୍ଡାର ପ୍ରକଳ୍ପକେ ପ୍ରୋହାହନ ଦେବା ଲାଗି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଶୀତଳ ଭଣ୍ଡାର ଲାଗି ଆର୍ଥିକ ସାହାଯ୍ୟ ବାବଦ ଜିଲ୍ଲାସ୍ତରୀୟ କମିଟି ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଖଡ଼ିଆଲ ରୋଲ ଏନ୍ଏସି 8 ନମ୍ବର ୱାର୍ଡନ 5,410 ମେଟ୍ରିକ୍ ଟନ୍ କ୍ଷମତା ଥିବା ଶୀତଳ ଭଣ୍ଡାର ପ୍ରକଳ୍ପକେ ଅନୁମୋଦନ ମିଳିଛି। ଜିଲ୍ଲାର ଆହୁରି ଅତ୍କା ଶୀତଳ ଭଣ୍ଡାର ପ୍ରକଳ୍ପ ପ୍ରସ୍ତାବ ଆନବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଛନିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଶିଶୁମାନଙ୍କର ଥଣ୍ଡାକାଶ ପାଇଁ ହୋମିଓପାଥି ଚିକିତ୍ସା। ଏ ବିଷୟରେ କହିବେ ଡାକ୍ତର ପଦ୍ମଚରଣ ମାଝି। ସକାଳ 7:35 ସ୍ୱଭାବକ ବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିବେ ତପସ୍ୱିନୀ କାବ୍ୟର 13ତମ ଭାଗ। ତଥ୍ୟ ରଚନା ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ଉଷାରାଣୀ ବାରିକ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। 8:30 ଚିନ୍ତାମଣି ସାହୁଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସୁକାନ୍ତି ପାଲ ଏବଂ ସୁତପ ପଟ୍ଟନାୟକ। 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟି। ଦିନ 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ, ମନୋଜ କୁମାର ବୁଡ଼ା ଏବଂ ଶଙ୍କର ପ୍ରସାଦ ଦତ୍ତ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ତରୁଲତା ସୁନାନି ଏବଂ ପ୍ରେମନାଥ ବାରିକ। ଦିନ 1:20 ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ଓଷା ବ୍ରତ ଓ ନାରୀ, ଆଲୋଚିକା ନୀଳେନ୍ଦ୍ରୀ ପଣ୍ଡା। ଅପରାହ୍ନ 3:00 କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। 4:00 କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ ଶ୍ରୀଲେଖରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ପର୍ଦ୍ଧା ଶୁଣିବେ, ପରିବେଷଣ ବିପିନ ବିହାରୀ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମରେ ଶୁଣିବେ ଭଲିବଲ୍ ଖେଳାଳି ବିନୟ ଅଭିଷେକ ପାଣିଙ୍କ ସହିତ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ। 6:30 ବିକାଶ ମନ୍ତ୍ର। 7:25 ଜିଲ୍ଲା ହାଲଚାଲ ଉଭୟ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ପହ୍ଲା ଘାରିର ଯତ୍ନ ବିଷୟରେ ନୃସିଂହ ଚରଣ ବାରିକଙ୍କ ସହିତ ଆଲୋଚନା ଶୁଣିବେ। 8:00 ସଂସଦ ସମୀକ୍ଷା ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:15 ଶୁଣିବେ ଆଲୋଚନା ଓଡ଼ିଆ ଜନଜୀବନରେ ଭାଗବତ, ଆଲୋଚନା କରିବେ ଡକ୍ଟର ଦୀନବନ୍ଧୁ ଦାସ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ ଆବାଳ ବୃଦ୍ଧ ବନିତା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଲଗାଣ ବର୍ଷା ଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପାଞ୍ଚଟି ଜିଲ୍ଲାର 54ଟି ବ୍ଲକର 6ଟି ସହରାଞ୍ଚଳ ଏବଂ 1591ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ବନ୍ୟା ଯୋଗୁଁ ପ୍ରାୟ 5,26,000ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିବା ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଭଦ୍ରକ, ଯାଜପୁର ଏବଂ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ବର୍ଷ ମହାନଦୀରେ ସାମାନ୍ୟ ଧରଣର ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳିଠାରେ 9,00,000 କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ଅଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 619.54 ଫୁଟ ଥିଲା। ଜଳଭଣ୍ଡାରରୁ 2ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ 65,091 କ୍ୟୁସେକ୍ ଜଳ ମହାନଦୀ ଓ କେନାଲଗୁଡ଼ିକୁ ଛଡ଼ାଯାଉଛି। ନବରଙ୍ଗପୁରର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର 2 ମିଟରରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର 632.18 ମିଟରରେ ପହଞ୍ଚିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଆଖୁଆପଦାଠାରେ ଓ ଶାଳନ୍ଦୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିତ୍ତୀୟ ଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ଭଳି ଅନ୍ୟ କେତେକ ବିଷୟରେ ବିତ୍ତୀୟ ଜ୍ଞାନ ଦିଆଯିବ। ଅର୍ଥନୀତି ଓ ବାଣିଜ୍ୟରେ ପଢ଼ୁଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 97ଟି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ 3ଦିନିଆ ଗସ୍ତରେ ଯାଇଛନ୍ତି। ଶ୍ରୀ ବଶିଷ୍ଠଙ୍କ ଗସ୍ତ ସମୟରେ ଗତକାଲି ଅନ୍ତୋଦୟ ଗୃହ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ବାଣୀଶ୍ରୀ ଛାତ୍ରବୃତ୍ତି, ହର୍ ଘର୍ ଜଲ୍ ଯୋଜନା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମନ୍ୱିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଚଳିତ ସପ୍ତାହ ଶନିବାରଠାରୁ ଆରମ୍ଭ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ୍ ଟିଚର୍ସ ଏଜୁକେସନ୍ ପ୍ରୋଗ୍ରାମ୍ ଅଧୀନରେ ମୋଟ 1,500 ସିଟ୍ ରହିଛି। ସେଥିମଧ୍ୟରୁ 1,269 ଛାତ୍ରଛାତ୍ରୀ ଅଦ୍ୟାବଧି ନାମ ଲେଖାଇଛନ୍ତି। ଅଗଷ୍ଟ ମାସ 4 ତାରିଖରେ

0: ଖାଲି ଥିବା ସିଟ୍ଗୁଡ଼ିକରେ ସ୍ପଟ୍ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11:00 ଆରମ୍ଭ ହେବ। ଆସନ୍ତା ଅଗଷ୍ଟ ମାସ 2 ରାତି 11:45 ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ନୂଆପଡ଼ା ଜିଲ୍ଲାରେ ଶୀତଳଭଣ୍ଡାର ପାଇଁ ଆର୍ଥିକ ସହାୟତା ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ 5410 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଖଡ଼ିଆଳର ଏକ ଶୀତଳଭଣ୍ଡାର ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି। 22,81,00,000 ଉର୍ଦ୍ଧ୍ୱ ଖର୍ଚ୍ଚରେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମାତୃ ନବଜାତ ଶିଶୁ କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଡେଙ୍ଗୁ ରୋଗ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରି ମହିଳା ମହାବିଦ୍ୟାଳୟଠାରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କୁ ସଚେତନ କରାଯିବା ପାଇଁ ବିଭିନ୍ନ ଲୋକସଙ୍ଗୀତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଶିଶୁମାନଙ୍କର ଥଣ୍ଡାକାଶ ପାଇଁ ହୋମିଓପାଥି ଚିକିତ୍ସା ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ପଦ୍ମଚରଣ ମାଝି।
2: ଶିଶୁମାନଙ୍କର ଖାସ ସାଧାରଣତଃ ଶ୍ୱାସନଳୀର ରୋଗ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହା ବର୍ଷା ଏବଂ ଶୀତ ଋତୁରେ ଅଧିକ ପରିମାଣରେ ହୋଇଥାଏ। ଶିଶୁର ଥଣ୍ଡାକାସ ସମୟରେ ଆଖି ନାକରୁ ପାଣି ବାହାରେ, ଆଖି ଲାଲ ଦେଖାଯାଏ, ଥରକୁ ଥର ଖାସ କିମ୍ବା ଛିଙ୍କ ହେଉଥାଏ। ଏହା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଶିଶୁ କଷ୍ଟ ଅନୁଭବ କରିଥାଏ କେତେକ କ୍ଷେତ୍ରରେ। ଏହା ସହିତ ଦେହର ତାପମାତ୍ରା ବଢ଼ିଯିବାର ଦେଖାଯାଇଥାଏ। ଶିଶୁ କ୍ଷୀର ପିଇବାକୁ ଇଚ୍ଛା କରେ ନାହିଁ। ଶିଶୁଙ୍କ ଥଣ୍ଡା ଖାସ ହୋମିଓପାଥି ଚିକିତ୍ସା ଦ୍ୱାରା ଅତି ଶୀଘ୍ର ଭଲ ହୋଇଥାଏ। ବର୍ତ୍ତମାନ ଦେଖିବା କେତୋଟି ହୋମିଓପାଥିକ ଔଷଧ ଶିଶୁଙ୍କ ଥଣ୍ଡା ଖାସ ପାଇଁ। ସେଗୁଡ଼ିକ ହେଲା ଏକୋନାଇଟ୍, ଏଲିୟମ୍ ସେପା, ଏଣ୍ଟିମ୍ଟାଟ୍, ବେଲାଡୋନା, ବ୍ରାୟୋନିଆ ଆଲବା, ହିପର ସଲଫର, ଇପିକାକ୍, ଜଷ୍ଟେସିଆ, ପଲସେଟିଲା, ରଷ୍ଟକ୍ସ, ସାବାଡ଼ିଲା, ସ୍ପାଇଜେଲିଆ ଏବଂ ସ୍ପଞ୍ଜିଆ। କେଉଁ ଔଷଧ କେଉଁ ଲକ୍ଷଣ ଥିଲେ ଦିଆଯାଇଥାଏ? ଏକୋନାଇଟ୍ ନେପ୍ଲସ୍, ହଠାତ୍ ଋତୁ ପରିବର୍ତ୍ତନ ଯୋଗୁଁ ହେଉଥିବା ଶୁଖିଲା ଖାସ ଯେଉଁଥିରେ କି ଶିଶୁର ଜ୍ୱର ଥାଏ ଏବଂ ଶିଶୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥାଏ, ଆଦୌ ଶୋଇପାରେ ନାହିଁ, ସେହି କ୍ଷେତ୍ରରେ ଏହାର 30 ପ୍ରତି 3-4 ଥରେ ଏକ ପାନ ଦିଆଯାଇଥାଏ। ଏଲିୟମ୍ ସେପା, ଯେତେବେଳେ ଶିଶୁର ନାକ ଏବଂ ଆଖିରୁ ପାଣି ବାହାରେ, ଏହା ସହିତ ଛିଙ୍କ ଏବଂ ଖାସ ଥାଏ, ଆଖି ଲାଲ ଦେଖାଯାଉଥାଏ, ଏହା ସହିତ ଗରମ ଜିନିଷ ସଂସ୍ପର୍ଶରେ ଆସିଲେ ଖାସ ବଢ଼ିଯାଏ, ସେତେବେଳେ ଏହାର 6 ପ୍ରତି 2 ଥରେ ଖାଇବାକୁ ଦିଆଯାଇଥାଏ। ଏଣ୍ଟିମ୍ଟାଟ୍, ଯେତେବେଳେ ଶିଶୁର ଖାସ ହେଉଥାଏ, ଛାତିରେ କଫ ରହିଯିବା ହେତୁ ଛାତି ଘଡ଼ଘଡ଼ ହୁଏ, ଶିଶୁ କଫ ବାହାର କରିପାରେ ନାହିଁ, ନିଶ୍ୱାସ ପ୍ରଶ୍ୱାସ ନେଲାବେଳେ କଷ୍ଟ ହୁଏ, ସେତେବେଳେ ଏହାର 6 ପ୍ରତି 4 ଥରେ ଖାଇବାକୁ ଦେବା ଉଚିତ। ବେଲାଡୋନା, ଶିଶୁର ନିମୋନିଆ ରୋଗ ଜନିତ ଶୁଖିଲା ଖାସ ସହିତ ଜ୍ୱର, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଏବଂ ଆଖି ଲାଲ ଦେଖାଯାଉଥିଲେ ଏହାର 30 ପ୍ରତି 2 ଥରେ ଏକ ପାନ ଦେବା ଉଚିତ। ବ୍ରାୟୋନିଆ ଆଲବା, ଋତୁ ପରିବର୍ତ୍ତନ ଜନିତ ଶୁଖିଲା ଖାସ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଏହା ସହିତ ଜ୍ୱର ଏବଂ ଝାଡ଼ା କଠିନ ହେଲେ ଏବଂ ଶିଶୁ ଅଧିକ ପାଣି ପିଇବାକୁ ଇଚ୍ଛା କଲେ ଏହା 30 ପ୍ରତି 3-4 ଥରେ ଖାଇବାକୁ ଦିଆଯାଇଥାଏ। ଇପିକାକ୍, ଶିଶୁ ଥରକୁ ଥର ଖାସିବା ସହିତ ବାନ୍ତି କରିବାକୁ ଇଚ୍ଛା କରିବା କିନ୍ତୁ କଫ ବାହାର ହେଉନଥିଲେ ଏହାର 6 ପ୍ରତି 2 ଥରେ ଦେବା ଉଚିତ। ଜଷ୍ଟେସିଆ, ଏହି ଔଷଧ ଯେକୌଣସି ପ୍ରକାରର ଖାସ ପାଇଁ ଦିଆଯାଇଥାଏ। ଏହାର ମୂଳ ଅର୍କର 5 ସହିତ 1 ପାଣି ମିଶାଇ ଦିନରେ 3 ଖାଇବାକୁ ଦିଆଯାଇଥାଏ। ପଲସେଟିଲା, ଯେତେବେଳେ ଖାସ ସହିତ ଜ୍ୱର, ଯାହା ରାତିରେ ବଢ଼ିଯାଏ, ଶିଶୁ ପାଣି ପିଇବାକୁ ଆଦୌ ଇଚ୍ଛା କରେ ନାହିଁ, ସେତେବେଳେ ଏହା 30 ପ୍ରତି 4 ଥରେ ଦିଆଯାଇଥାଏ। ସାବାଡ଼ିଲା, ଶିଶୁର ଥଣ୍ଡା ଖାସ ସହିତ ଛିଙ୍କ ହେଉଥିଲେ ଏହା 200

0: ପ୍ରତି 4 ଘଣ୍ଟାରେ ଥରେ ଦିଆଯାଇଥାଏ। ରଷ୍ଟକ୍ସ ଏହା ବର୍ଷା ଦିନର ଥଣ୍ଡା କାଶ ପାଇଁ ଏକ ଉତ୍ତମ ଔଷଧ। ବର୍ଷାରେ ଭିଜିବା ଯୋଗୁଁ କିମ୍ବା ବାହାର ପାଗ ଯୋଗୁଁ ହେଉଥିବା ରୋଗ ସଂକ୍ରମଣରୁ ହେଉଥିବା କାଶ ସହିତ ଜ୍ୱର ପାଇଁ ଏହା ଦିଆଯାଇଥାଏ। ଏହା 30 ପାୱାର ପ୍ରତି 3 ଘଣ୍ଟାରେ ଥରେ ଦେବା ଉଚିତ। ସ୍ପାଇଜେଲିଆ ଯଦି ଥଣ୍ଡା ସହିତ ଛିଙ୍କ ହୋଇଥାଏ ଏବଂ ନିଶ୍ୱାସ ପ୍ରଶ୍ୱାସ ନେଲାବେଳେ କଷ୍ଟ ଜଣାପଡ଼େ ତେବେ ଏହାର 30 ପାୱାର ପ୍ରତି 4 ଘଣ୍ଟାରେ ଥରେ ଦିଆଯିବା ଉଚିତ। ସ୍ପଞ୍ଜିଆ ରାତି ସମୟରେ ହେଉଥିବା ଶୁଖିଲା କାଶ ପାଇଁ ଏହା ଗୋଟିଏ ଉତ୍ତମ ଔଷଧ। ଏହା 30 ପାୱାର ପ୍ରତି 3 ଘଣ୍ଟାରେ ଥରେ ଦିଆଯାଇଥାଏ। ହିପରସଲଫର ଏହା ଶୀତ ଦିନର ଥଣ୍ଡା କାଶ ପାଇଁ ଗୋଟିଏ ଭଲ ଔଷଧ। ଏଥିରେ କାଶ ସହିତ କଫ ବାହାରେ ଏବଂ ତଣ୍ଟି କାଟେ, କୌଣସି ଖାଦ୍ୟ ଖାଇବା କଷ୍ଟକର ହୋଇପଡ଼େ। ଏହାର 30 ପାୱାର ପ୍ରତି 2 ଘଣ୍ଟାରେ ଥରେ ଦିଆଯିବା ଉଚିତ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ। ଶିଶୁମାନଙ୍କର ଥଣ୍ଡା କାଶ ପାଇଁ ହୋମିଓପାଥି ଚିକିତ୍ସା ବିଷୟରେ ଆଲୋଚନା କଲେ ଡାକ୍ତର ପଦ୍ମଚରଣ ମାଝୀ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସେନା ଚିକିତ୍ସା ପ୍ରସ୍ତୁତିର ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15 ପଦକ ସହ ଅଷ୍ଟମ ସ୍ଥାନରେ ଭାରତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ଚିକିତ୍ସା ନିମନ୍ତେ ଦେଶର ପ୍ରଥମ ଶୈକ୍ଷିକ ଏବଂ ପରିଚାଳନା ବିଭାଗର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ କମାଣ୍ଡ ହସ୍ପିଟାଲରେ ଏହି ସେନା ଚିକିତ୍ସା ବିଭାଗର ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ସିଂ ଉଦ୍ଘାଟନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧକ୍ଷେତ୍ରରେ ଚିକିତ୍ସା ଲାଗି ପ୍ରସ୍ତୁତି ତ୍ୱରାନ୍ୱିତ, ଅନୁସନ୍ଧାନ କ୍ଷେତ୍ରର ବିକାଶ ଏବଂ ସ୍ୱଦେଶୀ ସିଦ୍ଧାନ୍ତର ବିକାଶ କରିବା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ନୂଆ ସେନା ଚିକିତ୍ସା ବିଭାଗ ଦେଶର ସେନା ମାନସିକତା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ସମସ୍ତଙ୍କ ସହଯୋଗରେ ଏହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧକ୍ଷେତ୍ର ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରରେ ପରିଣତ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବର୍ତ୍ତମାନ ସମୟରେ ସାମୂହିକ ବିନାଶ ସୃଷ୍ଟି କରୁଥିବା ଅସ୍ତ୍ରଶସ୍ତ୍ରର ଭୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ କଂଗ୍ରେସ 2026ର ଦଶମ ସଂସ୍କରଣର ବିଷୟବସ୍ତୁ ଉନ୍ମୋଚନ କରିଛନ୍ତି। ଏସିଆର ସର୍ବବୃହତ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମଞ୍ଚରେ ସାମିଲ ଇଣ୍ଡିଆ ମୋବାଇଲ କଂଗ୍ରେସର ଆୟୋଜନ ଚଳିତ ବର୍ଷ ଅକ୍ଟୋବର ମାସର 7-10 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଟେଲି ଯୋଗାଯୋଗ ବିଭାଗ ଏବଂ ଭାରତୀୟ ସେଲୁଲାର ପରିଚାଳକ ସଂଘ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିବେ। ଏଥିରେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଟେଲି ଯୋଗାଯୋଗ ପରିଚାଳକ, ନବସୃଜନକାରୀ, ଷ୍ଟାର୍ଟଅପ୍, ନିବେଶକ, ଗବେଷକ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ଭାରତର ଭବିଷ୍ୟତର ଡିଜିଟାଲ ପରିବର୍ତ୍ତନ ସମ୍ପର୍କରେ ମତ ଉପସ୍ଥାପନ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଚଳିତ ବର୍ଷ ଇଣ୍ଡିଆ ମୋବାଇଲ କଂଗ୍ରେସର ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ଏହା ଏଭଳି ନବସୃଜନକୁ ଦର୍ଶାଉଛି ଯାହା ଭୌଗୋଳିକ, ଶିଳ୍ପ କିମ୍ବା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୀମିତ ହୋଇ ରହିବ ନାହିଁ। ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ 150,000+ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ଯେଉଁଥିରେ 100+ ଅଧିକ ଦେଶରୁ 300+ ଅଧିକ ପ୍ରଦର୍ଶକ ସାମିଲ ହେବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି

0: ଯକ୍ଷ୍ମା ରୋଗ ପ୍ରତିହତ କରିବା କ୍ଷେତ୍ରରେ ଭାରତ ସଫଳତା ହାସଲ କରୁଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମା ରୋଗ 21% ହ୍ରାସ ପାଇଥିବା ବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଲୋକସଭାରେ ଗତକାଲି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକକୁ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବୈଷ୍ଣବ କହିଛନ୍ତି, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କ୍ଷେତ୍ରରେ ଏହି ବିଧେୟକ କଠୋର ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ଜରିଆରେ ଅଭିଯୁକ୍ତମାନଙ୍କୁ ଅତି କମ୍ ସମୟ ମଧ୍ୟରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଏହି ବିଧେୟକରେ ରହିଛି। ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖଲିଉର୍ ରହମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଢାକା ସହ ଏକ ସକାରାତ୍ମକ, ଗଠନମୂଳକ ଏବଂ ଭାଗିଦାରିତାପୂର୍ଣ୍ଣ ସମ୍ପର୍କ ନେଇ ଭାରତ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମରେ ଉଚ୍ଚାୟୁକ୍ତ ଶ୍ରୀ ତ୍ରିବେଦୀ କହିଛନ୍ତି, ବାଂଲାଦେଶର ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶମା ଉବେଦ ଇସ୍ଲାମଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ବ୍ରିକ୍ସ ଦେଶ ସମୂହ ମଧ୍ୟରେ ବାଂଲାଦେଶ ନଥିବା ବେଳେ ଭାରତ ସ୍ୱତନ୍ତ୍ର ଅତିଥି ଭାବେ ବାଂଲାଦେଶକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ବ୍ରିକ୍ସରେ ଏବେ ବ୍ରାଜିଲ, ଚାଇନା, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସଦସ୍ୟ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନର ରିଭଲ୍ୟୁସନାରୀ ଗାର୍ଡ଼ ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଛି। ଆମେରିକାର ଟ୍ରେଜେରୀ ବିଭାଗ ସୂଚନା ଅନୁଯାୟୀ ଏହି ପ୍ରତିବନ୍ଧକ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ 8 ତୈଳବାହୀ ଟ୍ୟାଙ୍କର ଏବଂ 10 କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେରିକା ପକ୍ଷରୁ ଇରାନର ନିୟମ ବିରୁଦ୍ଧ ପେଟ୍ରୋଲିୟମ୍ ବ୍ୟବସାୟକୁ କ୍ଷତିଗ୍ରସ୍ତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଆମେରିକା ଅଭିଯୋଗ କରିଛି, ଇରାନର ସେନା ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ସାମୁଦ୍ରିକ ବୀମା ଲାଗି ବାଧ୍ୟ କରୁଛି। ଅନ୍ୟପକ୍ଷରେ କେତେକ ତୈଳ ପରିବହନକାରୀ କମ୍ପାନୀ ଚୀନ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଅଶୋଧିତ ତୈଳ ପହଞ୍ଚାଇଥିବା ଆମେରିକା କହିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନ ସହ ସମ୍ପର୍କିତ 100 ଅଧିକ ଜାହାଜକୁ ଆମେରିକା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ନବସୃଜନ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଭାରତର ଆର୍ଥିକ ବିକାଶକୁ ଆଗକୁ ନେଉଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ 22ତମ ଜିଆର୍ଡି ଟାଟା ସ୍ମୃତି ସମ୍ଭାଷଣରେ ଶ୍ରୀ ଗୋୟଲ କହିଛନ୍ତି, ଉତ୍କୃଷ୍ଟତା ହାସଲ ଲାଗି ସବୁ ସମୟରେ ଉଦ୍ୟମ କରିବା ଆବଶ୍ୟକ ଏବଂ ଏହା ସୁନିଶ୍ଚିତ କରାଯିବା ଉଚିତ ଯେ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ ଏହାର ଗୁଣବତ୍ତା ଓ ପ୍ରତିଯୋଗିତାମୂଳକ ଗୁଣ ଜରିଆରେ ବିଶ୍ୱସ୍ତରରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ନବସୃଜନକୁ ବୃଦ୍ଧି ଦେବା ଲାଗି କେତେକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନବସୃଜନ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଲାଗି 1,00,000 କୋଟି ଟଙ୍କାର ଇଣ୍ଡିଆ ଏଆଇ ମିଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ମିଶନକୁ ସାମିଲ କରାଯାଇଛି। ସେ କହିଛନ୍ତି, ଏହାଦ୍ୱାରା ଦେଶର ନବସୃଜନ ପରିସ୍ଥିତି କ୍ଷେତ୍ରକୁ ଆହୁରି ଦୃଢ଼ କରାଯିବା ସହ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିବ। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା 69 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ହରଜିନ୍ଦରଙ୍କୁ ପ୍ରଶଂସା କରି କହିଛନ୍ତି, ଏହା ତାଙ୍କର ଉନ୍ନତ ପ୍ରଦର୍ଶନୀ ଥିଲା। ଏ ସମ୍ପର୍କରେ ହରଜିନ୍ଦର କହିଛନ୍ତି,
1: मैं बहुत खुश हूँ सिल्वर मेडल जीत के और अपनी परफॉर्मेंस से भी बहुत खुश हूँ। ट्रेनिंग में मैंने इससे अच्छा क्लीन जर्क कर रखा है पर फिर भी मैं बहुत सेटिस्फाई हूँ कि मैंने अपनी 6 की 6 लिफ्ट पास। मैं सोच के आई थी इस बार के एक तो मैंने अपने मेडल का कलर चेंज करना है और दूसरा मुझे अपनी लिफ्टिंग अच्छी करके आनी है। मैं सबसे पहले अपनी फैमिली को डेडिकेट करना चाहती हूँ क्योंकि फैमिली का बहुत बड़ा सपोर्ट है मुझे और इंडियन फेडरेशन गवर्नमेंट सबका बहुत सपोर्ट है उनकी वजह से आज हम यहाँ तक है।
0: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି ମଧ୍ୟ ଦ୍ରୁତ ଧାବକ ଗୁଲବୀର ସିଂଙ୍କୁ ପୁରୁଷ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଗୁଲବୀର ସିଂ କହିଛନ୍ତି,
2: अच्छा हुआ क्या गया।

0: କଲେ ଅତକା ଦିନ ତକ ଫୁଲ ମିଳିପାରବା। ତାହେରୁ ଗଛକେ କାଟିକିରି ସେଟା କଲମି କରିକିରି ବଂଶ ବିସ୍ତାର ମଞ୍ଜି ନାଇଁ ହଉଥିବାର ଗଞ୍ଜା ଫୁଲ ଆର ସମାନ କିସମ ଲାଗି ଇ କାଟ କଲମି କରାଯାଏସି। ଆର୍ କାଟବାର 20-25 ଦିନ ଭିତରେ ଚାରା ଲଗାବାର ଯୋଗ୍ୟ ହେସି। ଏଥିର୍ ଲାଗି ଗଛର ଅଗୁ 6-10 ସେଣ୍ଟିମିଟର ଲମ୍ବାର ଡାଲ କାଟିକିରି 3-4 ପତରକେ ରଖିକିରି ଅଲଗା ପତର ଛିଡ଼େଇ ଦିଆଯାଏସି। ଆର୍ ଇ କଟା ଡାଲ ମାନଙ୍କୁ ମୋଟା ବାଲି ସଜାଥି ଲଗେଇକିରି ଛାଏ ଆର୍ ପାଣି ଦିଆଯାଏସି। ଚେର୍ କରବାର ହରମୋନ ସେରାଡିକ୍ସ ଏ ରୁଟେକ୍ସ ଇଟା ମାନେ ଲଗାଲେ ଜଲ୍ଦି ଅତକା ଚେର୍ ବାହାରିସି। ଇ ଗଞ୍ଜା ଫୁଲ ଚାଷ କରବାର ଲାଗି ଜମି ତିଆରି କରବାର ଲାଗି ଜମିକେ 15-20 ଦିନ ଆଗରୁ 3-4 ଥର ଭଲ କରି ଗୁଣ କରି ଚାଷ କରିକିରି ଶେଷ ଥର ଚାଷ କରବାର ସମିଆନ୍ତି ଫି ଏକରକେ 15-20 ଟନ ସଢା କମ୍ପୋଷ୍ଟ କି 3-4 ଟନ ଜିଆ ଖତ ଦେଇକିରି ଛୋଟ ଛୋଟ ପଟାଲି ଭଙ୍ଗା ଯାଏସି। ଆର୍ ଯଦି ସଜିଆ ତାର ମାନେ ବେଡ୍ ବାଗିର କରୁଛନ୍ ବୋଇଲେ 30 ସେଣ୍ଟିମିଟର ଗହିର ଯାଏ ମାଟିକେ କୁଡ଼ିକିରି ଫି ବର୍ଗ ମିଟର କି 3 କେଜି ସଢା କମ୍ପୋଷ୍ଟ 150 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ ଆର 50 ଗ୍ରାମ ମ୍ୟୁରେଟ ଅଫ ପଟାସ ସାର ଦିଆଯାଏସି। ତାହେରୁ ଚାରା ଲଗାବାରଟା ପାଏନ ମଡ଼ାବାରଟା କି ଆୟତ କରିକିରି ଚାରା ମାନଙ୍କୁ ଟାନ କରାଯାଏସି। ଆର୍ ସୁସ୍ଥ ସବଲ ନିରୋଗ ଆର 4-5 ପତର ହେଇଥିବାର 10-15 ସେଣ୍ଟିମିଟର ଉଚ୍ଚାର ଆର 20-25 ଦିନ ଚାରା ମାନଙ୍କୁ ଉପର ବେଲା ଲଗେଇକିରି ପାଏନ ମଡ଼ା ଯାଏସି। ଆର୍ କିସମ ହିସାବେ ଆଫ୍ରିକୀୟ ଗଞ୍ଜା ଫୁଲକେ ଧାଡ଼ିକେ ଧାଡ଼ି 40 ସେଣ୍ଟିମିଟର ଆର୍ ଗଛ ଗଛକେ 30 ସେଣ୍ଟିମିଟର ତ ଫି ଏକରକେ 30,000 ଗଛ ଲାଗ୍ସି। ଆର୍ ଫରାସୀ ଗଞ୍ଜା ଫୁଲ ଯେନ୍ଟାକି ଧାଡ଼ିକେ ଧାଡ଼ି 20 ସେଣ୍ଟିମିଟର ଆର୍ ଗଛ ଗଛକେ 10-20 ସେଣ୍ଟିମିଟର ଦୂରିଆଥି ଲଗା ହେସି। ଆର୍ ଫି ଏକରକେ 80,000-160,000 ଗଛ ଲଗାଯାଏସି। ସାର ବ୍ୟବହାର ଗଞ୍ଜା ଫୁଲ ଚାଷ ଥି ଗଛ ଲଗାବାର ସମୟଥି ଯବକ୍ଷାର ଯାନ ନାଇଁ ଲାଗେ। ଆର୍ ଫସ୍ଫରସ ଫି ଏକରକେ 32 କେଜି ପଟାସିୟମ 16 କେଜି ସାର ଦରକାର ହେସି। ସେନ୍ତା 15 ଦିନ ଉତରୁ ଯବକ୍ଷାର ଯାନ 16 କେଜି ଦରକାର ହେସି। ଆର୍ 45 ଦିନ ଥି ଯବକ୍ଷାର ଯାନ 16 କେଜି ଫସ୍ଫରସ ନାଇଁ ଦରକାର ପଡ଼େ ଆର୍ ପଟାସିୟମଟା 16 କେଜି ଦରକାର ପଡ଼ସି।
1: ଚାଷର ହାଲ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଅଗଷ୍ଟ ମାସ 15 ତାରିଖ 2026 ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସ୍ୱଭାବକବି ଗଙ୍ଗାଧର ମିହିରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ତପସ୍ୱିନୀ କାବ୍ୟର 13ତମ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। କଣ୍ଠଦାନ କରିଛନ୍ତି ବି ବୁଦ୍ଧ ପ୍ରସାଦ ରାଓ, ପ୍ରମୋଦ କୁମାର ବିହେରା, ସସ୍ମିତା ସାହୁ, ସଙ୍ଗୀତା ମାସି, ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ। ବାଦ୍ୟଯନ୍ତ୍ରରେ ସହଯୋଗିତା କରୁଛନ୍ତି ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା, ନରେନ୍ଦ୍ର କୁମାର ନାୟକ ଏବଂ ପ୍ରଭାସ ମହାରଣା।

ବ୍ୟକ୍ତି କୈନ୍ଦ୍ରିକ ଚେତନାର ସର୍ବପ୍ରଥମ ଓ ସର୍ବପ୍ରଧାନ ପାହାଚ ହେଉଛି ସ୍ମୃତି ଓ ସ୍ମରଣ। ବାହାରକୁ ଅତ୍ୟନ୍ତ ମୂଲ୍ୟହୀନ ଓ ତୁଚ୍ଛ ବୋଲି ପ୍ରତୀୟମାନ ହେଉଥିଲେ ହେଁ, ବାସ୍ତବରେ କିନ୍ତୁ ତାହା ଠିକ୍ ନୁହେଁ। ଏହା କର୍ମମୁଖର ଜୀବନର ଗୋପନ ରହସ୍ୟକୁ ନଗ୍ନ ଭାବେ ବହିର୍ପ୍ରକାଶ କରିଥାଏ ଏବଂ ତାଦ୍ୱାରା ଜୀବନ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ଅତିଷ୍ଠ ଏକାକୀ ବହୁମଣିଷଙ୍କ ନିମନ୍ତେ ଅସରନ୍ତି ଆଶା ଓ ଆଶ୍ୱାସନା ଯୋଗାଇ ଦିଏ। ଏହା ମୁହୂର୍ତ୍ତକ ପାଇଁ ହୋଇ ବ୍ୟକ୍ତିଠାରେ ଯେଉଁ ସ୍ୱର୍ଣ୍ଣିମ ପ୍ରଭାତର ଫେନିଳ ସ୍ମୃତି ଭସାଇ ଦିଏ, ତାହା ତାର ଉତ୍ତର ଜୀବନକୁ ମହିମାମୟ କରିଦିଏ। ତପସ୍ୱିନୀ କାବ୍ୟରେ ଆମେ ଠିକ୍ ତାହା ହିଁ ଦେଖିବାକୁ ପାଇଥାଉଁ। ସ୍ମୃତି ଓ ସ୍ମରଣ ସବୁ ଏକାନ୍ତ ତଥା ନିଷ୍କପଟ ହୋଇଥିବାରୁ ଅତିରଞ୍ଜନର ପରିମାଣ ପ୍ରାୟ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାପସୀ ସଖୀ ସମ୍ମୁଖରେ ଜୀବନର ନିଚ୍ଛକ କାହାଣୀକୁ ଗୋଟି ଗୋଟି କରି ତୋଳି ଧରିଛନ୍ତି ସତୀ ସୀତା। ତୋଷିନ୍ନ ଲଲାଟେ ଆଜି ସୁଧାଂଶୁ କିରଣ, ଦେଖି ସଖୀ ହେଉଅଛି ସେ କଥା ସ୍ମରଣ। ସ୍ୱର୍ଗର ସମ୍ପଦ ଯାହା କହିଥାନ୍ତି ଜନେ, ଶ୍ରୁତି ସତ୍ୟ ମଣି ତାକୁ ଲୋଭ ଦିଏ ମନେ। ସ୍ୱର୍ଗ ଲୋଭେ ରାଜା ତେଜି ରାଜସିଂହାସନ, ତପ କରେ ବନେ କରି ଫଳମୂଳାସନ।

ତପସ୍ୱିନୀରେ ସୀତା ସବୁ ଝିଅମାନଙ୍କ ପରି ଜଣେ। ବାଲ୍ୟ ଓ ଶୈଶବର ଘୋର ଅଜ୍ଞାନତାରେ ତାଙ୍କ ସ୍ୱକୀୟ କୌଣସି ଦୁଃଖ ନାହିଁ, କିନ୍ତୁ ଆପଣା ଗୁଣରେ ସାଜି ହୋଇ ଯେତେବେଳେ ଯୌବନ ଆସିଛି, ଠିକ୍ ସେହି ମୁହୂର୍ତ୍ତରୁ ସୀତାଙ୍କର ଯୁବତୀ ହୃଦୟ କ୍ରିୟାଶୀଳ। ସେଥିପାଇଁ ଧନୁଭଙ୍ଗର ବିଫଳ ନୃପସକଳଙ୍କୁ ଦେଖି କୌତୂହଳରେ ହସୁଥିବା ସୀତା ହଠାତ୍ କ୍ଷତ୍ରିକୂଳଚୂଳ ଆଭରଣ ରାମଙ୍କଠାରେ ଦ୍ରବୀଭୂତ ହୋଇଯାଇଛନ୍ତି। ସେଇଠୁ ତାଙ୍କ ଜୀବନର ସଙ୍ଗୋପିତ ପତିଭକ୍ତି ଆରମ୍ଭ ହୋଇଯାଏ। ପ୍ରତିବଦଳରେ ରାମଚନ୍ଦ୍ରଙ୍କ ପତ୍ନୀ ପ୍ରେମ ସେଠାରେ ତତୋଧିକ ମାତ୍ରାରେ ପ୍ରଦୀପ୍ତ ହୁଏ। ତେଣୁ ସୀତାଙ୍କ ପାଇଁ ଆତ୍ମକୃତ କର୍ମମାନଙ୍କର ନ୍ୟାୟୋଚିତ ଫଳ ତାଙ୍କର ନିର୍ବାସନ। ସ୍ମୃତି ଓ ସ୍ମରଣର ଜୟପରାଜୟ ଜନିତ ଏତାଦୃଶ ତୁଳନାତ୍ମକ ବିବେଚନା ସୀତା ଚରିତ୍ରକୁ ଏକ ଭିନ୍ନ ମୋଡ଼ରେ ଉପନୀତ କରାଇଛି। ବନବାସ ତେଣୁ ସେଠାରେ କଷ୍ଟକର ହେବା ପରିବର୍ତ୍ତେ ହୋଇଛି ପତିହିତ ସାଧିନୀ ତପସ୍।

ଏଇଠି ଶେଷ କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିଲେ ତପସ୍ୱିନୀ କାବ୍ୟର 13ତମ ଭାଗ। ତଥ୍ୟ ପ୍ରଯୋଜନା ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି, ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ। ବାଦ୍ୟଯନ୍ତ୍ରରେ ସହଯୋଗିତା ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା, ନରେନ୍ଦ୍ର କୁମାର ନାୟକ ଏବଂ ପ୍ରଭାସ ମହାରଣା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଉଷାରାଣୀ ବାରିକ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ବ୍ରହ୍ମାନନ୍ଦ ବଞ୍ଚୋରଙ୍କ ରଚନାରୁ।

ଶୁଣିଲି ଉଷାରାଣୀ ବାରିକଙ୍କ କଣ୍ଠରେ ସମ୍ବଲପୁରୀ ଗୀତ, ଗୀତ ରଚନା ବ୍ରହ୍ମାନନ୍ଦ ବଂଶର ଏବଂ କୃଷ୍ଣଚନ୍ଦ୍ର ବାରିକ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: Gujarat and Madhya Pradesh. Bihar government decides to reopen closed sugar mills at Rayam in Darbhanga and Sakri in Madhubani. India's merchandise exports rise 15% despite Red Sea crisis and global turmoil. Annual Kanwad Yatra for Shravan month to begin today. And para-athlete Dilip Kavit wins gold while Mohammad Basil bags silver in men's 100-meter race at Commonwealth Games. And with that, we end the morning news. Have a nice day.
1: ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚିନ୍ତାମଣି ସାହୁଙ୍କ କଣ୍ଠରେ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନାରୁ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଥ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇ

ଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। କଣ୍ଠ ପରୀକ୍ଷା ଦେବା ପାଇଁ ନିର୍ଦ୍ଧାରିତ ଫି ବାବଦକୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257। ପୁଣି ଥରେ ରଖୁଛି 1086170525257। IFSC SBIN 000059 ଜମା କରିବେ। IFSC କୋଡ୍ ପୁଣି ଥରେ କହି ରଖୁଛି SBIN 000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣାଟି ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ ହେଲା ଅଗଷ୍ଟ 15, 2024। ପୁଣି ଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ ହେଲା ଅଗଷ୍ଟ 15, 2024। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241 0961। ପୁଣି ଥରେ କହି ରଖୁଛି 0663241 0961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ହରିହର ପୁଡ଼ଙ୍କ ରଚନାରୁ, କଣ୍ଠଶିଳ୍ପୀ ଚିନ୍ତାମଣି ସାହୁ।

ଗୀତ ଗୀତ ରଚନା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅରକ୍ଷିତ ଧରୁଆ ଏବଂ ହରିହର ପୋଢ଼। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମରେ ନନ୍ଦକିଶୋର ସିଂଙ୍କ ରଚନାରୁ ସୁକାନ୍ତି ପାଳଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଥ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଦରକାର, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ,

ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। କଣ୍ଠ ପରୀକ୍ଷା ଦେବା ପାଇଁ ନିର୍ଦ୍ଧାରିତ ଫି ବାବଦକୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10861705257 IFSC SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣାଟି ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ ହେଲା 2026 ଅଗଷ୍ଟ 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ପ୍ରେମଲତା ସାମଲଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ସୁକାନ୍ତି ପାଲ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ସୁକାନ୍ତି ପାଳ ଏବଂ ସୁତପ ପଟ୍ଟନାୟକ। ଗୀତ ରଚନା ନନ୍ଦକିଶୋର ସିଂ, ପ୍ରେମଲତା ସାମଲ ଏବଂ ଅସିତ କୁମାର ମହାନ୍ତ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ।

ଷ୍ଟୁଡିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ ଏବଂ ଆଜି ହେଉଛି ଗୁରୁବାର। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଶ୍ରୋତା ବନ୍ଧୁମାନଙ୍କୁ ଏ ସପ୍ତାହର କଥାଟିଏ ଗୀତଟିଏ କାର୍ଯ୍ୟକ୍ରମକୁ ସ୍ୱାଗତ। ଶ୍ରୋତାବନ୍ଧୁ, ଏ ସପ୍ତାହର ଆମର ବିଷୟ ହେଉଛି ଏମିତି ଏକ ସମ୍ପର୍କ ଯାହା ବିନା ଜୀବନ ଅସମ୍ପୂର୍ଣ୍ଣ। ସେଇ ହେଉଛି ଫ୍ରେଣ୍ଡସିପ୍ ବା ବନ୍ଧୁତା। ରକ୍ତର ସମ୍ପର୍କ ନଥାଇ ମଧ୍ୟ ଯିଏ ଆମ ସୁଖ ଦୁଃଖର ସାଥି ହୁଏ ସିଏ ହିଁ ତ ପ୍ରକୃତରେ ବନ୍ଧୁ। ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ବନ୍ଧୁତାର ରଙ୍ଗରେ ରଙ୍ଗେଇବା ଏବଂ ଶୁଣିବା ତାହାରି ଉପରେ ପର୍ଯ୍ୟବେସିତ କିଛି ଗୀତ। ପ୍ରଥମେ ଶୁଣିବା ସେଇ ଆଇକନିକ୍ ଗୀତ ଯାହା ବନ୍ଧୁତାର ପରିଭାଷା ଶିଖାଇଛି, ଫିଲ୍ମ ଶୋଲେରୁ, ୟେ ଦୋସ୍ତି ହମ୍ ନହିଁ ତୋଡ଼େଙ୍ଗେ।

ସତରେ ଏମିତି ବନ୍ଧୁ ପାଇବା ଭାଗ୍ୟର କଥା। ଏଥର ଆସନ୍ତୁ ଜାଣିବା ବନ୍ଧୁତାର ଉପଯୋଗିତା ବିଷୟରେ। ଜୀବନର ପ୍ରତିଟି କ୍ଷେତ୍ରରେ ବନ୍ଧୁର ଆବଶ୍ୟକତା ରହିଛି। ଯେତେବେଳେ ସାରା ଦୁନିଆ ଆମ ସାଥ ଛାଡ଼ିଦିଏ, ସେତେବେଳେ ଜଣେ ବନ୍ଧୁ ହିଁ ହାତ ବଢ଼ାଇଥାଏ। ସିଏ ଆମର ଗାଇଡ଼, ଆମର ସପୋର୍ଟ ସିଷ୍ଟମ। ତାହେଲେ ଆସନ୍ତୁ ଶୁଣିବା ଫିଲ୍ମ ଦିଲ୍ ଚାହତା ହେର ଟାଇଟଲ ଗୀତଟି, ଯାହା ଆଜିର ଯୁଗର ବନ୍ଧୁତାକୁ ଦର୍ଶାଉଛି।

ବନ୍ଧୁତା ଆମକୁ ବଞ୍ଚିବାର ନୂଆ ପଥ ଦେଖାଏ। ଯଦି ଆମେ ଏହାର ଗୁଣ ବିଷୟରେ କହିବା, ତାହେଲେ ବନ୍ଧୁତା ମଣିଷକୁ ମାନସିକ ସ୍ତରରେ ଶକ୍ତିଶାଳୀ କରିଥାଏ। ଆମର ସବୁ ଗୋପନ କଥା ସେମାନଙ୍କ ପାଖରେ ସୁରକ୍ଷିତ ଥାଏ। ବନ୍ଧୁ ସାଙ୍ଗରେ ଥିଲେ ସବୁଠାରୁ ବଡ଼ ସମସ୍ୟା ମଧ୍ୟ ଛୋଟ ମନେ ହୁଏ। ଏଇ ସୁନ୍ଦର ଭାବନାକୁ ନେଇ ଆସୁଛି ଫିଲ୍ମ 3 ଇଡିଅଟ୍ସର ଏହି ଗୀତ।

ବନ୍ଧୁତା ବୟସ ଦେଖିନି, ପୁଣି ସମୟ ସହିତ ବନ୍ଧୁତା ଅଧିକ ଗଭୀର ହୋଇଥାଏ। ସୁଖ ଦୁଃଖ ସବୁକୁ ସାଙ୍ଗରେ ଅନୁଭବ କରିବାରେ ସାହାଯ୍ୟ କରିଥାଏ। ଜୀବନକୁ ଭରପୁର ଜିଇଁବାରେ ସାହାଯ୍ୟ କରିଥାଏ। ସମ୍ପର୍କକୁ ମଜବୁତ କରି ଚାଲିଥାଏ। ଏଇ ଯେମିତି ଆମ ଏବଂ ଶ୍ରୋତାଙ୍କ ମଧ୍ୟରେ ସମ୍ପର୍କ, ଆମ କେନ୍ଦ୍ରର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତାମାନେ ସେମାନଙ୍କର ରୁଚିକୁ ପୂର୍ଣ୍ଣ କରୁଛନ୍ତି ଏବଂ ତାଙ୍କର ଭଲ ପାଇବା ଆମ କାର୍ଯ୍ୟକ୍ରମକୁ ଆହୁରି ଉନ୍ନତ କରୁଛି ଏବଂ ଆମ ଏବଂ ଶ୍ରୋତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରୁଛି। ଏମିତି କିଛି ବାର୍ତ୍ତା ନେଇ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି।

ବାଃ, ମନ ପୁରା ଖୁସି ହୋଇଗଲା। ବନ୍ଧୁତା କେବଳ ସମାନ ବୟସର ଲୋକଙ୍କ ଭିତରେ ହୁଏ ନାହିଁ, ଏହା କୌଣସି ବୟସରେ ଏବଂ ଅପରିଚିତ ଲୋକଙ୍କ ସହ ମଧ୍ୟ ହୋଇପାରେ। ଯେତେବେଳେ ଜଣେ ଅପରିଚିତ ବ୍ୟକ୍ତି ଆପଣଙ୍କ ସୁଖ ଦୁଃଖର ସାଥୀ ହୋଇଯାଏ, ସେତେବେଳେ ଜୀବନ ସୁନ୍ଦର ହୋଇଯାଏ।

ସତରେ ବନ୍ଧୁତା ହେଉଛି ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ। ଏଥିରେ କୌଣସି ଜାତି, ଧର୍ମ, ଗରିବ ଧନୀର ଭେଦଭାବ ନଥାଏ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି କୃଷ୍ଣ ଏବଂ ସୁଦାମା। ଆଜିର ଆଧୁନିକ ଯୁଗରେ ମଧ୍ୟ ଯଦି ଆମ ପାଖରେ ଜଣେ ପ୍ରକୃତ ବନ୍ଧୁ ଅଛି, ତେବେ ଆମେ ସବୁଠାରୁ ଧନୀ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏହାଦେ ଆପଣମାନଙ୍କ ଲାଗି ଗୋଟେ ଖାସ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଆବଶ୍ୟକ ଥିବା କିଷାନ ଉପଭାଷାଥି କାର୍ଯ୍ୟକ୍ରମ ଉପସ୍ଥାପନାର ଲାଗି ଆଗ୍ରହୀ ଯୁବକ ଯୁବତୀଙ୍କଠାନୁ ଦରଖାସ୍ତ ଆହ୍ୱାନ କରାଯାଉଛେ। ଏଥିର୍ଲାଗି ଯୋଗ୍ୟତା ହେଲା କିଷାନ ସାହିତ୍ୟ ଆଉ ସଂସ୍କୃତି ବିଷୟଥି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ, କିଷାନ ଭାଷାଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତାନୁ ଏତକା ହୋଇଥିବାର ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ତକ 20 ରୁ 50 ବଛର ଭିତରେ ହୋଇଥିବାର ଦରକାର, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବା, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ରହୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜଥି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଆଉ ଆଧାର ନମ୍ବର ବିବରଣୀ ଦେଇକରି ଇମେଲ ଆଇଡ଼ି sambalpur.co@gmail.com ଥି ଆବେଦନ କରବେ। ଆବେଦନ ପତ୍ର ସାଙ୍ଗେ ଗୋଟେ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ଯୋଡ଼ିକରି ବୟସ ଆଉ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଲାଗି ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ଯୋଡ଼ବେ। କଣ୍ଠ ପରୀକ୍ଷା ଦେବାର ଲାଗି ନିର୍ଦ୍ଧାରିତ ଫି ବାବଦକେ 225 ଟଙ୍କା ଆଉ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା। ଖାଲି NEFT ନେଫ୍ଟ ଆଉ ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7 IFSC କୋଡ଼ SBIN00000059 ଥି ଜମା କରବେ। ଆଉ ଆବେଦନ ପତ୍ରଥି ଟ୍ରାନ୍ଜାକ୍ସନ୍ ନମ୍ବର ଆଉ ତାରିଖ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କି ଉଞ୍ଝା କେନ୍ସି ଆକାରଥି ଫି ଗ୍ରହଣୀୟ ନୁହେଁ। ଆବେଦନ କରବା ଠିକନା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ଼, ସମ୍ବଲପୁର। ପିନ୍କୋଡ଼ ହେଲା 768001। ଆବେଦନ କରବାର ଶେଷ ତାରିଖ 2026 ଅଗଷ୍ଟ 15 ତାରିଖ। ମନେ ରଖବେ ଇଟା ପୁରା ସାମୟିକ କାମ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାର ଦେଇ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 0663241091 ଥି ଯୋଗାଯୋଗ କରିପାରିବେ। ଖାସ ସୂଚନା ଏତିକି ଥି ଶେଷ ହେଲା। ଏଥର ଶୁଣୁନ୍ ସିନେମା ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର ନୁ ଇ ଗୀତ। କଣ୍ଠ ଦେଇଛନ୍ ଦେବାଶିଷ ଆଉ ତୃପ୍ତି ଦାସ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଅରୁଣ ମହାନ୍ତି।

0: ଯେତେବେଳେ ତିଆରି କଲା ଗୁଣ୍ଡାକୁ ଖଣ୍ଡା ଦେଲା, ମନ୍ଦିରକୁ ପଣ୍ଡା ଦେଲା, ପୁଲିସକୁ ଦଣ୍ଡା ଦେଲା, କଂସେଇକୁ ମେଣ୍ଢା ଦେଲା, ଆଉ ଏ ଦେଶ ଜନତାକୁ ଗୋଟେ ଘୋଡ଼ା ଅଣ୍ଡା ଦେଲା। ଆଉ ଯୋଉ ଦିନ ସେ ଘୋଡ଼ା ଅଣ୍ଡା ଚଡ଼କି ଭଡ଼କି ଗଲା, ବାହାରିଲେ ମେଚାଏ ଲୋକ, ପିନ୍ଧିଥିଲେ ଧଳା ପୋଷାକ, କହିଲେ ଆମେ ସବୁ ଦେଶ ସେବକ, ଭଙ୍ଗପାଳ ପରି ମାତିଲେ, ଲୋକଙ୍କୁ ଭକୁଆ କଲେ, ଦେଖ ଦେଶକୁ କରିଦେଲେ ଭୋଲା,
1: ଦେଶକୁ କରିଦେଲେ ଭୋଲା।

ସେସେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ ଇହାଦେ ଆସୁନ୍ ଶୁନ୍ମା ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି କୋଇ ମିଲ୍ ଗିଆ ସିନେମାର ଗୀତ ସଙ୍ଗୀତ ଦେଇଛନ୍ ରାଜେଶ ରୋଶନ ଗୀତ ଲିଖିଛନ୍ ଇବ୍ରାହିମ ଅସ୍କ ପହିଲା ଆସୁନ୍ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ଉଦିତ ନାରାୟଣ ଆର୍ ଚିତ୍ରା

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆପଣମାନେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି କୋଇ ମିଲ୍ ଗିଆ ସିନେମାର ଗୀତ ଶୁଣୁଛନ୍। ସଙ୍ଗୀତ ଦେଇଛନ୍ ରାଜେଶ ରୋଶନ, ଗୀତ ଲେଖିଛନ୍ ଇବ୍ରାହିମ ଅସ୍କ, ପରବର୍ତ୍ତୀ ଗୀତକେ ଗାଇଛନ୍ ତାଜ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଇହାଦେ ଆସୁନ୍ ଶୁନ୍ମା ଇ ଗୀତ। କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ, ଗୀତ ରଚନା ଜଗଦୀଶ ତ୍ରିପାଠୀ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଆଜ କୁଲା ଝରକା କାର୍ଯ୍ୟକ୍ରମ ଥି ଲତା ମଙ୍ଗେସ୍କରଙ୍କର କଣ୍ଠତି ହିନ୍ଦୀ ସିନେମାର ଗୀତ ଶୁଣମା। ପହିଲା ଆସୁନୁ ଶୁଣମା ତାଙ୍କର କଣ୍ଠତି ଏ ଗୀତଟା ରାମ ତେରି ଗଙ୍ଗା ମେଲି ସିନେମାନୁ। ଗୀତିକାର ଆର୍ ସଙ୍ଗୀତକାର ରବୀନ୍ଦ୍ର ଜୈନ।

श्रोता बन्धु, लता मंगेशकर ଭାରତର ସଙ୍ଗୀତ ଜଗତର ଗୋଟିଏ ଅମର ନାଁ ଆଏ। ସେ ଭାରତର ସ୍ୱର କୋକିଳା ଭାବରେ ପରିଚିତ ଥିଲେ। ନିଜର ସୁମଧୁର କଣ୍ଠସ୍ୱର ଲାଗି ସେ କୋଟି କୋଟି ଲୋକଙ୍କର ହୃଦୟ ଜିତିଥିଲେ। ଭାରତୀୟ ସଙ୍ଗୀତକେ ବିଶ୍ୱ ଦରବାରରେ ଗୋଟିଏ ନୂତନ ପରିଚୟ ଦେବାରେ ତାଙ୍କର ଅବଦାନ ଅତୁଳନୀୟ। ଲତା ମଙ୍ଗେସ୍କରଙ୍କ ଜନ୍ମ 1929 ସେପ୍ଟେମ୍ବର 28 ତାରିଖ ଥି ମଧ୍ୟପ୍ରଦେଶର ଇନ୍ଦୋର ସହରଟି ହୋଇଥିଲା। ତାଙ୍କର ପିତା ଦୀନନାଥ ମଙ୍ଗେସ୍କର ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଆର୍ ନାଟ୍ୟକାର ଥିଲେ। ତାଙ୍କର ମାତାଙ୍କର ନାଁ ଥିଲା ସେବନ୍ତୀ। ଛୋଟ ବେଳୁ ତାଙ୍କର ସଙ୍ଗୀତ ପ୍ରତି ବହୁତ ଆଗ୍ରହ ଥିଲା ଆର୍ ତାଙ୍କ ପିତାଙ୍କ ଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ଗୀତଟା ଗୁଲଜାରଙ୍କ ଲେଖାନୁ, ସଙ୍ଗୀତ ଦେଇଛନ୍ ଆର୍ ଟି ବର୍ମନ, ସିନେମା ମାସୁମ୍।

ଲତା ମଙ୍ଗେସ୍କର ଖାଲି ଜଣେ ଗାୟିକା ନାଇଁ ଥାଇ, ସିଏ ଥିଲେ ଶୃଙ୍ଖଳା, ପରିଶ୍ରମ ଆର୍ ନମ୍ରତାର ପ୍ରତୀକ। ତାଙ୍କର ସରଳ ଜୀବନ ଆର୍ ଉଚ୍ଚ ଆଦର୍ଶ ସମସ୍ତଙ୍କ ଲାଗି ପ୍ରେରଣାଦାୟକାଏ। ସଙ୍ଗୀତ ପ୍ରତି ତାଙ୍କ ନିଷ୍ଠା ଆର୍ ଅବଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିଛେ। 2022 ଫେବୃଆରୀ 6 ଥି ମହାନ ଗାୟିକା ଲତା ମଙ୍ଗେସ୍କରଙ୍କର ଦେହାନ୍ତ ହୋଇଥିଲା। ସେ ଆଜି ନାଇଁ, କିନ୍ତୁ ତାଙ୍କର ଗୀତ ଆର୍ ସଙ୍ଗୀତ ସାଧନା ଆଜି ବି ଲୋକମାନଙ୍କଠି ବଞ୍ଚି ରହିଛି। ସେ ଭାରତୀୟ ସଙ୍ଗୀତ ଜଗତର ଗୋଟିଏ ଉଜ୍ଜଳ ନକ୍ଷତ୍ର ଥିଲେ ଆର୍ ସଦାସର୍ବଦା ରହିବେ ମଧ୍ୟ। ତାଙ୍କର ଜୀବନ ଆମକୁ ପରିଶ୍ରମ, ନିଷ୍ଠା ଆର୍ ଆତ୍ମବିଶ୍ୱାସର ଶିକ୍ଷା ଦେଇଥାଏ। ନିଜର ଅଦ୍ୱିତୀୟ ସଙ୍ଗୀତ ପ୍ରତିଭା ଲାଗି ସେ ସାରା ବିଶ୍ୱତି ଭାରତର ଗୌରବ ବଢ଼େଇଥିଲେ। ତାଙ୍କର ନାଁ ଭାରତୀୟ ସଙ୍ଗୀତର ଇତିହାସରେ ସୁବର୍ଣ୍ଣ ଅକ୍ଷତି ଲିପିବଦ୍ଧ ହୋଇ ରହିଥିବା। ପରବର୍ତ୍ତୀ ଗୀତଟା ପ୍ରେମରୋଗ ସିନେମାନୁ। ଗୀତିକାର ସନ୍ତୋଷ ଆନନ୍ଦ, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆପଣମାନେ ଖୋଲା ଝରକା କାର୍ଯ୍ୟକ୍ରମ ଲତା ମଙ୍ଗେସ୍କର ଗାଇଥିବା ହିନ୍ଦୀ ସିନେମାର ଗୀତ ଶୁଣୁଛନ୍। ଶେଷ ସିନେମା ଏହି ଗୀତ ସଙ୍ଗୀତ ଦେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ଲେଖିଛନ୍ ନରେନ୍ଦ୍ର ଶର୍ମା। ସିନେମା ସତ୍ୟମ ଶିବମ ସୁନ୍ଦରମ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ ଯୋଗେ ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ପ୍ରଥମେ ରାଜଥ୍ରୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ରସିଦ ଖାଁ, କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ।

ଶ୍ରୋତା ବନ୍ଧୁ, ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ବସବାସ କରିବା ପାଇଁ ପରସ୍ପର ସହଯୋଗ, ସ୍ନେହ ଓ ବନ୍ଧୁତ୍ୱର ଆବଶ୍ୟକତା ରହିଛି। ଜୀବନରେ ଅନେକ ସମ୍ପର୍କ ଥାଏ, କିନ୍ତୁ ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ବିଶ୍ୱାସ, ଭଲ ପାଇବା, ସହଯୋଗ ଓ ତ୍ୟାଗ ଉପରେ ପର୍ଯ୍ୟବେସିତ। ବନ୍ଧୁଟିଏ ବା ସାଥୀଟିଏ ଆମ ସୁଖ ଓ ଦୁଃଖର ସାଥୀ ହୋଇ ରହିଥାଏ। ବନ୍ଧୁତ୍ୱର ଏହି ମହାନ ମୂଲ୍ୟବୋଧକୁ ସମଗ୍ର ବିଶ୍ୱରେ ପ୍ରଚାର କରିବା ପାଇଁ ପ୍ରତିବର୍ଷ ଜୁଲାଇ 30 ତାରିଖରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଏ। ପରବର୍ତ୍ତୀ ଗୀତଟି କବୀର ସିଂ କଥାଚିତ୍ରରୁ, ସଙ୍ଗୀତକାର ସଚେତ ପରମ୍ପରା, ଗୀତିକାର ଇର୍ଷଦ ଖାଁ, କଣ୍ଠଦାନ କରିଛନ୍ତି ଅରିଜିତ ସିଂ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ

0: ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ବିଶ୍ୱରେ ଶାନ୍ତି, ସଦ୍ଭାବ ଓ ସହଯୋଗର ପରିବେଶ ସୃଷ୍ଟି କରିବା ପାଇଁ ବନ୍ଧୁତ୍ୱର ମହତ୍ତ୍ୱକୁ ଏବଂ ବନ୍ଧୁତ୍ୱର ମହତ୍ତ୍ୱକୁ ବ୍ୟାପକ ରୂପ ଦେବା ପାଇଁ 2011 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରତିବର୍ଷ ଜୁଲାଇ 30 ତାରିଖକୁ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଏହି ଦିବସ ଜାତି, ଧର୍ମ, ଭାଷା, ସଂସ୍କୃତି ଓ ଦେଶ ମଧ୍ୟରେ ପରସ୍ପର ବୁଝାମଣା ବୃଦ୍ଧି କରିବାର ବାର୍ତ୍ତା ଦେଇଥାଏ। ଏଥର ଏଆର୍ ରେହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଗଜନୀ କଥାଚିତ୍ରରୁ। ଗୀତରଚନା ପ୍ରସନ୍ନ ଯୋଶୀ, କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ ଏବଂ ସୋନୁ ନିଗମ।

ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ବନ୍ଧୁ ସୃଷ୍ଟି କରୁଛନ୍ତି, କିନ୍ତୁ ପ୍ରକୃତ ବନ୍ଧୁ କେବଳ ଅନଲାଇନ୍ ପରିଚୟରେ ସୀମିତ ନୁହେଁ। ବନ୍ଧୁତ୍ୱ ହେଉଛି ବିଶ୍ୱାସ, ସତ୍ୟନିଷ୍ଠ, ସହଯୋଗ ଏବଂ ପରସ୍ପରକୁ ସମ୍ମାନ ଦେବା ଉପରେ ନିର୍ଭର କରେ। ଆମେ ଭଲ ମିତ୍ରଟିଏ ମଧ୍ୟ ବାଛିବା ଏବଂ ନିଜେ ମଧ୍ୟ ଜଣେ ଭଲ ବନ୍ଧୁଟିଏ ହେବା ପାଇଁ ଚେଷ୍ଟା କରିବା। ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଶାନ୍ତି ଏବଂ ଏକତାର ବାର୍ତ୍ତା। ବନ୍ଧୁତ୍ୱ କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନୁହେଁ, ଏହା ବିଭିନ୍ନ ଦେଶ, ଜାତି, ଧର୍ମ ଏବଂ ସଂସ୍କୃତି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରେ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଅବସରରେ ବନ୍ଧୁତ୍ୱର ମୂଲ୍ୟବୋଧକୁ ଆପଣେଇ ଏକ ଭାଇଚାରା ଏବଂ ସଦ୍ଭାବନାପୂର୍ଣ୍ଣ ସମାଜ ଗଠନରେ ସହଯୋଗ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ସମୃଦ୍ଧ ବିଶ୍ୱ ଗଠନ କରିବା। ଶେଷରେ ଏ ଗୀତଟି ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ। ସଙ୍ଗୀତ ପ୍ରୀତମ, ଗୀତ ଅମିତା ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ଅରିଜିତ ସିଂ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟି ଜୟଦେବ ଡନସନଙ୍କ ରଚନାରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପ୍ରେମନାଥ ବାରିକ।

ସମ୍ବଲପୁରୀ ଗୀତ ଶୁଣୁଥିଲେ କଣ୍ଠଶିଳ୍ପୀ ଥିଲେ ତରୁଲତା ସୁନାନି ଏବଂ ପ୍ରେମନାଥ ବାରିକ। ଗୀତଗୁଡ଼ିକ ରଚନା କରିଥିଲେ ପରଶୁରାମ ଶତପଥୀ, ଜୟଦେବ ଡନସନା ଏବଂ ଲାଲ ରତ୍ନାକର ସିଂ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ପ୍ରଥମେ ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସସ୍ମିତା ଶତପଥୀ, ଗୀତ ରଚନା ନରେନ୍ଦ୍ର କୁମାର ଦାସ।

ଶ୍ରୋତା ଭଉଣୀ, ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାଧୀନତା, ସମ୍ମାନ ଏବଂ ସୁରକ୍ଷିତ ତଥା ନିରାପଦ ଭାବେ ବଞ୍ଚିବାର ଅଧିକାର ରହିଛି। କିନ୍ତୁ ଆଜି ମଧ୍ୟ ବିଶ୍ୱରେ ଅନେକ ଲୋକ ମାନବ ଚାଲାଣ ପରି ଭୟଙ୍କର ଅପରାଧର ଶିକାର ହେଉଛନ୍ତି। ମାନବ ଚାଲାଣ ପରି ଗୁରୁତର ଅପରାଧ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଏବଂ ପୀଡ଼ିତମାନଙ୍କର ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ 30 ତାରିଖକୁ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ରୂପେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। 2013 ମସିହାରେ ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ କରିବାର ନିଷ୍ପତ୍ତି ନେଇଥିଲେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମାନବ ଚାଲାଣକୁ ରୋକିବା, ପୀଡ଼ିତମାନଙ୍କୁ ସୁରକ୍ଷା ଦେବା ଏବଂ ସମାଜରେ ସଚେତନତା ବୃଦ୍ଧି କରିବା। ଶ୍ରୋତା ଭଉଣୀ, ମାନବ ଚାଲାଣ ହେଉଛି ଠକେଇ, ପ୍ରଲୋଭନ, ଧମକ କିମ୍ବା ବଳପୂର୍ବକ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ସେମାନଙ୍କର ଶୋଷଣ କରିବା। ଏହି ଶୋଷଣ ବଳପୂର୍ବକ ଶ୍ରମ, ଯୌନ ଶୋଷଣ, ଶିଶୁ ଶ୍ରମ, ଭିକ୍ଷାବୃତ୍ତି, ବେଆଇନ କାର୍ଯ୍ୟ କିମ୍ବା ଅନ୍ୟ

0: ଅମାନବୀୟ କାର୍ଯ୍ୟରେ ହୋଇଥାଏ। ଏହା ଏକ ଗୁରୁତର ମାନବାଧିକାର ଉଲ୍ଲଙ୍ଘନ ଏବଂ ସଂଗଠିତ ଅପରାଧ। ମାନବ ଚାଲାଣ ବୃଦ୍ଧି ପାଇବାର ଅନେକ କାରଣ ରହିଛି। ଦାରିଦ୍ର୍ୟ, ବେକାରୀ ସମସ୍ୟା, ଶିକ୍ଷା ଏବଂ ସଚେତନତାର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ, ପାରିବାରିକ ସମସ୍ୟା ଏହାର ପ୍ରମୁଖ କାରଣ। ଅପରାଧୀମାନେ ସାଧାରଣତଃ ଚାକିରି, ବିବାହର ପ୍ରଲୋଭନ ଦେଖାଇ ନିରୀହ ଲୋକଙ୍କୁ ଫସାଇଥାନ୍ତି। ମହିଳା ଶିଶୁ, ଅନାଥ ଶିଶୁ, ପ୍ରବାସୀ ଶ୍ରମିକ ଏବଂ ଆର୍ଥିକ ଭାବେ ଦୁର୍ବଳ ପରିବାରର ଲୋକମାନେ ମାନବ ଚାଲାଣର ଶିକାର ହୋଇଥାନ୍ତି। ଶିଶୁମାନଙ୍କୁ ବଳପୂର୍ବକ ଶ୍ରମ, ଭିକ୍ଷାବୃତ୍ତି କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହା ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତକୁ ଗଭୀର ଭାବରେ କ୍ଷତିଗ୍ରସ୍ତ କରିଥାଏ। ମାନବ ଚାଲାଣ ଦ୍ୱାରା ପୀଡ଼ିତ ବ୍ୟକ୍ତି ସେମାନଙ୍କର ସ୍ୱାଧୀନତା ହରାଇଥାନ୍ତି, ନିର୍ଯାତନାର ଶିକାର ହୁଅନ୍ତି ଏବଂ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହା ସମାଜରେ ଅପରାଧ ବୃଦ୍ଧି କରିବା ସହ ସାମାଜିକ ମୂଲ୍ୟବୋଧକୁ ମଧ୍ୟ କ୍ଷତିଗ୍ରସ୍ତ କରିଥାଏ। ମାନବ ଚାଲାଣକୁ ରୋକିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ଶିକ୍ଷାର ପ୍ରସାର, ରୋଜଗାରର ସୁଯୋଗ ବୃଦ୍ଧି, ଦାରିଦ୍ର୍ୟ ହ୍ରାସ, କଠୋର ଆଇନ ପ୍ରୟୋଗ ଏବଂ ଜନସାଧାରଣଙ୍କ ସଚେତନତା ପାଇଁ ଏଥିପାଇଁ ଅତ୍ୟନ୍ତ ଜରୁରୀ। ଅଜଣା ବ୍ୟକ୍ତିଙ୍କର ଚାକିରି କିମ୍ବା ବିଦେଶ ଯିବାର ପ୍ରଲୋଭନରେ ପଡ଼ିବା ଉଚିତ ନୁହେଁ। ସନ୍ଦେହଜନକ ଘଟଣା ଦେଖିଲେ ତୁରନ୍ତ ପୋଲିସ କିମ୍ବା ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ଆବଶ୍ୟକ। ସୋସିଆଲ ମିଡିଆରେ ମିଥ୍ୟା ପ୍ରଲୋଭନ କିମ୍ବା ସନ୍ଦେହଜନକ ବିଜ୍ଞାପନ ବିଷୟରେ ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବା ଉଚିତ। ଶ୍ରୋତା ଭଉଣୀ, ମାନବ ଚାଲାଣ ଏକ ଘୃଣ୍ୟ ଓ ଅମାନବୀୟ ଅପରାଧ। ଏହାକୁ ସମୂଳେ ଦୂର କରିବା ପାଇଁ ସରକାର, ପ୍ରଶାସନ, ସାମାଜିକ ସଂଗଠନ ଏବଂ ଜନସାଧାରଣଙ୍କର ମିଳିତ ପ୍ରୟାସ ଆବଶ୍ୟକ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଅବସରରେ ଆମେ ସମସ୍ତେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ମାନବ ଚାଲାଣମୁକ୍ତ, ସୁରକ୍ଷିତ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିବା ନିମନ୍ତେ ଆମେ ପ୍ରତିଜ୍ଞାବଦ୍ଧ ହେବା। ତେବେ ଶ୍ରୋତା ଭଉଣୀ, ଆଜି ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା ଓଡ଼ିଶାର ଓଷାବ୍ରତ ଓ ନାରୀ। ଆଲୋଚନା କରିଛନ୍ତି ନୀଳେତ୍ରୀ ପଣ୍ଡା, ପ୍ରଯୋଜନା କୈବର୍ତ୍ତ ସାହୁ।
1: ଆମର ସେଇ ପୁରୁଣା ଘରର ବାଡ଼ିପଟ ଦୁଆରେ ଗୋଟେ ମାଟି କୁଣ୍ଡରେ ଲାଗିଥିଲା ବଟ ଓ ପିପଳ ଗଛର ଯୋଡ଼ି। ସେଇଠି ଆମ ପଡ଼ାର ବିବାହିତାମାନେ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ପାଳୁଥିଲେ ସାବିତ୍ରୀ ବ୍ରତ। କାହିଁ କେତେ ଦିନରୁ ସାବିତ୍ରୀ ବଜାରରେ ଲୋକମାନଙ୍କର ଭିଡ଼ ଜମୁଥିଲା। ନୂଆ ଶାଢ଼ୀ କିଣା, ନାନା ପ୍ରକାର ଫଳମୂଳର ପସରା, ଦୁବ ଚାଉଳର ଗଣା ଭିତରେ ଆମେ ଅପେକ୍ଷା କରି ରହୁଥିଲୁ ଏଇ ଦିନକୁ। ଜ୍ୟେଷ୍ଠ ମାସର ଖରାବେଳିଆ ଓଷା ଭିଡ଼ରେ ନୂଆ ଲୁଗା, ଧୂପଦୀପ ବାସ୍ନାରେ ଘର ଉଛୁଳି ପଡ଼ୁଥିଲା। ପୂଜା ପରେ ଆମ ଘରେ ସ୍ନେହ ନାନୀ ସାବିତ୍ରୀ ବ୍ରତ କଥା ପଢ଼ୁଥିଲେ। ସମସ୍ତେ ଯିବା ପରେ ମା ବାପାଙ୍କର ପାଦ ଧୋଇ ଦେଉଥିଲେ, ଦୁବ ଚାଉଳରେ ତାଙ୍କର ବନ୍ଦାଣ କରି ସାରିଲା ପରେ ଯାଇ ଭୋଗ ପାଉଥିଲେ। ସେବେଠୁ ଜାଣିଲି ଯେ ସ୍ୱାମୀମାନଙ୍କ ଦୀର୍ଘ ଜୀବନ କାମନା କରି ସ୍ତ୍ରୀମାନେ ଏହି ସାବିତ୍ରୀ ବ୍ରତ କରିଥାନ୍ତି। ସତୀ ସାବିତ୍ରୀ ନିଜର ଏକନିଷ୍ଠ ବ୍ରତ ଶକ୍ତିରେ ଯମଙ୍କ ଠାରୁ ତାଙ୍କ ମୃତ ସ୍ୱାମୀ ସତ୍ୟବାନଙ୍କୁ ଜୀବଲୋକକୁ ଫେରେଇ ଆଣିପାରିଥିଲେ। ସାବିତ୍ରୀଙ୍କ ପରି ନିଜ ସ୍ୱାମୀମାନଙ୍କ ଦୀର୍ଘ ଜୀବନ କାମନା କରି ମା ମାଉସୀମାନେ ଏହି ବ୍ରତ କରୁଥିଲେ। ବଡ଼ ହେଲା ପରେ ଜାଣିଲି ସାବିତ୍ରୀ ସତ୍ୟବାନଙ୍କ ପ୍ରସଙ୍ଗ ମହାଭାରତର ଏକ କାହାଣୀ। ଏବେ ବି ସାରା ଓଡ଼ିଶାରେ ବିବାହିତା ସ୍ତ୍ରୀମାନେ ନିଷ୍ଠା ଓ ଆଗ୍ରହର ସହିତ ଏହି ବ୍ରତ ପାଳନ୍ତି। ନୂଆ ଯୁଗରେ ଆଜି ହୁଏତ ଆମେ ଦେଖୁଛୁ ପୁରୁଷ ସ୍ତ୍ରୀ ସମ୍ପର୍କରେ ଏକ ନୂଆ ସମୀକରଣ। ଏବେକାର ବୈବାହିକ ଅନୁଷ୍ଠାନ ଏକ ନୂଆ ଶକ୍ତି, ସଂଘର୍ଷ ଓ ସନ୍ତୁଳନ ଭିତର ଦେଇ ଗତି କରୁଛି। ତେବେ ସାବିତ୍ରୀ ବ୍ରତର ମହିମା ଲିଭିଯାଏ ନାହିଁ। ଜ୍ୟେଷ୍ଠ ଆସିଲେ ଏବେ ବି ସାବିତ୍ରୀ ବଜାର ଗହଳ ଚହଳ, ସେଇ ସମାନ ଆଗ୍ରହରେ ବ୍ରତ ପାଳନ ହେଉଛି। ଠିକ୍ ସେମିତି ଭାଦ୍ରବ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳିତ ହୁଏ ତିଜ ବ୍ରତ। ଭଗବାନ ଶିବଙ୍କୁ ଆରାଧନା କରି ବିବାହିତା ସ୍ତ୍ରୀ

ଲୋକମାନେ ନିର୍ଜଳା ଉପବାସ ରହନ୍ତି। ସ୍ୱାମୀମାନଙ୍କ ଦୀର୍ଘ ଜୀବନ ସହିତ ସ୍ୱାସ୍ଥ୍ୟ ଓ ମଙ୍ଗଳ ପାଇଁ ଶିବ ପୂଜା କରନ୍ତି। ପୂର୍ବ ଓଡ଼ିଶାର ପୁରପଲ୍ଲୀରେ ଭାଦ୍ରବ ପୂର୍ଣ୍ଣମୀ ଠାରୁ ଆଶ୍ୱିନ କୁମାର ପୂର୍ଣ୍ଣିମା ଯାଏ ପ୍ରତିଦିନ ସନ୍ଧ୍ୟାରେ ସାହିର କୁମାରୀମାନେ ଜହ୍ନି ଓଷା ପାଳିଥାନ୍ତି। ପଶ୍ଚିମ ଓଡ଼ିଶାର କେତେକ ଜାଗାରେ ମଧ୍ୟ ଏ ଓଷା ପାଳନର ଅବସର ଦେଖିବାକୁ ମିଳେ। କୁମାରୀ କନ୍ୟାମାନେ ଚାନ୍ଦ ଭଳି ସୁନ୍ଦର ବରଟିଏ ପାଇବାର କାମନାରେ ମା ବୃନ୍ଦାବତୀ ଓ ଚନ୍ଦ୍ରଙ୍କୁ ଆବାହନ ଓ ଆରାଧନା କରିଥାନ୍ତି। କୁମାର ପୂର୍ଣ୍ଣିମା ଦିନ ଜହ୍ନି ଫୁଲ, କାକୁଡ଼ି ଫୁଲ, କଖାରୁ ଫୁଲରେ ତୁଳସୀ ଚଉରା ସଜାଡ଼ି ସନ୍ଧ୍ୟାବେଳେ ସବୁ ଝିଅ ଭୋଗରାଗ ଧରି ଜହ୍ନି ଓଷା ବହି ପଢ଼ନ୍ତି। ଏହି ଭାଦ୍ରବ ମାସରେ ପୂର୍ବ ଓଡ଼ିଶାର ଝିଅମାନେ ଏକ ବିଶେଷ ଓଷା ପାଳନ କରନ୍ତି, ଯାହାକୁ କୁହାଯାଏ ଖୁଦୁରୁକୁଣୀ ଓଷା। ପୁରାତନ ସମୟର ଓଡ଼ିଶାର ନୌ ବାଣିଜ୍ୟ ପରମ୍ପରା ସହିତ ଖୁଦୁରୁକୁଣୀ ଓଷା ଯୋଡ଼ି ହୋଇଛି। ସାତ ଭାଇର ଅଳିଅଳ ଭଉଣୀ ତପୋଇ, ତାର ସାଧବ ଭାଇମାନେ ସାତ ସମୁଦ୍ର ପାରି ହୋଇ ବାଲି ସୁମାତ୍ରା ଯାଇ ବାଣିଜ୍ୟ କରୁଥିଲେ। ସେମାନଙ୍କ ନୌଯାତ୍ରା ବିଦେଶରେ ସେମାନଙ୍କର ସୁରକ୍ଷା ଓ ଘର ଛଡ଼ା ହେଲେ ବି ସେମାନଙ୍କ ସହିତ ଅଖଣ୍ଡ ପ୍ରେମବନ୍ଧନ ପାଇଁ ତପୋଇ ଏହି ଓଷା କରିଥିଲା। ସେହି ସ୍ମୃତିରେ ଆଜି ପର୍ଯ୍ୟନ୍ତ ପୂର୍ବ ଓଡ଼ିଶାର ଭଉଣୀମାନେ ଭାଦ୍ରବ ମାସର ପ୍ରତି ରବିବାର ଦିନ ଉପବାସ ରହି ଭାଇମାନଙ୍କର ମଙ୍ଗଳ କାମନା ପାଇଁ ଏହି ଓଷା କରିଥାନ୍ତି। ପଶ୍ଚିମ ଓଡ଼ିଶାରେ କିନ୍ତୁ ଭାଇମାନଙ୍କ ପାଇଁ ଭଉଣୀମାନେ ପାଳନ କରନ୍ତି ଆଉ ଏକ ବ୍ରତ, ଯାହାକୁ ଆମେ ଭାଇ ଜିଉଁତିଆ ବୋଲି କହୁ। ଆଶ୍ୱିନ ମାସ ଶୁକ୍ଳପକ୍ଷ ନବରାତ୍ରିର ଅଷ୍ଟମୀ ତିଥିରେ ମା ଦୁର୍ଗାଙ୍କ ପାଖରେ ଭାଇମାନଙ୍କର ଶୁଭମନାସି ଭଉଣୀମାନେ ଉପବାସ ରହି ଏହି ବ୍ରତ ପାଳନ କରିଥାନ୍ତି। ନବମୀ ତିଥିରେ ମା ଦୁର୍ଗାଙ୍କଠାରେ ଚଢ଼େଇଥିବା ଦୁବ ଚାଉଳରେ ଭାଇମାନଙ୍କର ବନ୍ଦାଣ ହୁଏ। ଭାଇ ଭଉଣୀଙ୍କ ଭିତରେ ନୂଆ ଲୁଗାପଟା ଉପହାର ରୂପେ ଆଦାନ ପ୍ରଦାନ ହୁଏ। ପଶ୍ଚିମ ଓଡ଼ିଶାରେ ଭାଇ ଜିଉଁତିଆ ଏବେ ବି ବହୁତ ଆଗ୍ରହ ଓ ଆଡ଼ମ୍ବରରେ ପାଳନ କରାଯାଏ। ଦଶହରା ସହିତ ବାପ ଘରେ ଏ ବ୍ରତ ପାଳନ କରିବା ପାଇଁ ଦୂରଦୂରାନ୍ତରରୁ ବିବାହିତା ଝିଅମାନେ ବାପ ଘରକୁ ଆସିଥାନ୍ତି। ଅଳ୍ପ ଦିନ ପାଇଁ ହେଲେ ବି ଭାଇ ଭଉଣୀଙ୍କ କୋଳାହଳ ପୁରୁଣା ସ୍ମୃତିରେ ଘର ଭରିଯାଏ। ଭାଦ୍ରବ ମାସରେ ସାରା ଓଡ଼ିଶାରେ ପାଳିତ ହୁଏ ବୁଦ୍ଧିବାମନ ଓଷା। ପଶ୍ଚିମ ଓଡ଼ିଶାରେ ଏହି ଓଷାକୁ କହନ୍ତି ବୁଧେଇ ଓଷା। ଭାଦ୍ରବର ପ୍ରତିଟି ବୁଧବାର ଦିନ ଉପବାସ ରହି ପୁଅମାନଙ୍କ ପାଇଁ ମାମାନେ ଏହି ଓଷା ପାଳନ କରିଥାନ୍ତି। ବାମନ ସ୍ୱରୂପ ଭଗବାନ ଜଗନ୍ନାଥଙ୍କୁ ଭୈରବ ରୂପେ ଓ ମା ବିମଳଙ୍କୁ ତାଙ୍କର ଭୈରବୀ ରୂପେ ସ୍ଥାପନା କରାଯାଏ। ଏହି ଓଷା ଦିନ ଶିଳପୁଆକୁ ହଳଦୀ ଚୁନା ଲେପ ଦେଇ ଠାକୁରଙ୍କ ପ୍ରତିନିଧି ରୂପେ ଆରାଧନା କରି ପୁତ୍ର କାମନା, ପୁତ୍ରମାନଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଏ। ପୁଅମାନଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ କିନ୍ତୁ ପାଳିତ ହୁଏ ଆଉ ଏକ ବିଶେଷ ଓଷା, ଯାହାକୁ ଆମେ ପୁଅ ଜିଉଁତିଆ ବୋଲି ଜାଣୁ। ଆଶ୍ୱିନ ମାସ ଅନ୍ଧାର ପକ୍ଷର ମୂଳାଷ୍ଟମୀ ତିଥିରେ ମାମାନେ ନିର୍ଜଳା ଉପବାସ ରହନ୍ତି। ସୂର୍ଯ୍ୟପୁତ୍ର ଦୂତିବାହନଙ୍କୁ ସ୍ତୁତି କରି ପୁଅମାନଙ୍କ ଦୀର୍ଘ ଜୀବନ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ସାବିତ୍ରୀ ବ୍ରତ ପରି ପୁଅ ଜେଉନ୍ତିଆ ମଧ୍ୟ ସାହିରେ ସାହିରେ ମା ମାଉସୀମାନେ ମିଳିମିଶି ପାଳନ କରନ୍ତି। ଅଗଣାରେ ଡାଳପତ୍ର ସଜାଡ଼ି ବାଲିଘର ଭିତରେ ଜିଅନ୍ତା ମାଛ ଛାଡ଼ି ଦୂତିବାହନଙ୍କୁ ସ୍ଥାପନା କରାଯାଏ। ପୁଅ ଜେଉନ୍ତିଆ କଥା ପଢ଼ାଯାଏ। ପରଦିନ ସକାଳେ ଲାଗି ହୋଇଥିବା ଦୁବ ଚାଉଳରେ ପୁଅମାନଙ୍କର ବନ୍ଦାଣ କରାଯାଏ। ପୁଅ ଜେଉନ୍ତିଆର ବିଧି ପରମ୍ପରାକୁ ଅନୁଧ୍ୟାନ କଲେ ଏହା ଆଦିବାସୀ ସଂସ୍କୃତିର ଏକ ଅବଦାନ ଭଳି ଲାଗେ। ହେତୁ ପାଇଲା ଦିନୁ ମୁଁ ଦେଖିଆସୁଥିଲି କାର୍ତ୍ତିକ ମାସରେ ପ୍ରତି ପାହାନ୍ତି ମା ଚଉରାମୂଳେ ବୃନ୍ଦାବତୀଙ୍କ ସାମ୍ନାରେ ମୁରୁଜ ଆଙ୍କିବେ, ରଥାରୂଢ଼ ଜଗନ୍ନାଥଙ୍କ ଚିତ୍ର କରିବେ ବିଭିନ୍ନ ରଙ୍ଗର ଚାଉଳ ଚୂନାରେ। କଳା ରଙ୍ଗ ପାଇଁ ନଡ଼ିଆ ଖୋଳପା ପୋଡ଼ା ହୋଇଥିବ, ଶାଗୁଆ ରଙ୍ଗ ପାଇଁ ବେଲପତ୍ର ଶୁଖା ହୋଇଥିବ, ନାଲି ରଙ୍ଗ ପାଇଁ ସିନ୍ଦୁର, ହଳଦିଆ ରଙ୍ଗ ପାଇଁ ଚୁନାରେ ହଳଦୀ ମିଶିବ। ଗୀତ ଗାଇ ଗାଇ ରାଇ ଦାମୋଦରଙ୍କ ପୂଜା କରିବେ। ଦିନବେଳେ କାର୍ତ୍ତିକ ମହାତ୍ମା ପଢ଼ା ହେବ। ପ୍ରତି ସୋମବାର ହବିଷ ଅନ୍ନ, ବଡ଼ ଏକାଦଶୀ ସତେ ଯେମିତି ଆମ ପାଇଁ ଏକ ବଡ଼ ପର୍ବ। ପୂର୍ଣ୍ଣମୀ ପୂର୍ବ ଦିନ ବଡ଼ ଓଷା ଚତୁର୍ଦ୍ଦଶୀ ତିଥିରେ ଆମମାନଙ୍କର ମନ୍ଦିର ବୁଲା ହେଉଥିଲା। ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସାରା ଓଡ଼ିଶାରେ ପ୍ରତି ଘରେ କାର୍ତ୍ତିକ ବ୍ରତ ପାଳନ କରାହୁଏ। କାର୍ତ୍ତିକ ପରେ ମାର୍ଗଶୀର ମାଣବସା ଗୁରୁବାର ପାଇଁ ପ୍ରସ୍ତୁତି। ଘର ଦୁଆର ସଫା କରିବା, ଦୁଆର ମୁହଁରେ ଗୋବର ଲିପି

0: ଝୋଟି ପାଇଁ ଜାଗା ପ୍ରସ୍ତୁତ କରିବା ସତେ ଯେମିତି ଗୋଟେ ବିଧି। ଗୁରୁବାର ରାତି 3ଟାରୁ ଉଠି ମା ମହାଲକ୍ଷ୍ମୀଙ୍କୁ ପୂର୍ବ ରାତିରୁ ଆଙ୍କିଥିବା ଝୋଟି ଉପରେ ଫୁଲ ଚାଉଳ ପକାଇ ଘର ଭିତରକୁ ବନ୍ଦେଇ ଆଣିବେ। ସତେ ଯେମିତି ଝୋଟିର କୁନି କୁନି ପଦ୍ମପାଦରେ ମହାଲକ୍ଷ୍ମୀ ଠାକୁର ଘର ଖଟୁଲି ପର୍ଯ୍ୟନ୍ତ ଚାଲି ଆସୁଛନ୍ତି। ଭୋରରୁ ସବୁ ପ୍ରକାର ଫଳଭୋଗ ପାଇଁ ଆମର ଅପେକ୍ଷା। କ୍ଷୀରି ମଣ୍ଡାରେ ମାଙ୍କର ଜଳଖିଆ। ମଧ୍ୟାହ୍ନ ଭୋଜନ ପାଇଁ ମହାଲକ୍ଷ୍ମୀଙ୍କୁ ଅରୁଆ ଅନ୍ନ ସହିତ 9 ତିଅଣର ଭୋଗ ଲଗାହେବ। ବର୍ଷର ଯେକୌଣସି ମାସରେ ଯଦି ଶୁକ୍ଳପକ୍ଷ ଦଶମୀ ତିଥିରେ ଗୁରୁବାର ପଡୁଥାଏ, ସାରା ଓଡ଼ିଶାରେ ସେଦିନ ଘରେ ଘରେ ସୁଦଶା ବ୍ରତ ପାଳନ କରାହୁଏ। ପରିବାରର ସୁଖ ସମୃଦ୍ଧି କାମନା କରି ସ୍ତ୍ରୀ ଲୋକମାନେ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତି। ଠିକ ମାର୍ଗଶିର ମାସ ଗୁରୁବାର ଭଳି ସୁଦଶା ବ୍ରତ ଦିନ ବି ଝୋଟି ଅଙ୍କା ହୁଏ। 10 ପ୍ରକାରର ଫୁଲ, 10ଟି ମଣ୍ଡା ମହାଲକ୍ଷ୍ମୀଙ୍କୁ ଭୋଗ ଦେଇ 10ଟି ଗଣ୍ଠି ପକାଇ ବ୍ରତ ବନ୍ଧା ହୁଏ। ଏଇଠି ଆମେ ଆଲୋଚନା କରିଥିବା ପ୍ରାୟ ସବୁ ଓଷା ବ୍ରତ ସ୍ତ୍ରୀମାନେ ହିଁ ପାଳନ କରିଥାନ୍ତି। ଏହି ଓଷା ବ୍ରତ ପାଳନର ମୂଳ ଲକ୍ଷ୍ୟ ହେଲା ପରିବାର, ସ୍ୱାମୀ ଓ ସନ୍ତାନମାନଙ୍କର ଦୀର୍ଘ ଜୀବନ ଓ ମଙ୍ଗଳ ମନାସ। ନାନାଦି ଅତିରଞ୍ଜିତ କାହାଣୀମାନଙ୍କ ଛଳରେ ନାନାଦି ଦେବୀ ଦେବତାଙ୍କ ପ୍ରତି ମନରେ ଭୟଭକ୍ତି ସୃଷ୍ଟି କରି ଏହି ଓଷାବ୍ରତମାନଙ୍କର ପରମ୍ପରା ଗଢ଼ି ଉଠିଛି। ସବୁ ଓଷାବ୍ରତରେ ଉପବାସର ବିଧାନ ଏହାକୁ ନାରୀମାନଙ୍କର ସ୍ୱାସ୍ଥ୍ୟ ରକ୍ଷାର ଏକ ଉପାୟ ବୋଲି ମଧ୍ୟ ପରମ୍ପରାବାଦୀମାନେ କହିଥାନ୍ତି। ପୂର୍ବକାଳରେ ଅସୂର୍ଯ୍ୟଂ ପଶ୍ୟା ନାରୀମାନଙ୍କର ଜୀବନରେ ଏକ ସରସ ଉତ୍ସବ ମୁଖର ସାମାଜିକ ପରିବେଶ ଯୋଡ଼ିଦେବା ଏହି ଓଷାବ୍ରତମାନଙ୍କର ମଧ୍ୟ ଏକ ଭୂମିକା ଅଛି। ଗୋଷ୍ଠୀଗତ ଭାବରେ ପାଳିତ ହେଉଥିବା ଏହି ବ୍ରତ ଅନୁଷ୍ଠାନ ଅନେକ ସମୟରେ ସାମାଜିକ ଭେଦଭାବକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ଯେତେବେଳେ ଓଡ଼ିଶା ମାଟିରେ ପାରମ୍ପରିକ ଜୀବନଯାତ୍ରା ଏକ ସୁଦୂର ପ୍ରସାରୀ ପରିବର୍ତ୍ତନ ଭିତରେ ଗତି କରୁଛି, ସେହି ସମୟରେ ଏହି ଓଷାବ୍ରତ ଅନେକଟା ଅଲୋଡ଼ା ଓ ଅଭ୍ୟାସ ସର୍ବସ୍ୱ ହୋଇପଡ଼ିଛି। ନାରୀ ଜାଗରଣର ଏ ଯୁଗରେ ପ୍ରାୟ ପ୍ରତିଟି ଓଷାବ୍ରତର ପୃଷ୍ଠଭୂମିରେ ଏକ ପୁରୁଷ କେନ୍ଦ୍ରିକ ସମାଜର ଦୃଷ୍ଟିଭଙ୍ଗୀ ବାରି ହୋଇପଡ଼ୁଛି। ବର୍ତ୍ତମାନ ପୁରୁଷ ସହିତ ସମସ୍କନ୍ଧା ନାରୀଟିଏ ବେଳେବେଳେ ପ୍ରଶ୍ନ ପଚାରୁଛି, ତାର ସମୁଦାୟ ଜୀବନ କ'ଣ ସ୍ୱାମୀ ପାଇଁ ସାବିତ୍ରୀ ବ୍ରତରେ, ପୁଅ ପାଇଁ ପୁଅ ଜିଉଁତିଆରେ ଓ ଭାଇ ପାଇଁ ଭାଇ ଜିଉଁତିଆରେ ସରିଯାଇଛି? ଏହି ସମାଜରେ ଜଣେ ଜାଗରିତ ନାରୀ ମନରେ ଦ୍ରୋହ ଉଠୁଛି, ତା ପାଇଁ କିଏ ବ୍ରତ କରିବ, କିଏ ଉପବାସ ରହିବ, କିଏ ତାର ଦୀର୍ଘ ଜୀବନ କାମନା କରି ମଙ୍ଗଳ ମନାସିବ? ତେବେ ନାରୀ ଜୀବନର ସେଇ ଚିର ଆକାଂକ୍ଷିତା ସ୍ୱାଧୀନତା ଓ ସମବେଦନାର ସୁବର୍ଣ୍ଣ ଯୁଗ ପାଇଁ ବୋଧହୁଏ ତଥାପି ବି ବହୁତ ଡେରି ଅଛି। ନାରୀର ଅଗ୍ରଣୀ ପାଦ ସାମ୍ନାରେ ପରମ୍ପରାର ଆଗୁଳା ଏବେ ବି ବଳବତ୍ତର ଅଛି। ଜଣେ ସ୍ୱାଧୀନ ଚେତା ନାରୀର ପରମ୍ପରା ପ୍ରତି ଅସ୍ୱୀକାର ନାହିଁ, ସେଥିପାଇଁ ବୋଧହୁଏ ଏଇ ଏକବିଂଶ ଶତାବ୍ଦୀର ସ୍ମାର୍ଟଫୋନ୍, ଇଣ୍ଟରନେଟ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ ସହିତ ଗୁନ୍ଥି ହୋଇ ଓଷାବ୍ରତର ପରମ୍ପରା ଆଜି ଯାଏ ବଞ୍ଚି ରହିଛି। କେଉଁ ବିସ୍ମୃତ ଅତୀତରୁ ଚାଲି ଆସିଥିବା ଏହି ଉତ୍ସବ ମୁଖର ଓଷାବ୍ରତରେ ଖୋଜିଲେ ଏବେ ବି ସେହି ପୁରୁଣା ଜୀବନର ଅନାବିଳ ସୌରଭ ଆମକୁ ସୁରଭିତ କରୁଛି।
1: ଶ୍ରୋତା ଭଉଣୀ, ଆଜି ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିଲେ ଆଲୋଚନା ଓଡ଼ିଶାର ଓଷାବ୍ରତ ଓ ନାରୀ। ଆଲୋଚନା କଲେ ନୀଳେତ୍ରୀ ପଣ୍ଡା। ବର୍ତ୍ତମାନ ଶୁଣିବା ଏହି ଗୀତଟି, ଗୀତଟିକୁ ରଚନା କରିଛନ୍ତି ଦୁର୍ଗାମାଧବ ପଣ୍ଡା, କଣ୍ଠଦାନ କରିଛନ୍ତି ନିହାରିକା ସ୍ୱାଇଁ।

0: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପ୍ୟାଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି। ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଲୋଚନା ପାଇଁ ଆଗତ କରାଯିବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରିବେ। ପୂର୍ବାହ୍ନ 11 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି, ଫଳରେ ଆଲୋଚନା କାଳରେ ସେମାନେ ସେମାନଙ୍କର ସଂଶୋଧନ ଜନିତ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ପ୍ରମୋଦ ତିୱାରୀ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ଉଠାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏଥିପାଇଁ ବିବୃତ୍ତି ଦାବି କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଗୃହର ନେତା ଜେପି ନଡ୍ଡା କହିଛନ୍ତି ଗୃହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ, ବିରୋଧୀ ସଦସ୍ୟ ନକାରାତ୍ମକ ରାଜନୀତି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
1: का संदेश देना चाहता हूं कि मोदी जी के नेतृत्व में चलने वाली सरकार हर विषय पर चर्चा करने के लिए तैयार है। विपक्ष जो है वो गैर जिम्मेदाराना व्यवहार कर रही है, यह ध्यान में रहे।
0: ଶ୍ରୀ ନଡ୍ଡାଙ୍କ ଜବାବରେ ପ୍ରତିବାଦ ଜଣାଇ କଂଗ୍ରେସ, ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ପାଥେ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅଧିବେଶନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଗ୍ଲାସ୍କୋ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ଆଥଲେଟ୍ ବର୍ଗରେ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପାରା ଆଥଲେଟ୍ ବର୍ଗରେ ଦିଲୀପ ଗାଭିତ ସ୍ୱର୍ଣ୍ଣପଦକ ଏବଂ ମହମ୍ମଦ ବାସିଲ ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରୀ ବିର୍ଲା ପଦକ ବିଜେତା ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଦେଶର ଗୌରବ ବୃଦ୍ଧି କରିଥିବାରୁ ଗୃହ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।
2: 23ବେ ରାଷ୍ଟ୍ରମଣ୍ଡଳ ଖେଳୋ ମେ ଶ୍ରୀ ଦିଲୀପ ଗାଭିତ ने स्वर्ण तथा श्री मोहम्मद बासिल ने रजत पद जीता है। श्री मुरली शंकर ने रजत पद जीतकर भारत का गौरव बढ़ाया है। मैं सदन की ओर से देश का मान बढ़ाने वाले सभी खिलाड़ियों, उनके कोच एवं टीम इंडिया को हार्दिक बधाई शुभकामनाएं देता हूं।
0: ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍ପତି କହିଥିଲେ ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଏଥିରେ ବାଧା ସୃଷ୍ଟି ନ କରି ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସଂସଦୀୟ ପରମ୍ପରାର ପରିପନ୍ଥୀ, ତେବେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଛାତ୍ର ପ୍ରତିବାଦ ସମୟରେ ତ୍ୱରିତ କ୍ରିୟାନୁଷ୍ଠାନ ବଳର ବ୍ୟବହୃତ ଧାତବ ପ୍ୟାଲେଟ୍ର ଅଂଶକୁ ସଂରକ୍ଷଣ କରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନିର୍ଦ୍ଦେଶ ଦେଇଛନ୍ତି। ପେଲେଟ୍ ମାଡ଼ ଦ୍ୱାରା ଆହତକୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାତବ ପେଲେଟ୍ ଗନ୍ ବ୍ୟବହାର ଜନିତ ପୁଲିସର କ୍ଷମତା ଉପରେ ଏ ଆବେଦନର ପ୍ରଶ୍ନ ଉଠାଯାଇଛି। କେନ୍ଦ୍ର ସରକାରଙ୍କର 6 ଆନ୍ତଃ ମନ୍ତ୍ରଣାଳୟ କମିଟି ଗତକାଲି ଆସାମର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଚରାଇଦେଓ, ଶିବସାଗର, ଜୋରହାଟ ଏବଂ ଗୋଲାଘାଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଡିସ୍ପୁରଠାରେ ରାଜ୍ୟ ମୁଖ୍ୟ ସଚିବ ଡକ୍ଟର ରବି କୋଟାଙ୍କ ସହ ପରିସ୍ଥିତି ନେଇ ସମୀକ୍ଷା କରିଥିଲେ। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାମ୍ପ୍ରତିକ ବନ୍ୟାର କାରଣ, କ୍ଷୟକ୍ଷତି, ରିଲିଫ୍ ଏବଂ ପୁନର୍ବାସ ପ୍ରସଙ୍ଗଗୁଡ଼ିକ ଉପରେ ରାଜ୍ୟସ୍ତରୀୟ ଅଧିକାରୀ କେନ୍ଦ୍ରୀୟ ଦଳକୁ ଅବଗତ କରାଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ଜାରି ରହିଥିବା ନେଇ ରାଜ୍ୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ 3-4

0: ମଧ୍ୟରେ ଆସାମର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଆଜିଠାରୁ ଆସନ୍ତା ପହିଲା ପର୍ଯ୍ୟନ୍ତ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଏପରିକି ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ହେବାକୁ ଥିବା ବର୍ଷା ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକର ସୀମାନ୍ତ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ତ୍ୱରିତ କ୍ରିୟାନୁଷ୍ଠାନ ସଂସ୍ଥାଗୁଡ଼ିକୁ ସଜାଗ ରହିବା ସହ ସାଧାରଣ ଜନତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ 176,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରି ତ୍ୱରିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯିବା ସହ ବନ୍ୟା ସଂକ୍ରାନ୍ତ ହାଇ ଆଲର୍ଟ ଜାରି କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ଜାରି ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆଠାରେ ମତଦାନ ହେଉଛି। ନିର୍ବାଚନ ଆୟୋଗଙ୍କ ମିଳିଥିବା ସୂଚନା ଅନୁଯାୟୀ ବାଙ୍କିପୁର ବିଧାନସଭା ଆସନରେ ପୂର୍ବାହ୍ନ 11 ସୁଦ୍ଧା 11%, ମଞ୍ଜଲପୁରରେ 14%ରୁ ଅଧିକ ଏବଂ ଦାତିଆରେ 32.5%ରୁ ଅଧିକ ମତଦାନ ହୋଇଛି। ସକାଳ 7:00 ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜାବ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଭଗବତ ମାନ ଏବଂ ଅନ୍ୟାନ୍ୟ ଆପ୍ ନେତାଙ୍କଠାରୁ ଜବାବ ଲୋଡ଼ିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାନଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। 2020 ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଅଭିଯୋଗ ନେଇ ଆପ୍ର ନେତାଙ୍କ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ କରାଯାଇଥିଲା। ଏଥିରେ ଶ୍ରୀ ମାନଙ୍କ ସମେତ ବହୁ ଦଳୀୟ ନେତା ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଚଣ୍ଡିଗଡ଼ସ୍ଥିତ ବାସଭବନ ଆଡ଼କୁ ପଦଯାତ୍ରା କରିବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ବିକ୍ଷୋଭକାରୀଙ୍କ ପକ୍ଷରୁ ବ୍ୟାରିକେଟ୍ ଭାଙ୍ଗିବା ଏବଂ ପଥରମାଡ଼ କରିଥିବା ନେଇ ପୁଲିସ୍ ପକ୍ଷରୁ ଅଭିଯୋଗ ରହିଛି। ଏହି ମାମଲାର ଶୁଣାଣି କରି ପଞ୍ଜାବ ହାଇକୋର୍ଟ ଏ ସଂକ୍ରାନ୍ତ ଏଫ୍ଆଇଆର୍କୁ ରଦ୍ଦ କରିଥିଲେ। ଏହା ବିରୁଦ୍ଧରେ ଚଣ୍ଡିଗଡ଼ ପ୍ରଶାସନ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକର ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି, ଯକ୍ଷ୍ମା ରୋଗ ପ୍ରତିହତ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମା ରୋଗ 21% ହ୍ରାସ ପାଇଥିବା ବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି, ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018 ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। 2013 କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ରାହାଣେ ଭାରତ ପାଇଁ ମୋଟ 85 ଟେଷ୍ଟ, 90 ଦିନିକିଆ ଏବଂ 20 T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପାରା କ୍ରୀଡ଼ାବିତ୍ମାନେ ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ 100 T47 ଫାଇନାଲ୍ରେ ଦିଲୀପ ମାହାଦୁ ଗାଭିତ୍ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମହମ୍ମଦ ବାସିଲ୍ ମସିଙ୍ଗାନାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟସଭାରେ ଆଜି ଆଗତ ହେବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପେଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Rajya Sabha to take up Public Examinations Prevention of Unfair Means Amendment Bill 2026.

ବନ୍ୟା ହେଉ ବା ମହାବାତ୍ୟା।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମ ଲେଖା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରି କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ। ଏହି ବିଲ୍କୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ସିଂ ସବୁ ଦଳର ସହଯୋଗ କାମନା କରିଛନ୍ତି। ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ପ୍ରଶ୍ନପତ୍ର ପ୍ରଘଟ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହକାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବର୍ତ୍ତମାନ ଲୋକସଭା ଗୃହକାର୍ଯ୍ୟ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 mm ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ପରେ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 5 ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ଭିତରୁ 1,65,000 ଲୋକ ସ୍ଥାନାନ୍ତର

0: ଉତ୍ତରିତ ହେଉଛନ୍ତି ଯେଉଁମାନେ ସବୁ ରିଲିଫ ସେଣ୍ଟରରେ ଅଛନ୍ତି। 464 ରିଲିଫ କ୍ୟାମ୍ପ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯେଉଁମାନେ ରିଲିଫ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣି ଘେର ଭିତରେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହୋଇଛି। ଆପଣମାନେ ସମସ୍ତେ ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ।
1: ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମଣ୍ଡଳୀ ବ୍ୟାରେଜ୍ର 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରଭାବିତ ହେଉଥିବାବେଳେ ସନ୍ଧ୍ୟା ସୁଦ୍ଧା 9,30,000 କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖାନଦୀ ଲୁଣା, କରାଣ୍ଡିଆ, ଚିତ୍ରପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ବନ୍ୟା ଯୋଗୁଁ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ, ତିର୍ତ୍ତୋଲ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ଗରତପୁର ଓ ଆଳି ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।
3: ଅନରେବୁଲ ମିନିଷ୍ଟର ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ମିଟିଂ ନେଇଥିଲେ, ସେ ସବୁ କଲେକ୍ଟରମାନଙ୍କ ସହିତ ବିଶେଷରେ କଥା ହୋଇଛନ୍ତି। ଯେଉଁଠି ଯାହା ୱାଟର ଲଗିଂ ହେବ, ଜଳବନ୍ଦୀ ହେବ, ଯେଉଁଠି ଲୋକମାନଙ୍କର ଏଭାକୁଏସନ ଦରକାର ପଡ଼ିବ, ଯେଉଁଠି ଖାଇବା ଦରକାର ପଡ଼ିବ, ସେସବୁ ଆରେଞ୍ଜମେଣ୍ଟ କରିବେ। ଓଡ୍ରାଫ, ପୋଲିସ ପର୍ସନେଲ, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଏମାନେ ସଜାଗ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଉ ଆମେ ବି ବନ୍ୟା ପରିଚାଳନା କରିବା ପାଇଁ ସଜାଗ ରହିଛୁ।
2: ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 311,660 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 63,114 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ର ସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଥିବା ଜଣାପଡ଼ିଛି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ମୁଖ୍ୟ ଯନ୍ତ୍ରୀ ଆଳି ବ୍ଲକକୁ ଗସ୍ତ କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼, ବଡ଼ମ୍ବା, ବାଙ୍କୀ, ନିଆଳି, ମାହାଙ୍ଗାରେ ବନ୍ୟାଜଳ ପ୍ରବେଶ ସମ୍ଭାବନା ଥିବାରୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କୁ ବନ୍ୟା ଆଶ୍ରୟଶୈଳୀରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ନଦୀବନ୍ଧ ଓ ବ୍ୟାରେଜ୍ ଉପରେ ଭିଡ଼ିଓ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିନ୍ଧେ କହିଛନ୍ତି। ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଜିଲ୍ଲାରେ 3 ବ୍ଲକ ଯାଜପୁର, କୋରେଇ, ଦଶରଥପୁର ପ୍ରଭାବିତ ହୋଇଛି ବୋଲି ସୂଚନା ମିଳିଛି। 18 ରିଲିଫ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ଅନ୍ତର୍ଗତ ଗଦାପଦର ଗ୍ରାମରେ ଜଳବନ୍ଦୀ ଥିବା 7 ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଗନ୍ଧରାଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା 13 ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲା ଗୋଣିଆ ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରାୟ 30 ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି।
1: ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପୋଷ ବୁଝାମଣା ଜରିଆରେ ଜଳ ବିବାଦର ସମାଧାନ ନେଇ ବୈଠକରେ ବିଚାର ବିମର୍ଶ କରାଯିବ। ଟ୍ରିବ୍ୟୁନାଲରେ ଜଳ ବିବାଦର ଖୁବ୍ ଶୀଘ୍ର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11:00 ଆରମ୍ଭ ହୋଇଛି। ଆସନ୍ତା ମାସ 2 ତାରିଖ ରାତି 11:00

45 ମଧ୍ୟରେ ସ୍ପଟ୍ ନାମ ଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ତାରିଖ ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ବନ୍ଧୁତ୍ୱର ମୂଲ୍ୟବୋଧ ଓ ପରିଭାଷାକୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି। 1958 ମସିହା ଜୁଲାଇ 30 ତାରିଖରେ ପାରାଗୁଏରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା 2011 ମସିହାରେ ବନ୍ଧୁତ୍ୱ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଦେଶ, ସଂସ୍କୃତି, ଜନସାଧାରଣ ଏବଂ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବନ୍ଧୁତାର ଶାନ୍ତି ପ୍ରୟାସକୁ ପ୍ରେରଣା ଏବଂ ସମ୍ପ୍ରଦାୟ ମଧ୍ୟରେ ସେତୁ ନିର୍ମାଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘ, ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ନାଗରିକ ସମାଜ ପକ୍ଷରୁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାତି, ଧର୍ମ, ଭାଷା ଓ ସଂସ୍କୃତିର ସୀମାକୁ ଅତିକ୍ରମ କରି ବନ୍ଧୁତା ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଥାଏ। ଏହା ଏପରି ଏକ ସମ୍ପର୍କ ଯାହା ମଣିଷକୁ ମଣିଷ ସହ ଯୋଡ଼ିବା ସହିତ ସମାଜକୁ ଅଧିକ ସମ୍ବେଦନଶୀଳ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିଥାଏ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକ ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏ ଗୀତଟି ପଦ୍ମାବତ କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ଲୀଲା ବଂଶାଲି, ଗୀତ ରଚନା ଏ ଏମ୍ ତୁରାଜ, କଣ୍ଠଶିଳ୍ପୀ ଶିବମ୍ ପାଠକ ଏବଂ ସେଲ୍ ହାଡ୍ରା।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଦରକାର। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। କିଷାନ ଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। କଣ୍ଠ ପରୀକ୍ଷା ଦେବା ପାଇଁ ନିର୍ଦ୍ଧାରିତ ଫି ବାବଦକୁ ସାଧାରଣ ବର୍ଗର ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108-6170-5257 IFSC SBIN 00000 59 ଜମା କରିବେ ଏବଂ ଆବେଦନ ପତ୍ରର ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣାଟି ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର 768001 କଚେରୀ ରୋଡ଼। ଆବେଦନ କରିବାର ଶେଷ ତାରିଖ ହେଲା ଅଗଷ୍ଟ 15। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମୋହିତ ଚୌହାନ, ଗୀତକାର ଇର୍ଶଦ କାମିଲ, ସଙ୍ଗୀତ ପ୍ରୀତମ, କଥାଚିତ୍ର ଜବ୍ ୱି ମେଟ୍।

ଶେଷରେ ପଦ୍ମାବତ କଦଚିତ୍ରର ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ଲୀଲା ବଂଶାଲୀ, ଗୀତରଚନା ଏ ଏମ୍ ତୁରାଜ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ସ୍ୱରୂପ ଖା।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

ಹೊನ್ನೆ ರೊಥಲೆ ಮಹಾಪುರುಗಿ ಸಿರ್ಜಿನಾನು ಆಲಾರತಲ್ನಾರ್ ಓಯಿ ಗಾಯ ಅತಲಿ ಮನ್ನು ಮಾಸ ಅತಲಿ ಛಪ್ಪನ್ ಕುಟಿ ಜೀವಜಂತು ಅತಲಿ ಬುಲಿಕ್ರಿ ತೆಂಗಾ ಖತರಾಲಿ ಅರ್ ಹೊನ್ನೆ ರೊಥಲೆ ಇದಾದೊಂಟ ಸಂಸಾರದು ಆ ಸಂಸಾರ ನಮ್ಮ ಜೊತೆ ಚಲರಲ್ದಾತ್ ಅರು ಆಲಾರ್ಗೆ ಕಥಾನ್ ಜೊತೆ ನಮ್ಮ ವಿಚಾರ ನನ್ನೊಥಲೆ ಭಿನ್ ಭಿನ್ ಸಂಪ್ರದಾಯರ್ ಅತಲ್ನಾರ್ ಗುಠಿ ಅನ್ನುಂತಾರ್ ಆದಿವಾಸಿ ಮನಲ್ನಾರ ಉಂಟ ಸಂಪ್ರದಾಯ ଆର୍ ହନ୍ୟେ ତ ତେଙ୍ଗା ଖାତିର କିଛି ଯେ ନାମେ ଓଡ଼ିଶାନୁ 62 ପ୍ରକାର ଆଦିବାସୀ ଆତଲନାର ବୁଲିକିରି ଆ 62 ପ୍ରକାର ଭିତରେ ନାମେ କୁଣ୍ଡାର କାନେ କାନ୍ କିଷାନ ବାଲନାର ଆବଡ଼ାର ଅଣ୍ଟା ସମ୍ପ୍ରଦାୟ ଇ ଆଦିବାସୀ ଗୋଷ୍ଠୀନ୍ତାର ଆ କୁଣ୍ଡାରଗେ ହି ନିଜର ଭାଷା ଆତିଲି ନିଜର ସଂସ୍କୃତି ଆତିଲି ନିଜର ଚାଲି ଚଲଣି ଆତିଲି ତମେ ନିଜସ୍ୱ ଆଡ଼ପା ପାଲିଗେ କାନେ କାମନାର ଏକାନେ କୁର୍ନାର ଏକାନେ ଆତ୍ନାର ଏକାନେ ଚୌନାର ଇନେ ତମେ ଅଣ୍ଟା ସ୍ୱତନ୍ତ୍ର ପରମ୍ପରା ଥିଲି ତମେ ଅଣ୍ଟା ସ୍ୱତନ୍ତ୍ର ହନେ ଜିଆବନ ଉଜ୍ଜିନାଗେ ଅଣ୍ଟା ପାବୁ ତମେ ଅଲଗା ଥିଲି ତେଙ୍ଗନା କଥା ମାନଯା ଯେ ତମ ତମେ ହିସାବନୁ ନାଲ୍କୁ ନାନ୍ନାର ତମ ତମେ ହିସାବନୁ ଯେତ୍କି ଗୁଠି ତିହାର ପରବ ବାରାଲି ଆନ୍ନୁ ତମ ସାମିଲ ମାନ୍ନାର ତମେ ହିସାବନୁ ତମ ବ୍ୟଞ୍ଜନାର ତମ ନେଖି ମିଆଁ ହନେ ନିର୍ଭର ମାଲ କାମନାର ଆରୁ ହନେ ଏର ଥିଲେ ଇନାମେ କୁଣ୍ଡାର ଅତି ସରଳ ଆଲାର ଛୋଟିଟି କଥାନ୍ ଭି ତାମ ବିଶ୍ୱାସ କାମନାର ଆରୁ ଜିଆ ପଛେନ୍ ଚିଅର ଲାଗର ହେଲେ ତମେ କଥା ବନ ଇଆ ହେଇଆ ମାଲମାନି ତା ତେଙ୍ଗନା କଥା ମାନଯା ଯେ ତମ ହତ୍କି ସଚ୍ଚୁଟ ଆଲାର ଆରୁ ତମେ ଅଣ୍ଟା ଜୀବନ ଧାରାବଧ ହନେ ସୁରୁଖୁରୁ କିରି ଆଗଲି ଆଗଲି କାଲି ଆରୁ ହନେ ଏର ଥିଲେ ଆକୁନ୍ ଧୀରେ ଧୀରେ ନାମେ କୁଣ୍ଡା ହାତଦାର ଗୁଠି ବି ପାଡ଼ଚାରିନ୍ ଆଗଲି ବାର୍ଚାରିନ୍ ଆଉ ପୁନା ପୁନା ଯେନ୍ ରୀତିନୀତି ଆତିଲି ଆଦାନ ଭି ଟିକେ ଟିକେ ଆଦାନ ଆର୍ ଗ୍ରହଣ ନାନାଲାର ହେଲେ ଭିଲ୍ ନାମେ ଯେନ୍ ପାଚା ପରମ୍ପରା ଆତିଲି ନାମେ ଯେନ୍ ହିସାବନୁ ଷଠି ଉଠି ଆଣିନ୍ତି ନେଇକିରି ବେଞ୍ଜା କା ମରଣ ହଜନ ତକ ଯେନ୍ ପ୍ରକାର ନାମେ ରୀତିନୀତି ଥିଲି ଆଦାନ ଭି ନାମ କାମଥିଲି ବାରାଲଦାତ ଆରୁ ଏକା ବାକେନ୍ ଏକାଦ ମାଞ୍ଜା ନାମେ ତିହାର ବାହାରନୁ ଆଦାନ ନାମ ଯେତିର୍ ଅଣ୍ଟା ସମ୍ମାନିକିରି ଅଣ୍ଟା ଗୁଠିନୁ ନାମ ଆଦାନ ପାଳନ କାମାଲ ଦାତ ତା ହନେ ଯଦି ଏର ଥିଲେ ନାମେ ପରମ୍ପରାନୁ ବେଞ୍ଜା ଦଣ୍ଟା ବଢ଼େଇଟେ କଥା ଦୁ ଏନ୍ଦ୍ରିକି ବେଞ୍ଜା ଦଣ୍ଟା ଇନେ ଜିନିଷ ଦୁ ଯେ ଯୋଡ଼େ ଆତ୍ମାଗେ ଅଣ୍ଟା ମିଲନ ବୋଲିକିରି ତେଙ୍ଗା ଖାତିର କିଛି କୁକୁ ହାଦୁସ୍ ଅଣ୍ଟା ଦୁସରା ପଦାନ୍ତା କୁକା ହାଦୁନ୍ ଅନ୍ଦର ଦାସ ବେଞ୍ଜର ଦାସ ଆଦାନ ତମେ ସାମାଜିକ ସ୍ୱୀକୃତି ଚିହ୍ନାର ଆରୁ ତମେ ଜିଆବନ ଆଗଲି ଆଗଲି ଆର ହନାର ଇ ଦାତିଲି ବୁଲିକିରି ତା ନାମେ ବଂଶବଧ ଆଗଲି ଆଗଲି କାଲି ନାମି ହାଦୁ ବଚୁର ମାନାଲନାର ଆରୁ ନାମେ ସଂସାର ବଧିନ ହେଇକିରି ଚାଲରାଲି ତା କଥା ମାଞ୍ଜା ଯେ ଯେତିର୍ଗେ ଯେହେତୁ ଅଣ୍ଟା ଅଣ୍ଟା ପରମ୍ପରା ଥିଲି ନାମେ କୁଣାରଗେ ଭି ହନେ ଏକାନେ ବେଞ୍ଜରନାର ଏକାନେ କିରି ବର୍ତ୍ତିଆକାନାର ଏକାନେ କିରି କାନିଆକୁ କାଇବନ ବାଟିଆନାର ଆରୁ ଫିର୍ ଆଡ଼ପା ଅନ୍ଦରିକିରି ଆସାନ୍ ଭି ବନ୍ଦାପଣା କାମିକିରି ତମେ ରୀତିନୀତିନୁ ତମ ବେଞ୍ଜରନାର ହୁ ପ୍ରକାର ପରମ୍ପରା ଦାକୁନ୍ ଭି ଆତିଲି ଆର୍ ଧୀରେ ଧୀରେ ନାମ ଶିକ୍ଷିତ ମାଞ୍ଜକା ତାରୁ ଗଲାର୍ଗେ ତମେ ଜିନିଷ ଗୁଠିନେ ଏରକାତ ବାକେ ନାମ ହନେ ଭିଲ୍ କାମାଲ ଦାତ ଫିର୍ ଭି ନାମେ ପରମ୍ପରା ବନ ନାକୁନ୍ ଯେତିତ ଆର୍ଗାତ ଆମ୍ବା ଆଉ ମାଲ ଭି ଆମ୍ବନା କଥା ଏନ୍ଦ୍ରିଗେ ନାମେ ଯେନ୍ ପରମ୍ପରାନୁ ନାମ ଯାହା କାମାଲ ଦାତ ଆଦାତ ଯେତିର୍ ଗିନ୍ତି ହି ଭଲ୍ ଦୁ ତ ଆଜ ଯାହା ବି କଥା ମାନ୍ନା ଯେ

0: ଯେତେବେଳେ ଅଣ୍ଟା କୁକାଏଦ ନିଜର ଆଡ଼ପାପାଲି ଆମ୍ବି ନିଜର ଭାଇ ଭଉଣୀରେ ନାମ୍ବି ପାଡ଼ା ପାଟକିନ୍ତା ତମେ ଯେତେ ସାଙ୍ଗିନ ରାନାର ଆବରାରି ନାମ୍ବି ଆରୁ ଦୁସରା ଆଡ଼ପାଗେ ବାରି ଆହ ବାକେନ୍ ପ୍ରକୃତିରେ ତାଙ୍କେ ମନୁ ଏକାନେ ଲାଗି ଇ କଥାନ୍ତା ନାମ ବାଲଦାତ ହେଲେ ଘାଏ ଘାଏ ଏର୍କା ଦାତ ଯେ କାନିଆକୁ ଖାଇବନ୍ ଯେତେବେଳେ ବାଟିଆନାର କା ଯେତେବେଳେ ପିନ୍ଧେନ୍ ଭି ମାନି କା କୁକାଇବନ୍ ଯେତେବେଳେ ଆର୍ ହାରନାର ଚିନାର ଦୁସରା ବନ୍ଧୁସ୍ ଗେ ହେକ୍ଖାନୁ ଟେକ୍ନାର ଚିନାର ବକେନ୍ ଏକାନେ ତାଙ୍କ ଲାଗାଲ କିର ହୁ କଥାନ୍ତା ତାନ୍ ହିଁ ହାଲକିର ହେଲେ ନାମ ଏର୍ଦାତ ଯେ କାନିଆକୁ କାଏ ଘାଏ ଘାଏ ଅଲ୍ହି ଦାଦା ସାନ୍ କାଇ ଆରୁ ଅଲ୍ହି ମା ସାନ୍ ଅଲ୍ହି ବୁଆ ସାନ୍ ଅଲ୍ହି ତମେ ସାଙ୍ଗେ ଜୁଡ଼ିର ସାନ୍ ଭି ଯାଇକିରି ଅଲ୍ହି ତା ଇନ୍ୟଟା ପରମ୍ପରାଦୁ ପ୍ରକୃତିରେ ଇ ଯେନ୍ ସ୍ନେହ ଶ୍ରଦ୍ଧା ବନ୍ଧନ ବୋଧ ବଢ଼େଇଟି କଥାଦୁ ଆଦା ନାମ୍ବି ଆରୁ ଯେତେବେଳେ ଦୁସରା ତାରା କାଇ ଆଦାତ ନିଶ୍ଚିତ ଭାବରେ ଅହ୍ନା ଉର୍ଖିକି ତା ଧୀରେ ଧୀରେ ଆକୁ ନେରା ଖାତରାଲି ଯେ ନେ ବେଞ୍ଜରାଲନାର ଆଲଖାଲନାର ବଢ଼ିଆ ଜାଗାକେ କ ବଢ଼ିଆ ବେଞ୍ଜର ବଢ଼ିଆ ଠାଟ ବାଟନୁର ଇନ୍ନେ ଭାବାଲିଆ କୁନ୍ତା କୁକାଏଦ କିନ୍ତୁ ଦୁସରା ତାର୍ତି ଯଦି ଭାବତ ହେଲେ ନାମ ନାମେ ନିଜର ଆଡ଼ପା ଆବନ୍ ନାମ ଆମ୍ବିକି ଯେତେବେଳେ କାଲ ଦାତ ଆ ବାକେନ୍ ଏକାନେ ଲାଗି ଆ କଥାତ୍ ନାମେ କୁଣା ସମ୍ପ୍ରଦାୟର ସାନ୍ ହିଁ ଆକୁନ୍ତ ଆତିଲି ଏନ୍ଦିର୍ଗେ ନାମେ କୁଣା ସମ୍ପ୍ରଦାୟର ନେକାନ୍ ଭଲ ଆଖନାର ନେକାନ୍ ନିଜର କାମିକିରି ଇକାରନାର ଆବଡ଼ାରିନ୍ କେଭେ ଆର୍ମାଲମ୍ବନାର ନିଜର ଆଡ଼ପା ନିଜର ହାଜୁ ନିଜର ହାଲୁ ଖୁଣି ଇବଡ଼ାଦ ତମାନ କେତନି କେତେ ମେ ହିଁ ତା ଯାହା ବି ମାନ୍ନା କାନିଆକୁ କାଏ ଯେତେବେଳେ ଅଲ୍ହି ଆ ଅହ୍ନା ବୋଧ ଏକାନେ ଅହ୍ନାର ହୁ କଥାବନ୍ ଟିକେ ଆଲୋଚନା କାମାଗି ଲାଗାନ୍ ଇନ୍ନା ଅଣ୍ଟା ବୁହଣୀ ଘର ବାର୍ଚକାନାର ତା ମାନ ମେନତ ତମେ ପରିଚୟ ବନ୍ ତମେ ସ୍ତି ମେନତ ଆରୁ ଇ କଥାନ୍ ମିଆଁ ଫିର୍ ଆଗଲି ଆଲୋଚନା କାମତ ତା ବୁହଣୀ ନିମାନ ସ୍ୱାଗତ ନାନାଲଦାମ ଇ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମନୁ ଆକାଶବାଣୀ ତାର୍ତି ଜୁହାର
1: ଜୁହାର
0: ହେଲେ ନିମେ ପରିଚୟ ବନ୍ ଟିକେ ଚିଅର
1: ଏଘା ନାମେ ରଜନୀ ମାଝି ଏମା ପାଡ଼ା ମାନାଲି କୁଟୁଣିଆ ବିର୍ସାପାଡ଼ା ସୁନାଖାନ
0: ଆଚ୍ଛା କୁଟୁଣିଆ ବିର୍ସାପାଡ଼ା ସୁନାଖାନ ଇଦାଦ ନିମେ ନିଜର ଜନମ ପାଦାଦ କା ନିମ ହୁସାନ ବେଞ୍ଜରକାଦାର
1: ନେମ ବେଞ୍ଜରକାଦାର
0: ନିଜର ନିଜର ପାଦାବ ଏକାସାନ
1: ନିଜର ପାଦାବତ ମାନାଲି ସାଲେଭାଡ଼ି
0: ହଁ ହଁ ବୋଲେ ଜମେନକେରା ପାଦ ଚାହା ଇଏ ସମ୍ବଲପୁର ଜିଲ୍ଲା ମେଲେ
1: ହଁ
0: ନିମେ ବେଞ୍ଜା ଇଏ ବଛର ମାଞ୍ଜା ଦିନ
1: ଏମା ବେଞ୍ଜା 2002 ମସିହାନୁ ମାଞ୍ଜ କିଛି
0: 2002 ବାଜକୁନ୍ତା ବନେ ବଛର ମାଞ୍ଜାକେରା ଦିନ ଆରୁ ହେଲେ ନିମେ ଯେତେବେଳେ ବେଞ୍ଜା ମାଞ୍ଜା ଇଏ ବଛର ମନାଲିଆ ନିମା ପାଖାପାଖି ହନେ ତ ସଠିକ ପଲ୍ଲାରି ପଲତାର ତେଙ୍ଗଦା
1: ହଁ ତ ପ୍ଲସ୍ ଟୁ
0: ଆଚ୍ଛା
1: ଚିଚେନାରୁ
0: ହଁ ହଁ ପ୍ଲସ୍ ଟୁ ପରୀକ୍ଷା ଚିଚକା ଚିକାର ମେଲେ ହେଲେ ଆଗଲି ଯେନ୍ ବେଞ୍ଜା ମନାଲିଆ ନିମା ତ ଏରା ବାର୍ଚକାର ହଁ ହଁ ବୋଲେ ଏର୍ନାଟା ପରମ୍ପରା ଆସିଲି ନାମେ ଏରା ବାର୍ଚାର କେ ନିମା ଏକାନେ ଲାଗେ ଆକ୍ଚୁଆଲି ନିମେ ମନ ହୁ କଥା ନିମେ ସୁର୍ତା ଆସିଲି
1: ଚିକା ଚିକା ଲାଗେ ଅଲଗା ଅଣ୍ଟା କୁକ ସେଣ୍ଟା ଚିହ୍ନାର କୁକ ସେଣ୍ଟା ବାର ସେରା ଗେ ଏନ୍ତା ଲାଜେ ଲାଜେ ଲାଗିଆ ଦାରୁ କାଚନାକରା ଗେ ହି ଜିଆ ଗେ ଟିକେ ଏଲଚିକା ଲାଗେ ଅଲଗା ଚାହା ଚାହା ହି ମାରିଲା ମାନନା ଆଗଲି ତା ଇଥର ତାକୁ କର ହାତ ଦାର ଦେଖ ଆଗ କାଚନାକରା ନା ଆଗଲି ତା ହନେ ମା ରାଚା ଦିନ ମୋବାଇଲ ହି ଦୁନିଆ ମାରିଲା ରୁ ଆଗେ ହଁ
0: ହଁ
1: ଚିଠି ପତର
0: ଖାଲି ରାଚା ଟିକେ ଟିକେ ଚିଠି ପତର ହଁ ନେକା ନେ ଦିନେ ଏରା ପଲ୍ଲା ଲିଆର କା ହନେ କାଚ ନେକରା ପଲ୍ଲା ଲିଆର ହଠାତ୍ ଅର୍ତୁସ ବାର୍ଚକୁନ ନେକା ନେ ଉଟା ଲାଗାଲ କିଅ ଏ କାମ
1: ରେ କୋ ରାନ୍ତିନ ହଁ ମାଞ୍ଚା କରା ଜାମହାର ଗି ରାଜି ମାଞ୍ଚା ହେଲେ ଚିଆ ଲାଗାଲ ଗାର
0: ଯେ ହୁବା କେନ ମାନେ ଆୟାଙ୍ଗ ବାଙ୍ଗ କାନେ ମା ବୁଆର ଗୁଠି ଯଦି ରାଜି ମାଞ୍ଜାର କେରା ହେଲେ ତା ହଁ ବାଚା ଲିଆର କା ପାଡ଼ା ପାଟକିନ ତାର କାନେ ଯଦି ସୁରି ସୁତାର ରାଲ ନାର ଯେ ଭଲ କୁକୁ ସଣ୍ଟା ଭଲ ଆଡ଼ପାଦଣ୍ଟା ବାଚକୁନ ଇବଡ଼ାରି ହଁ ବାଚା ଲିଆର ହେଲେ ପ୍ରକୃତିରେ ମେନା ଲିଆର କା ଯେ ଆ କୁକା ଗି ଇଚ୍ଛା ଆତିଲି କାମଲା ନିମାନ ହନେ ମେଞ୍ଚକାଚାର ଯେ ନି ନିନ୍ଦିର ବାଲଦି ବୁଲିକିରି
1: ହଁ ନିଘା ପସନ୍ଦ ରହି କାମଲା ବାଜକାଚାର ହଁ ବାଜାନ
0: ନିମା ପସନ୍ଦ ଲାଗିଚା ଆଚ୍ଛା ଆଚ୍ଛା ହଁ ନିଜର ପସନ୍ଦ ଲାଗକୁନ ଆରୁ ବେଞ୍ଜର ଥିଲେ ତା ଭଲ ଦୁ ଏନ୍ଦ୍ରି ଏକା ଇଦା ଦଣ୍ଟା ଯୁଗୁ ଯୁଗୁ ରକ ଅର୍ତୁସି ଆଡ଼ପା କ ତାରୁ ଆସାନ ନାମ ଆଡ଼ପା ପାଲି ନାନ ତାରୁ ନାମ ସାଂସାର ବନ ଚାଲବତ ହେଲେ ଯଦି ନାମେ ନିଜର ମନ ପସନ୍ଦ ମାରା ଚାହେଲେ ଭଲ ମାଲ ଲାଗି ଏ କାମଲା ହେଲେ ଏରା ଖାତିର କିଛି ଯେ ନାମେ ପରମ୍ପରା ନୁ ଗୁଠି ଯେତେବେଳେ କୁକାଏ ଗୁଠିଆରି ପାଟିଆ ଲିଆର ବେଞ୍ଜିଆର ଆରୁ ହଉ କେନ୍ କୁକାଏ ଗୁଠିଆର ମାନେ ଆଧାର ଅଲ୍ହା ଲିଆର ଭି ହନେ ନିମି ଅଲକାଚ କାର କେ
1: ହଁ ଅଲକାଚ କାମ
0: ହଁ ହେଲେ ଇନ୍ନାନ ନେଲା ତ ମାନେ ଏରା ଖାତରାଲି ଯେ କୁକିଆ ଗୁଠିଆର ଯେତେବେଳେ ମାନେ ବେଞ୍ଜରାଲନାର ଆରୁ ହନେ ମାଲ୍ଲା ଅଲହୁରିନ ଆଉ ଅହ୍ନା ଯେନ୍ ପରମ୍ପରା ଅଣ୍ଟା ରାଚା ନାମେ ଆଦ ମୁଞ୍ଜରା କେରା ଦିନ କା ଏପସରା କେରା ଦିନ ବତ ହେଲେ ଚଲେ ତା ଯେନ୍ ନିମ ଅଲହାଲକାର

0: ବିହା ଯଦି ବ ଥାଲେ
1: ହୁଁ
0: ନାମେ ଯେତିରିକି ଗାନେ ଯଦି ଭଲ ସମ୍ପର୍କର ପାଡ଼ା ଗାନେ ନାମେ ଶାଶ ଶ୍ୱଶୁର ଗାନେ ନାମେ ଆୟାଙ୍ଗ ବାଙ୍ଗ ହେଁ ଆଉ ନାମେ ପଦା ଗାନେ ଯଦି ସମ୍ପର୍କ ରହିଲେ ନାମ ଏକା ପଦାନ୍ତି ବାରକା ଦାତ ଆଉ ପଦାକେ ଯଦି ନାମ ସମ୍ମାନ ଚିଅ ଥାଲେ ନାମେ ବି ସମ୍ମାନ ବାଢ଼ର ଇଦାର ବି ନାମେ ଭାଇ ଭଉଣୀ ଗୁଠିଆର କା ଯାହା ମେନାଲା ରାଦନ ଆହନା କଥା ତା ଯାହା ହୋଇ ନା ବାର୍ଚକାର ଆରୁ ନିମ୍ ଅଣ୍ଟା ବଢ଼େଇଟି କଥା ଇସନ୍ତେଙ୍କର ଯେ ଅହ୍ନା ଗୀତୁ ଆ ମାଧ୍ୟମରୁ ନାମ ଏକାନେକିରି ଦୁସରା କୁକା ହାଦାରଗି କା ନାମେ ବାରନା ପିଢ଼ିକି ଅଣ୍ଟା ଏକାନେ ବାର୍ତ୍ତା ଚିଆଲ ଦାତ ଇନ୍ଦିର ତେଙ୍ଗାଲ ଦାତ ଆ ମାଧ୍ୟମରୁ ଆ କଥାନ ଆଲୋଚନା ନାଞ୍ଚକାର ଯାହା ହଉ ନିମାନ ଆକାଶବାଣୀ ତାର୍ତି ବହୁତ ଧନ୍ୟବାଦ ଜୁହାର ଆକୁନ୍ ଗୀତୁ ପଦେ ମେନତ ଏ ଗୀତୁ ବନ ପାଡ଼କାନାର ରଜନୀ ମାଝୀ ସୁମିତ୍ରା ମାଝୀ ଆରୁ ଧନମତୀ କୁଚୁର।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ମାସର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ସ୍ପେଶାଲ 26 କଥାଚିତ୍ରର ଏ ଗୀତରେ ଶୁଣନ୍ତୁ। ଗୀତ ରଚନା ଇରଶଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଏମ୍ ଏମ୍ କ୍ରିମ୍, କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ।

ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କାର୍ତ୍ତିକ ଏବଂ ବମ୍ବେ ଜୟଶ୍ରୀ। ସଙ୍ଗୀତକାର ହରିଶ ଜୟରାଜ, ଗୀତିକାର ଜାଭେଦ ଅଖ୍ତର, କଥାଚିତ୍ର ଫୋର୍ସ।

ଏଥର ଜୁବେଦା କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ, କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି।

ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଏ ଆର୍ ରେହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ସାଥିଆ କଥାଚିତ୍ରରୁ। ଗୀତ ରଚନା ଗୁଲଜାର, କଣ୍ଠଦାନ କରିଛନ୍ତି ସାଧନା ସରଗମ, ମୁର୍ତୁଜା ଏବଂ କ୍ୱାଦିର।

ଖାମୋଶି କଥାଚିତ୍ରର ଗୀତଟି ଶୁଣୁଥିଲେ। ଗୀତଟିକୁ ରଚନା କରିଥିଲେ ମଜରୁ ସୁଲତାନପୁରୀ, ସଙ୍ଗୀତକାର ଯତିନ ଲଲିତ, କଣ୍ଠଶିଳ୍ପୀ ଥିଲେ କବିତା କ୍ରିଷ୍ଣମୂର୍ତ୍ତି ଏବଂ ଶ୍ରଦ୍ଧା ପଣ୍ଡିତ। ଶେଷରେ ଲଭ୍ ଏଟ୍ ଟାଇମ୍ ସ୍କୋୟାର କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ସଙ୍ଗୀତ ନିର୍ଦ୍ଦେଶନା ଲକି ଅଲ୍ଲୀ, ଗୀତ ରଚନା ମହମ୍ମଦ ଆସଲାମ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ କୃତାଞ୍ଜଳି ତ୍ରିପାଠୀ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାଟି ତୁର୍ତ୍ତି କ୍ରିୟାନୁଷ୍ଠାନ ବଲ୍ ଦ୍ୱାରା ବ୍ୟବହାର ହୋଇଥିବା ଧାତ ପେଲେଟ୍ ଅଂଶ କେଠୁ ନେଇକରି ରଖବାରକେ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର କ୍ଷୟକ୍ଷତି ରିପୋର୍ଟ 3 ଦିନ ଭିତରେ ଦାଖଲ କରବାରକେ ସେନର ଜିଲ୍ଲାପାଳମାନଙ୍କୁ ଦିଆଗଲା ନିର୍ଦ୍ଦେଶ। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବା ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ 6 ଜଣିଆ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟର କମିଟି। ରାଜ୍ୟ ଆଷ୍ଟାନୁମୂଲ ହେଲା ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାଁ ଲେଖା। ରାଜ୍ୟର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକେ ଆହୁରି ବରକସ କରବାର୍ ଲାଗି ଡିଜିଟାଲ ଭାରତ ନିଧି ଟେଲି କମ୍ୟୁନିକେସନ୍ ଆର୍ BSNL ଭିତରେ ତ୍ରିପାକ୍ଷିକ ଚୁକ୍ତି ହୋଇଛି ସ୍ୱାକ୍ଷରିତ। ଜାତୀୟ ଶିକ୍ଷାନୀତି 2020 ଆଧାରିତ ଓଡ଼ିଶାନ କାର୍ଯ୍ୟକାରୀ ହେଉଥିବାର PM-3 ଯୋଜନାର କରାଯିବା ନିୟମିତ ସମୀକ୍ଷା। ଏଥିଲାଗି ଗଣଶିକ୍ଷା ବିଭାଗର 30 ଜଣ ଅଧିକାରୀଙ୍କୁ 30 ଜିଲ୍ଲାରେ ଦିଆଯାଇଛି ଦାୟିତ୍ୱ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ଆଇବା 1 ତାରିଖନୁ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ୍ ପ୍ରୋଗ୍ରାମ୍ ପାଠ୍ୟକ୍ରମର 1 ବଛର ପାଠପଢ଼ା ମୂଲ୍ ହେବା ବୋଲି ବିଭାଗ।

କରୁଥିବା ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଆନ୍ତରିକତାରୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଆଜି ହେଉଛି ଜୁଲାଇ ମାସ 30 ତାରିଖ। ଆସନ୍ତୁ ଜାଣିନେବା ଆଜିର ଦିନରେ ଇତିହାସରେ କ'ଣ ସବୁ ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିଯାଇଛି। 1930 ମସିହା ଜୁଲାଇ 30 ତାରିଖରେ ଉରୁଗୁଏ ଫାଇନାଲରେ ଆର୍ଜେଣ୍ଟିନାକୁ 4-2 ଗୋଲ୍ରେ ପରାସ୍ତ କରି ପ୍ରଥମ ଫିଫା ଫୁଟବଲ ବିଶ୍ୱକପ୍ ବିଜେତା ହୋଇଥିଲା। 1945 ମସିହା ଜୁଲାଇ 30ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ଯୁଦ୍ଧ ଜାହାଜ ୟୁଏସ୍ଏସ୍ ଇଣ୍ଡୋନୋପୋଲିସ୍ ଜାପାନୀ ପଣ୍ଡୁବିରୁ ଟର୍ପିଡୋ ଆକ୍ରମଣରେ ବୁଡ଼ିଯାଇଥିଲା। ଏହା ଆମେରିକାର ନୌସେନା ଇତିହାସରେ ସବୁଠାରୁ ଭୟାବହ ସାମୁଦ୍ରିକ ଦୁର୍ଘଟଣାମାନଙ୍କ ମଧ୍ୟରୁ ଅନ୍ୟତମ। 1956 ମସିହା 30 ଜୁଲାଇରେ ଇନ୍ ଗଡ୍ ୱି ଟ୍ରଷ୍ଟ ବାକ୍ୟକୁ ଆମେରିକାର ଜାତୀୟ ଆଦର୍ଶ ବାକ୍ୟ ଭାବରେ ଗ୍ରହଣ କରାଯାଇଥିଲା। 1980 ମସିହା ଆଜିର ଦିନରେ ପ୍ରଶାନ୍ତ ମହାସାଗରର ଦ୍ୱୀପ ରାଷ୍ଟ୍ର ଭାନୁଆଟୁ ଫ୍ରାନ୍ସ ଓ ବ୍ରିଟେନ୍ର ଶାସନରୁ ସ୍ୱାଧୀନତା ଲାଭ କରିଥିଲା। 1886 ମସିହା 30 ଜୁଲାଇରେ ଭାରତର ପ୍ରଥମ ମହିଳା ବିଧାୟିକା, ପ୍ରସିଦ୍ଧ ଚିକିତ୍ସକ ଏବଂ ସମାଜ ସଂସ୍କାରକ ଡକ୍ଟର ଏସ୍ ମୁଥୁଲକ୍ଷ୍ମୀ ରେଡ୍ଡିଙ୍କ ଜନ୍ମ ହୋଇଥିଲା। 1909 ମସିହା ଜୁଲାଇ 30ରେ ରାଇଟ୍ ଭ୍ରାତାଦ୍ୱୟ ଆମେରିକାର ସେନାବାହିନୀ ପାଇଁ ସେମାନଙ୍କର ପ୍ରଥମ ବିମାନ ନିର୍ମାଣ କରିଥିଲେ ଏବଂ 2010 ମସିହା ଆଜିର ଦିନରେ ଭାରତୀୟ ମହିଳା ଆଥଲେଟ୍ କୃଷ୍ଣା ପୁନିଆ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ଏହି କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତର ପ୍ରଥମ ମହିଳା ହୋଇଥିଲେ। ଏହା ଥିଲା ଇତିହାସ ଦର୍ପଣରେ ଆଜି। ଶ୍ରୋତାବନ୍ଧୁ, ଆସନ୍ତୁ ଏବେ ଶୁଣିବା ଏକ ସୁନ୍ଦର ଗୀତ, କଥାଚିତ୍ର 1920 ଲଣ୍ଡନରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ସାରିଫ୍ ସାବ୍ରି ଓ ତୋଷି ସାବ୍ରି। ଗୀତିକାର ଅଜିମ ସିରାଜୀ।

0: ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଆଜିର ଖେଳ ଜଗତ କାର୍ଯ୍ୟକ୍ରମରେ ସାକ୍ଷାତକାର ଶୁଣିବା ଆସନ୍ତୁ ଭଲିବଲ ଖେଳାଳି ବିନୟ ଅଭିଷେକ ପାଣିଙ୍କ ସହିତ। ତାଙ୍କୁ ସାକ୍ଷାତ କରିଛନ୍ତି ସୁଶ୍ରୀ ଶ୍ୟାମଲିପତି।
1: ଜଣେ ଭଲିବଲ ଖେଳାଳି ହେଉଛନ୍ତି ଜଣେ ଉତ୍ସର୍ଗୀକୃତ ଆଥଲିଟ୍, ଯିଏ କୋର୍ଟରେ ଉତ୍କର୍ଷତା ହାସଲ କରିବା ପାଇଁ ଶକ୍ତି, ଗତି ଏବଂ ଦଳଗତ କାର୍ଯ୍ୟର ମିଶ୍ରଣ କରିଥାନ୍ତି। ଦ୍ରୁତ ପ୍ରତିକ୍ଷେପ ଏବଂ ତୀକ୍ଷ୍ଣ ସମନ୍ୱୟ ପାଇଁ ଜଣାଶୁଣା। ଆଜି ଆମେ ଏହି ସାକ୍ଷାତକାରରେ ତାଙ୍କ ସଫଳତା, ଶିକ୍ଷା, ଯାତ୍ରା, ଆହ୍ୱାନ, ବିଜୟ ଏବଂ ଭବିଷ୍ୟତ ବିଷୟରେ ଜାଣିବା। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ନମସ୍କାର।
2: ନମସ୍କାର।
1: ଆମେ ଆପଣଙ୍କ ଜୀବନଯାତ୍ରା ବିଷୟରେ ଆଲୋଚନା କରିବା ପୂର୍ବରୁ ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କ ବିଷୟରେ ଆପଣଙ୍କ ପରିଚୟଟି ଦିଅନ୍ତୁ।
2: ନମସ୍କାର, ମୋ ନାଁ ହେଲା ବିନୟ ଅଭିଷେକ ପାଢ଼ୀ। ମୋର ଏବେ ମାଷ୍ଟର୍ସ କମ୍ପ୍ଲିଟ୍ ହେଇଛି କେମିଷ୍ଟ୍ରି ଅନର୍ସରେ ଗଙ୍ଗାଧର ମେହର ୟୁନିଭର୍ସିଟିରୁ, ଆଉ ଏବେ ମୁଁ ପ୍ରିପେୟାର କରୁଛି ଫର୍ଦର ଷ୍ଟଡିଜ୍ ଆଣ୍ଡ ଗଭର୍ଣ୍ଣମେଣ୍ଟ ଜବ୍ସ ପାଇଁ।
1: ଧନ୍ୟବାଦ। ତେବେ ଭଲିବଲକୁ ଚୟନ କରିବାର କିଛି ବିଶେଷ କାରଣ, ଆପଣଙ୍କୁ ଭଲିବଲ କିପରି ଭାବରେ ଆକର୍ଷିତ କରିଥିଲା?
2: କହିବାକୁ ଗଲେ ପ୍ରଥମରୁ ତ ମୁଁ ଅନେକ ଖେଳରେ ଇନକ୍ଲାଇଣ୍ଡ ଥିଲି। ଛୋଟବେଳୁ କ୍ରିକେଟ ହଉ, ଫୁଟବଲ ହଉ, ଭଲିବଲ ହଉ, ଭଲିବଲ ତ ଲାଷ୍ଟ ଆସିଲା, ଖୋଖୋ ହଉ, ଇଭେନ୍ ଖୋଖୋରେ ମୁଁ ଜୋନାଲ ଯାଇଛି, କ୍ରିକେଟରେ ବି ସିଲେକ୍ଟ ହେଇଥିଲି। କିନ୍ତୁ କ୍ଲାସ୍ ନାଇନ୍ଥରେ ଭଲିବଲ ଯେତେବେଳେ ମୋ ଲାଇଫକୁ ଆସିଲା, ଆଇ ହାଡ୍ ଏ ଫିଲିଂ କି ଏଇ ଗେମ୍ରେ ମୁଁ ବେଶୀ କିଛି କରିପାରିବି। ଆଉ ଫର୍ଚୁନେଟଲି ସ୍କୋପ୍ ବି ମିଳୁଥିଲା, କାହିଁକିନା ଘର ପାଖରେ ହିଁ କୋର୍ଟ ଥିଲା, ଏମ୍ସିଏଲ୍ ବାପା କାମ କରୁଥିଲେ, ତାଙ୍କ କୋଲିଗ୍ସ ଗୁଡ଼ା ଖେଳୁଥିଲେ, ସୋ ତାଙ୍କ ସହିତ ଖେଳି ଖେଳି ଖେଳ ବି ଭଲ ହେଇଗଲା, ପ୍ଲସ୍ ମିଳିଲା ଅପରଚ୍ୟୁନିଟି, ସୋ ମୁଁ ରିପ୍ରେଜେଣ୍ଟ କଲି ଦୁଇ ଥର ନ୍ୟାସନାଲ୍ସ, ଓଡ଼ିଶାକୁ ରିପ୍ରେଜେଣ୍ଟ କରିଛି ମୁଁ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ଯେମିତି କହିଲେ ଆପଣ ପ୍ରାରମ୍ଭରେ ଅନ୍ୟ ଖେଳ ମଧ୍ୟ ଖେଳିଥିଲେ, ତେବେ ଅନ୍ୟ ଖେଳ ପାଇଁ କାହିଁକି ଏତେ ଆଗ୍ରହ ରହିଲା ନାହିଁ?
2: ୟାର ଇଣ୍ଟରେଷ୍ଟିଂ ଆନ୍ସର୍ସ ଅଛି। ପ୍ରଥମେ ତ ଖେଳୁଥିଲୁ ଆମେ ଖୋଖୋ ସ୍କୁଲ ଟାଇମ୍ରେ, ଖୋଖୋ ଆଣ୍ଡ କବାଡ଼ି। ଖୋଖୋରେ ମୁଁ ଜୋନାଲ ତକ ବି ଯାଇଛି, କିନ୍ତୁ ଯେହେତୁ ଶୁଣିବାକୁ ମିଳିଲା କି ଖୋଖୋରେ ସ୍କୋପ୍ ନାହିଁ ଫର୍ଦର, ନ୍ୟାସନାଲ୍ସ ଲାଷ୍ଟ, ଇଣ୍ଟରନ୍ୟାସନାଲ ନାହିଁ ଖୋଖୋର, ସୋ ଟିକେ ମନ ସେଠୁ ହଟିଗଲା। ପ୍ଲସ୍ ତାପରେ କ୍ରିକେଟର କ୍ରେଜ୍ ଜାଣିଛନ୍ତି, ଇଣ୍ଡିଆ ସାରା ମାନେ ୱାର୍ଲ୍ଡରେ ଆଫ୍ଟର NBA କ୍ରିକେଟ ହିଁ ସବୁଠୁ ବଡ଼ ସ୍ପୋର୍ଟ ଦେଖିବାକୁ ଗଲେ ଇନ୍ ଟର୍ମସ୍ ଅଫ୍ ମନି ଆଣ୍ଡ ଅଲ୍, ସୋ କ୍ରିକେଟ ବହୁତ ଭଲ ଖେଳୁଥିଲୁ, ବହୁତ ଟିମ୍ ସହିତ ମୁଁ ମାନେ ଭଡ଼ାପେର ହିସାବରେ ବି ଡାକିଛନ୍ତି ମତେ, ବହୁତ ବଢ଼ିଆ ଥିଲା। କିନ୍ତୁ ଯେହେତୁ ତାର ବି ରିଜନ୍ ଅଛି, ସ୍କୁଲ ଟାଇମ୍ରେ ସାଙ୍ଗମାନଙ୍କ ଭିତରେ ଯୋଉ ଝଗଡ଼ା ହେଇଥିଲା, ସେଇ ଚକ୍କରରେ ଆମେ କ୍ରିକେଟ ଖେଳିବା ଛାଡ଼ି ଦେଇଥିଲୁ, ଆଉ ଭଲିବଲ ୱାନ୍ସ ପଳେଇ ଆସିଲା ଲାଇଫ୍ରେ, ସୋ ବଡ଼ ବଲ୍ ଖେଳୁ ଖେଳୁ ତାପରେ ଛୋଟ ବଲ୍ ଖେଳିବାକୁ ଇଚ୍ଛା ହେଲାନି, ଆଉ ଏଥିରେ ହିଁ ଆଗକୁ ବଢ଼ିଗଲି, ସୋ ଇନକ୍ଲିନେସନ୍ ରହିଗଲା ଏପଟେ ଆଉ।
1: ଧନ୍ୟବାଦ। ତେବେ ଆପଣ ଜଣେ ଜାତୀୟ ସ୍ତର ଭଲିବଲ ପ୍ଲେୟର, ଆପଣଙ୍କ ଅନୁଭବ କିପରି ଥିଲା? ଆପଣ କେବେ ଯାଇଥିଲେ, କୋଉ କୋଉ ସ୍ଥାନକୁ ଯାଇଥିଲେ ଏବଂ ଅନ୍ୟ ରାଜ୍ୟର ଖେଳାଳିମାନଙ୍କ ସହ ଆପଣଙ୍କ ଅନୁଭବ କିପରି ଥିଲା?
2: ଆଜ୍ଞା, ଫାର୍ଷ୍ଟ ତ କ୍ଲାସ୍ ନାଇନ୍ଥରେ ଭଲିବଲ ଖେଳିବା ଷ୍ଟାର୍ଟ କଲି, ଇଲେଭେନ୍ଥରେ ଆମେ ଗଲୁ ସ୍କୁଲକୁ ରିପ୍ରେଜେଣ୍ଟ କରିବାକୁ, ବଟ୍ ଅନଫର୍ଚୁନେଟଲି ସେ ବର୍ଷ କିଛି ହେଇପାରିଲାନି। କିନ୍ତୁ ଟୁଏଲ୍ଥରେ ଫାର୍ଷ୍ଟ ତ ଇଣ୍ଟର ଷ୍ଟେଟ୍ ଆମେ ଜିତିକି ତାପରେ ଆମେ ଓଡ଼ିଶାକୁ ରିପ୍ରେଜେଣ୍ଟ କରିବାକୁ ଗଲୁ DAV ନ୍ୟାସନାଲ୍ସ, ଯୋଉଟାକି ହେଇଥିଲା ହାଇଦ୍ରାବାଦରେ ଗଚିୱାଲି ଷ୍ଟାଡିୟମରେ 2019ରେ। ତାର ଏକ୍ସପିରିଏନ୍ସ ତ ବହୁତ ଭଲ ଥିଲା, ଆଉ ତାପରେ ସେକେଣ୍ଡ ତାକୁ ମୁଁ କଣ୍ଟିନ୍ୟୁ ରଖିଲି। ଗ୍ରାଜୁଏସନ୍ ମୋର ଷ୍ଟାର୍ଟ ହେଲା GM ୟୁନିଭର୍ସିଟିରେ, ସୋ ଫାର୍ଷ୍ଟ ଇୟର୍ ତ କରୋନାରେ ପଳେଇଲା, ସେକେଣ୍ଡ ଇୟର୍ରେ ଆମକୁ ଅପରଚ୍ୟୁନିଟି ମିଳିଲା ଟୁ ରିପ୍ରେଜେଣ୍ଟ ଦି ୟୁନିଭର୍ସିଟି ଇନ୍ ଇଷ୍ଟ ଜୋନ୍ ନ୍ୟାସନାଲ୍ସ, ଯୋଉଟା ହେଇଥିଲା ବନାରସ ହିନ୍ଦୁ ୟୁନିଭର୍ସିଟିରେ, ସୋ ଆମେ ତାକୁ ସେଟା ବି ରିପ୍ରେଜେଣ୍ଟ କରିବାକୁ ଯାଇଥିଲୁ ସେଟା 2022 ଡିସେମ୍ବରରେ।
1: ବହୁତ ବହୁତ ଧନ୍ୟବାଦ। ତେବେ ଅନ୍ୟ ରାଜ୍ୟର ଖେଳାଳିମାନଙ୍କ ସହ ଆପଣଙ୍କ ଅନୁଭବ କିପରି ଥିଲା?
2: ଅନ୍ୟ ରାଜ୍ୟଙ୍କ ଖେଳାଳିମାନଙ୍କ ସହିତ ଅନୁଭବ ବହୁତ ଭଲ ଥିଲା, ତାଙ୍କର କମ୍ପିଟେଟିଭନେସ୍ ବହୁତ ବଢ଼ିଆ, ଆଉ ମୁଁ ଏକଥା କ୍ଲିଅରଲି କହିବାକୁ ଚାହିଁବି କି ତାଙ୍କୁ ଯେତିକି ସ୍କୋପ୍ ମିଳୁଛି, ଅନଫର୍ଚୁନେଟଲି ଓଡ଼ିଶାରେ ଏତିକି ସ୍କୋପ୍ ଆମକୁ ମିଳୁନାହିଁ, ସେଟା ମନିଟେରୀ ୱାଇଜ୍ ହଉ, ସେଟା ଇକ୍ୱିପମେଣ୍ଟାଲ ୱାଇଜ୍ ହଉ, ବହୁତ ଜିନିଷ ଅଛି। କିନ୍ତୁ ଗୋଟେ ଜିନିଷ ସବୁବେଳେ ଉପରେ ରହେ, ଯେତିକି ଇଚ୍ଛା ଆପଣଙ୍କର ଥିବ ଆମକୁ ସପୋର୍ଟ ସେତିକି ହିସାବରେ ନ ମିଳିକି ବି ଆମେ ଖୋଲିଥିଲୁ, ପ୍ଲସ୍ ଆମେ ଜିତିଛୁ ବି ବହୁତ ଜାଗାରେ, ସୋ ବହୁତ ବଢ଼ିଆ ଏକ୍ସପିରିଏନ୍ସ ଥିଲା ସମସ୍ତଙ୍କ ସହିତ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆମେ ସମସ୍ତେ ଜାଣିଛୁ ଯେ କୌଣସି ବି କାର୍ଯ୍ୟ କରିବାରେ ନିଜ ପରିବାର ବର୍ଗର ସମର୍ଥନ ବିଶେଷ ଭାବରେ ଜରୁରୀ ଥାଏ, ତେବେ ଭଲିବଲ ଖେଳିବା ପାଇଁ ଆପଣଙ୍କୁ ପରିବାର ଆଡୁ କିପରି ଭାବେ ସମର୍ଥନ ମିଳିଥିଲା?
2: ଏଇଟା ବହୁତ ବଢ଼ିଆ କ୍ୱେଶ୍ଚନ ଆପଣ ପଚାରିଲେ। ଫ୍ୟାମିଲି ସପୋର୍ଟ ବିନା ମଣିଷ କେବେ ବି କୋଉ ଜିନିଷରେ ବି କିଛି ବି କରିପାରିବ ନାହିଁ, ସୋ ଛୋଟବେଳୁ ହିଁ ମୋ ଫ୍ୟାମିଲି ଆଡୁ ମତେ ଫୁଲ୍ ସପୋର୍ଟ ଥିଲା, ପାଠପଢା ହଉ, ସ୍ପୋର୍ଟସରେ ହଉ, କୋଉ କରିକୁଲାର ଆକ୍ଟିଭିଟିଜରେ ହଉ, ସବୁଥିରେ କୋଉ ଜିନିଷରେ ବି ମତେ କେବେ ମନା କରାହେଇନି, ଇନଫ୍ୟାକ୍ଟ ସବୁବେଳେ ସପୋର୍ଟ କରାହେଇଛି। ସେ ଯେବେ ମୁଁ ଯୁଆଡ଼େ ଖେଳିବାକୁ ଯାଇଛି, ଇଭେନ୍ ଲେଟ୍ ନାଇଟ୍ ଟୁର୍ଣ୍ଣାମେଣ୍ଟ ସାରିକି 12ଟା 1ଟା ବେଳେ ଟ୍ରଫି ଧରିକି ଘରକୁ, ସେଇଟା ବି ଆଲାଉ କରୁଥିଲେ ସେମାନେ, ସପୋର୍ଟ ତ ସବୁବେଳେ ରହିଛି, କେବେ ବି କୋଉ ଜିନିଷରେ ବି ସେମାନେ ମନା କରୁନାହାନ୍ତି, ସୋ ମୁଁ ତ ବହୁତ କୃତଜ୍ଞ ତାଙ୍କ ପାଇଁ।
1: ବହୁତ ବହୁତ ଧନ୍ୟବାଦ। ତାହେଲେ ଆପଣଙ୍କ ବିଜୟରେ ଆପଣଙ୍କ ପରିବାର ବର୍ଗର ବିଶେଷ ଭାବରେ ସମର୍ଥନ ରହିଛି,
2: ନିଶ୍ଚିତ ରୂପରେ।
1: ତେବେ ଜାତୀୟ ସ୍ତରରେ ଏତେ ପ୍ରଶଂସା ଏବଂ ବିଜୟ ଅର୍ଜନ କଲା ପରେ ମଧ୍ୟ ଆପଣ ଭଲିବଲ ଖେଳିବା ପାଇଁ କାହିଁକି ଜାରି ରଖିଲେ ନାହିଁ?
2: ସର୍ଟେନ୍ ଏଜ୍ ପରେ

0: ମଣିଷକୁ ମେଚ୍ୟୁରିଟି ପଳେଇ ଆସେ, ସେ ନିଜେ ଡିସାଇଡ଼ କରିପାରେ କି ଏଇ ଜିନିଷଟା ତାକୁ ଲାଇଭଲିହୁଡ଼ ଆଗକୁ ଯାଇକି ପ୍ରୋଭାଇଡ଼ କରିପାରିବ ନା ନାହିଁ। ଆଉ ଯେହେତୁ ଆମ ଓଡ଼ିଶାରେ ଇଭେନ୍ ଇଣ୍ଡିଆରେ ବି କ୍ରିକେଟକୁ ଛାଡ଼ିଦେଲେ ଆଉ କୌଣସି ସ୍ପୋର୍ଟସ ସେଇ ଲେଭେଲରେ ତାକୁ ଟ୍ରିଟମେଣ୍ଟ ମିଳେନି, ଆଉ ସ୍କୋପ୍ ବି ସେଇ ହିସାବରେ ନାହିଁ। ପ୍ଲସ୍ ଆଉ ଗୋଟେ ଜିନିଷ, ଭଲିବଲରେ ଯେହେତୁ ମୁଁ ଆଟାକର ପୋଜିସନ ଖେଳେ, ସୋ ମୋ ହାଇଟ୍ ଆହୁରି ବେଶୀ ହେବା କଥା, ସେଇଟା କମ୍ପେନ୍ସେଟ୍ କରିହେବ ଥ୍ରୁ ହାର୍ଡ ୱାର୍କ ଆଣ୍ଡ ଅଲ୍, ଜମ୍ପ ମୁଁ ବଢ଼େଇ ଦେଇପାରିବି। କିନ୍ତୁ ଯେହେତୁ ଏଇଟା ଗୋଟେ ଟିମ୍ ଗେମ୍, ଆଣ୍ଡ ଟିମ୍ ଗେମ୍ରେ ଆପଣଙ୍କୁ ଯଦି ସଫଳ ହେବା ଅଛି, ଦେନ୍ ଅଲ୍ ଦ ପ୍ଲେଇଂ ସିକ୍ସ ପ୍ଲେୟର୍ସ ମଷ୍ଟ ଗିଭ୍ ଦେୟାର 100%, ଯୋଉଟାକି ସବୁବେଳେ ହେଇପାରେ ନାହିଁ। ସୋ ମଲ୍ଟିପଲ୍ ଟାଇମ୍ ସେଇ ଜିନିଷଟା ଯେତେବେଳେ ହେଲାନି, ନିଜକୁ ଡିସହାର୍ଟନିଂ ଫିଲ୍ ହେଲା କି ଏକଲା ଚାହିଁଲେ କିଛି କରିହେବନି, ଟିମ୍ ଗେମ୍ ଅନ୍ୟ ଉପରେ ଡିପେଣ୍ଡେଣ୍ଟ, ସେଇ ଜିନିଷ ଛାଡ଼ିକି ଯୋଉଟା ସେଲ୍ଫ ନିଜେ ଆମେ କିଛି କରିପାରିବୁ, ସେଇ ହିସାବରେ ମୁଁ ଭାବିଲି ଚୟନ କଲି କି ନାହିଁ, ଲେଟ୍ସ କିପ୍ ମାଇ ଫର୍ଦର ଗୋଇଂ ଟୁୱାର୍ଡସ୍ ଭଲିବଲ୍ ରାଇଟ୍ ହିୟର୍, ଏବେ ଫୋକସ୍ କରିବା ନିଜ ଉପରେ। ଆଉ ଏମିତି ନାହିଁ କି ପୁରା ଛାଡ଼ ଦେଇଛି, ଇଟ୍ ୱିଲ୍ ବି ମାଇ ଫାର୍ଷ୍ଟ ଲଭ୍ ଓନ୍ଲି, ୟାକୁ ପ୍ୟାସନ୍ ହିସାବରେ ମୁଁ ରଖିବି, ଆଉ ଯେବେ ଫର୍ଦର ଚାନ୍ସ ମିଳିବ, ୱାନ୍ସ ଆଇ ଅଚିଭ୍ ମାଇ ଟାର୍ଗେଟ୍ ରାଇଟ୍ ନାଓ, ତାପରେ ମୁଁ ତାକୁ କଣ୍ଟିନ୍ୟୁ କରିବି, ହବି ହିସାବରେ ହଉ ପ୍ୟାସନ୍ ହିସାବରେ ହଉ, ଲେଟ୍ ସି।
1: ତେବେ ଆପଣ ଯେମିତି କହିଲେ କି ଆପଣ ଭଲିବଲରେ ଆଟାକର ପୋଜିସନରେ ଖେଳୁଥିଲେ, ତେବେ ଆମ ଶ୍ରୋତାମାନଙ୍କୁ ଟିକେ କହିବେ ଭଲିବଲ ବିଷୟରେ କିପରି ଖେଳାଯାଏ।
0: ଭଲିବଲ ବହୁତ ଇଣ୍ଟରେଷ୍ଟିଂ ଗେମ୍, ଛଅଟା ପ୍ଲେୟାର ଗୋଟେ ସାଇଡ୍ରେ ଥାନ୍ତି, ଏଗେନ୍ଷ୍ଟରେ ବି ଛଅଟା ପ୍ଲେୟାର ଥାନ୍ତି, କୋର୍ଟର ଡାଇମେନ୍ସନ୍ସ 18x9 ମିଟରର ଗୋଟେ ରେକ୍ଟାଙ୍ଗଲ ବକ୍ସ ଥାଏ, ମଝିରେ ଗୋଟେ ନେଟ୍ ଲାଗିଥାଏ। ଆମର କାମ ବସ୍ ଏତିକି କି ବଲ୍କୁ 3 times ନିଜେ ଟଚ୍ କରିକି ଓପୋନେଣ୍ଟ ସାଇଡ୍ କୋର୍ଟକୁ ଆମକୁ ଦେବାର ଅଛି, ଆଉ ସେମାନେ ସେଟା ଆମକୁ ରିଟର୍ନ କରି ନପାରିବେ, ସେଠି ପଡ଼ିଯିବ ନା କିଛି ବି ହେବ, ଆମକୁ ପଏଣ୍ଟ ମିଳିଯିବ। ସୋ ଏଥିରେ ଡିଫେନ୍ସ, ସେଟିଂ ଆଉ ଆଟାକିଂ, ସେଟିଂ ମିନ୍ସ ବଲ୍ ବନା ହେବ ଆଟାକ୍ କରିବାକୁ, ଆଉ ବଲ୍ ଯେତେବେଳେ ସେପଟେ ଆସିବ ଡିଫେନ୍ସ। ସୋ ମୋ ପୋଜିସନ ଥିଲା ଆଟାକର। ଭଲିବଲରେ ସବୁବେଳେ ଏମିତି ରୋଟେସନ ହୋଇଥାଏ, ପଏଣ୍ଟ ଚେଞ୍ଜ ହେଲେ ରୋଟେସନ ହେବ, ଆଉ ଫାର୍ଷ୍ଟ ଆଟାକ୍ ଲାଇନ୍ ଯେଉଁ କହନ୍ତି, ଫାର୍ଷ୍ଟ ଆଟାକ୍ ଲାଇନ୍ରେ ଯେଉଁମାନେ ଥିବେ ସେମାନେ ହିଁ ଜମ୍ପ କରିକି ଆଟାକ୍ କରିପାରିବେ, ବ୍ୟାକ୍ ଲାଇନ୍ରେ ଯେଉଁମାନେ ଥିବେ ସେମାନେ ବି ଆଟାକ୍ କରିପାରିବେ, କିନ୍ତୁ ସେମାନେ ଆଟାକ୍ ଲାଇନ୍ ଭିତରୁ ସେମାନେ ଲିପ୍ ନେଇପାରିବେ ନାହିଁ। ପ୍ଲସ୍ ଗୋଟେ ଲିବ୍ରୋ ଖେଳିବା ଜରୁରୀ, ଲିବ୍ରୋ ମିନ୍ସ ସେ କେବେ ଆଟାକ୍ କରିପାରିବେନି, ସେ ଖାଲି ଡିଫେନ୍ସ କରିବ, ତାକୁ ଜମ୍ପ କରିବା ଆଲାଉଡ଼ ନଥାଏ। ଯେହେତୁ ରୋଟେସନ ଚାଲୁଥାଏ, ସମସ୍ତଙ୍କୁ ଇକ୍ୱାଲ ଅପରଚ୍ୟୁନିଟି ମିଳେ, ଗେମ୍କୁ କଣ୍ଟିନ୍ୟୁ କରିପାରିବେ, ଭଲ ପ୍ଲେୟର୍ସକୁ ପଛାଡ଼ ପଠାଇ ଦେଇକି, ମାନେ ଦେଖିବାକୁ ଗଲେ ଓଭରଅଲ୍ ବଡ଼ିର ଏକ୍ସରସାଇଜ୍ ହେଇଯାଏ ଭଲିବଲରେ, କବାଡ଼ିରେ, ଆଣ୍ଡ ସୁଇମିଂ ଆଣ୍ଡ ବ୍ୟାଡ଼ମିଣ୍ଟନ, ଏଇ 4 ଗେମ୍। ବାକି ସବୁଥିରେ କମ୍ପାରେଟିଭଲି ପର୍ଟିକୁଲାର ଗୋଟେ ବଡି ପାର୍ଟ ମେ ବି କମ୍ ୟୁଜ୍ ହେଉଥିବ, କିନ୍ତୁ ଏଥିରେ ପୁରା ହୋଲ୍ ବଡି ୟୁଜ୍ ହୁଏ। ସୋ ବହୁତ ଇଣ୍ଟରେଷ୍ଟିଂ ଗେମ୍,
1: ଶୁଣିକି ବହୁତ ବହୁତ ଭଲ ଲାଗିଲା। ତେବେ ଆପଣଙ୍କ ମତରେ ଆପଣ ଓ ଅନ୍ୟ ଭଲିବଲ୍ ପ୍ଲେୟର ବା ଅନ୍ୟ କୌଣସି ବି ଖେଳାଳି ମାନେ କୋଉ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି?
0: ଚ୍ୟାଲେଞ୍ଜେସ ଦେଖିବାକୁ ଗଲେ ବହୁତ ମିଳିବ, କାହିଁକିନା ଫାର୍ଷ୍ଟ ଅଫ୍ ଅଲ୍ ଆମେ ସେଇ ଲେଭେଲର କୋର୍ଟ ହିଁ ପାଉନୁ କି ଖେଳିବୁ। ଦେଖିବାକୁ ଗଲେ ବହୁତ ବଢିଆ ବଢିଆ ପ୍ଲେୟର୍ସ ଅଛନ୍ତି, ଲୋକାଲ ଟୁର୍ଣ୍ଣାମେଣ୍ଟ ଯେତେବେଳେ ହୁଏ ଆମେ ଯାଉ ରିପ୍ରେଜେଣ୍ଟ କରିବାକୁ, ସେଇଠି ଆମେ ଦେଖୁ କି ଏତେ ବଢିଆ ବଢିଆ ପ୍ଲେୟର ଅଛନ୍ତି, କିନ୍ତୁ ସେ ମୁଁ ଯାହା କହିଲି ଟିମ୍ ଗେମ୍, ସୋ ପର୍ଟିକୁଲାର ଗୋଟେ ଟିମ୍ରେ ଗୋଟିଏ ମୋ ହିସାବରେ ତ ଇଣ୍ଟରନ୍ୟାସନାଲ ଲେଭେଲ ପ୍ଲେୟର୍ଟେ ଥିବ, ଆଉ ବାକି ଗୁଡ଼ା ସବୁ ଲୋକାଲ ଟାଇପ୍ର, ସେ ଏକଲା ଜଣେ କେତେ ତାଙ୍କୁ ସପୋର୍ଟ କରିକରି ଯିବ। ସୋ ଚ୍ୟାଲେଞ୍ଜେସ ଫାର୍ଷ୍ଟ ତ ହେଇଗଲା, ଆମକୁ ସ୍କୋପ୍ ମିଳୁନି, କୋର୍ଟ ମିଳୁନି, ତାପରେ ମନିଟେରୀ ଇସ୍ୟୁଜ୍ ରହିଯାଉଛି, ଲାଇଭଲିହୁଡ଼ ଯେହେତୁ ଏ ଜିନିଷକୁ ଆମେ କରିପାରୁ ନାହିଁ କିମ୍ବା କେହି ବି କରିପାରୁ ନାହାନ୍ତି ଆଜ୍ ଅଫ୍ ନାଓ। ସୋ ଅଲ୍ଟିମେଟଲି ମଣିଷ ପେଟ ପାଇଁ ତ ଚଳୁଛି, ତାକୁ କିଛି ନା କିଛି ଅଲଗା ଜିନିଷରେ ଇନକ୍ଲାଇନ୍ ହେବାକୁ ପଡ଼େ, ଆଉ ଏ ଜିନିଷଟା ସାଇଡ୍ ଲାଇନ୍ ହେଇଯାଏ, ସେ ହେଉଛି ଅସୁବିଧା। ଚ୍ୟାଲେଞ୍ଜେସ ବହୁତ ଅଛି, ଯେହେତୁ ମେନ୍ ହେଲା ଯେହେତୁ ଟିମ୍ ଗେମ୍ ଆମେ ଡିପେଣ୍ଡେଣ୍ଟ ରହୁଛୁ, ଫାର୍ଷ୍ଟ ହେଲା ମେଣ୍ଟାଲି ଆମକୁ ସେଇ ସପୋର୍ଟଟା ମିଳୁନି କି ନାହିଁ, ମାନେ ଷ୍ଟ୍ରେଙ୍ଥ ଆମେ ଜିତିବୁ ଯେମିତି ହେଲେ ବି, ସମସ୍ତେ ଭଲ କଲେ ତ କଲେ, ଯଦି କେହି ଜଣେ ବି କଲା ମିଶିକି ଆମେ ବୁଡ଼ି ଯାଉଛୁ, ଆଉ ଫ୍ୟାମିଲି ସପୋର୍ଟ ଆଣ୍ଡ ଅଲ୍, ସମସ୍ତେ ମନିଟେରୀ ୱାଇଜ୍ ବି ସେତେ ଷ୍ଟ୍ରଙ୍ଗ ନାହାନ୍ତି। ଆଉ ବି ଅନେକ ଚ୍ୟାଲେଞ୍ଜେସ ଅଛି, ଟିମ୍ମେଟ୍ସ ଭିତରେ କୋପରେସନ ଅଛି ନା ନାହିଁ, ସେମାନେ କଥା ଶୁଣୁଛନ୍ତି ନା ନାହିଁ, ମାନୁଛନ୍ତି ନା ନାହିଁ, ନିଜ 100% ଦଉଛନ୍ତି ନା ନାହିଁ, ଆଉ ଇଣ୍ଡିଭିଜୁଆଲ କିଛି କିଛି ଚ୍ୟାଲେଞ୍ଜେସ ଥାଇପାରେ, ପର୍ସନାଲ ପ୍ରୋବ୍ଲେମ୍ସ। ସବୁଠୁ ମେନ୍ ହେଲା ଫ୍ୟାମିଲି ସପୋର୍ଟ, ମନିଟେରୀ ସପୋର୍ଟ, ଆଉ ଇଣ୍ଟରେଷ୍ଟ ଟୁୱାର୍ଡସ୍ ଦ ଗେମ୍ ପୁରା 100% ଥିବାର ଅଛି।
1: ଠିକ୍ ଅଛି, ତେବେ ଆପଣ ଆମ ଆଗାମୀ ଭଲିବଲ୍ ପ୍ଲେୟର ବା ଅନ୍ୟ କୌଣସି ବି ଖେଳାଳି ମାନଙ୍କୁ କିଛି ବାର୍ତ୍ତା ଦେବେ?
0: ନିଶ୍ଚୟ, ସମସ୍ତେ ଯାହାକୁ ଯୋଉଟା ଇଚ୍ଛା ଅଛି ଦେ ଆର୍ ଫ୍ରି ଟୁ ଡୁ ଦାଟ, କିନ୍ତୁ ରିଅଲାଇଜ୍ କରିବାକୁ ପଡ଼ିବ କି ଏଥିରେ ମୁଁ ଏତିକି ଆଗକୁ ଯାଇପାରିବି ନା ନାହିଁ, କି ସେଥିରେ ମୁଁ ଏନଫ୍ ଅର୍ନ କରିବି, ସୋ ଦାଟ୍ ମୁଁ ମୋ ଫ୍ୟାମିଲି ଆରାମସେ ସଷ୍ଟେନ୍ କରିବୁ ଏଇ ଇନ୍ଫ୍ଲେଟିଂ ସୋସାଇଟିରେ। ଯେଉଁମାନେ ଏଇ ଦୁଇଟାକୁ ଏକା ସାଙ୍ଗରେ ମ୍ୟାନେଜ୍ କରିଦିଅନ୍ତି, ତାଙ୍କଠୁ ସୁଖୀ ଆଉ ଦୁନିଆରେ କେହି ନାହିଁ, କାହିଁକିନା ପ୍ୟାସନ୍କୁ ଯଦି ଅର୍ନିଂରେ ତମେ ପରିବର୍ତ୍ତନ କରିଦେଲ, ତାହେଲେ ଜୀବନ ତାଠୁ ଇଜି ଆଉ ହବନି, କିନ୍ତୁ ସେଇଟା ପ୍ରାକ୍ଟିକାଲି ଇମ୍ପସିବଲ୍ ତ କହିବିନି, କିନ୍ତୁ ବହୁତ ଡିଫିକଲ୍ଟ ଆମ ଇଣ୍ଡିଆରେ, ସ୍ପେଶିଆଲି ଓଡ଼ିଶାରେ। କିନ୍ତୁ ତା ମାନେ ଏଟା ନୁହେଁ କି ଆମେ ବିଲକୁଲ ହିଁ ଛାଡ଼ିଦେବା, ନିଜ ଖୁସିରେ ହିଁ ଆମେ ଯଦି ମନ ହିଁ ଖୁସି ନ ରହିବ, ତ ଆମେ ଅଲଗା ଜିନିଷରେ ବି କେମିତି ମନ ଲଗେଇବା। ସୋ ଟାଇମ୍ ଦିଅନ୍ତୁ, ଯୋଉ ଜିନିଷରେ ଯେତେ ଟାଇମ୍ ଦେବେ ସେଟା ଆପଣଙ୍କର ସେତେ ଭଲ ହେତେ ଯିବ। ମୁଁ ନିଜେ କଥା ଯେମିତି କହିବି, କ୍ଲାସ୍ 11ରେ ମୁଁ ବହୁତ ଭଲ ଟାଇମ୍ ଦେଲି ଭଲିବଲକୁ, ସନ୍ଧ୍ୟାବେଳୁ ରାତି ଯାଏଁ ଖାଲି ଭଲିବଲ୍ ଖେଳୁଛୁ,

0: ପରିଣାମ ସ୍ୱରୂପ ତା ନେକ୍ସଟ ଇୟର ହିଁ ଭଲିବଲ ନ୍ୟାସନାଲ୍ସ ଖେଳିବାକୁ ଆମେ ପଳେଇଲୁ। ସୋ ଯେତେ ଟାଇମ୍ ଦେବେ ସେତେ ଭଲ ଲାଗିବ, ଆଉ ଯେତେ ଭଲ ଆପଣ ଖେଳିବେ ଆପଣଙ୍କୁ ସେତିକି ଇଚ୍ଛା ଲାଗିବ ଖେଳିବାକୁ। ସୋ ମେ ବି ଯଦି ସ୍କୋପ୍ ମିଳିଲା ଚାନ୍ସେସ୍ ଅଛି କି ଆପଣ ତାକୁ କଣ୍ଟିନ୍ୟୁ ବି କରିପାରିବେ। ଆଉ ଏମିତି ନାହିଁ କି ବିଲକୁଲ ହିଁ କେହି କରୁନାହାନ୍ତି, ଅଛନ୍ତି। ଇଣ୍ଡିଆନ ଭଲିବଲ ଟିମ୍ ଇଭେନ୍ ବହୁତ ଲୋକ ଜାଣି ବି ନଥିବେ, ଆଇପିଏଲ୍ ଭଳିଆ ମାନେ ଭଲିବଲ ଲିଗ୍ ବି ହୁଏ, ଯୋଉଟା ଟେଲିକାଷ୍ଟ ବି ହୁଏ, ଏତେ ହାଇଲାଇଟ୍ ହେଇନି କିନ୍ତୁ ହୁଏ। ଇଣ୍ଡିଆରେ ବି ବହୁତ ଭଲ ଭଲ ପ୍ଲେୟର ଅଛନ୍ତି, ଜିତ କୁମାର ଏଣ୍ଡ ଅଲ୍ ବହୁତ ବଢିଆ ବଢିଆ ପ୍ଲେୟର ଅଛନ୍ତି। ଇଭେନ୍ ଇଣ୍ଡିଆ ବି କିଛିଟା ପ୍ରାଇଜେସ୍ ଜିତିଛି ଇଣ୍ଟରନ୍ୟାସନାଲ ଲେଭେଲରେ। ଯଦି ସବୁଆଡୁ ସପୋର୍ଟ ମିଳିଲା, ସୋ ମେ ବି ଫ୍ୟୁଚରରେ ୟାକୁ ବି କ୍ୟାରିୟର ଅପ୍ସନ୍ ହିସାବରେ ଛୁଆମାନେ ଚୟନ କରିବେ, ଆଉ ସେଟା ହେଲେ ତ ମତେ ବହୁତ ଖୁସି ଲାଗିବ।
1: ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ଭଲ ଭାବେ ଆମ ଯୁବ ପିଢ଼ିକୁ ବାର୍ତ୍ତା ଦେଲେ ଏବଂ ତାଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କଲେ। ଆପଣଙ୍କ ବହୁମୂଲ୍ୟ ସମୟ କାଢ଼ି ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଆଗାମୀ ଉଜ୍ଜଳ ଭବିଷ୍ୟତ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ। ନମସ୍କାର।
0: ନମସ୍କାର।
2: ଶ୍ରୋତାବନ୍ଧୁ, ଶୁଣିଲେ ସାକ୍ଷାତକାର ଭଲିବଲ ଖେଳାଳି ବିନୟ ଅଭିଷେକ ପାଢ଼ୀଙ୍କ ସହିତ। ଏବେ ଶୁଣିବା ଆସନ୍ତୁ କଥାଚିତ୍ର ଦେ ଦନାଦନରୁ ଏକ ସୁନ୍ଦର ଗୀତ। କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ ଏବଂ ବନ୍ ଜ୍ୟୋତ୍ସ୍ନା, ସଙ୍ଗୀତକାର ପ୍ରୀତମ, ଗୀତିକାର ଆଶିଷ ପଣ୍ଡିତ।

ଅପରାଧ ବିରୋଧରେ ବିଶ୍ୱବ୍ୟାପୀ ସଚେତନତା ଓ ଏକତାର ବାର୍ତ୍ତା ନେଇ ପ୍ରତିବର୍ଷ ଜୁଲାଇ 30 ତାରିଖରେ ପାଳନ କରାଯାଏ ବିଶ୍ୱ ମାନବ ଚାଲଣା ବିରୋଧୀ ଦିବସ। ମାନବ ଚାଲଣ ହେଉଛି ଏକ ଘୃଣ୍ୟ ଓ ସଂଗଠିତ ଅପରାଧ, ଯେଉଁଥିରେ ପ୍ରଲୋଭନ, ଠକେଇ, ବଳପ୍ରୟୋଗ କିମ୍ବା ଭୟ ଦେଖାଇ ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ନେଇ ଜବରଦସ୍ତି ଶ୍ରମ, ଯୌନ ଶୋଷଣ, ଭିକ୍ଷାବୃତ୍ତି କିମ୍ବା ଅନ୍ୟାନ୍ୟ ଅବୈଧ କାର୍ଯ୍ୟରେ ନିୟୋଜିତ କରାଯାଏ। ଏହି ଅପରାଧ ମଣିଷର ମୌଳିକ ଅଧିକାର, ସ୍ୱାଧୀନତା ଓ ଆତ୍ମସମ୍ମାନକୁ ଛଡ଼ାଇ ନେଇଥାଏ। ସେଥିପାଇଁ ଜାତିସଂଘ 2013 ମସିହାରେ ଜୁଲାଇ 30କୁ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଭାବରେ ପାଳନ କରିବାର ଘୋଷଣା କରିଥିଲା। ଶ୍ରୋତାବନ୍ଧୁ, ଆଜିର ଦୁନିଆରେ ଉନ୍ନତି ସହିତ ମାନବ ଚାଲାଣର କୌଶଳ ମଧ୍ୟ ବଦଳିଛି। ଭଲ ଚାକିରି, ଅଧିକ ଦରମା, ବିଦେଶ ଯିବାର ସୁଯୋଗ କିମ୍ବା ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖାଇ ଅନେକ ଲୋକଙ୍କୁ ଫସାଯାଉଛି। ଦରିଦ୍ରତା, ବେକାରୀ, ଅଶିକ୍ଷା, ସାମାଜିକ ଅସମାନତା ଏବଂ ସଚେତନତାର ଅଭାବ ଏହି ଅପରାଧକୁ ବଢ଼ାଇବାରେ ସହାୟକ ହେଉଛି। ବିଶେଷ କରି ମହିଳା, ଶିଶୁ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକମାନେ ଏହାର ସହଜରେ ଶିକାର ହେଉଛନ୍ତି। ମାନବ ଚାଲାଣର ପ୍ରଭାବ ଅତ୍ୟନ୍ତ ଭୟାବହ। ପୀଡ଼ିତମାନେ ଶାରୀରିକ ନିର୍ଯାତନା ସହିତ ମାନସିକ ନିର୍ଯାତନା ମଧ୍ୟ ଭୋଗ କରୁଛନ୍ତି। ସେମାନଙ୍କଠାରୁ ଶିକ୍ଷା, ପରିବାର, ସ୍ୱପ୍ନ ଓ ସ୍ୱାଧୀନତା ସବୁ କିଛି ଛଡ଼ାଇ ନିଆଯାଉଛି। ଅନେକ ସମୟରେ ସେମାନେ ସମାଜକୁ ଫେରିବା ପରେ ମଧ୍ୟ ସମ୍ମାନଜନକ ଜୀବନ ବିତାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପୀଡ଼ିତଙ୍କ ଉଦ୍ଧାର ସହ ସେମାନଙ୍କର ପୁନର୍ବାସ ଓ ସାମାଜିକ ସ୍ୱୀକୃତି ମଧ୍ୟ ସମାନ ଭାବରେ ଜରୁରୀ। ଏହି ଅପରାଧକୁ ରୋକିବା ପାଇଁ କେବଳ ସରକାର କିମ୍ବା ପ୍ରଶାସନ ନୁହେଁ, ସମାଜର ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ରହିଛି। ଚାକିରି କିମ୍ବା ବିଦେଶ ଯିବା ପୂର୍ବରୁ ସଠିକ୍ ତଥ୍ୟ ଯାଞ୍ଚ କରିବା, ସନ୍ଦେହଜନକ ଘଟଣାକୁ ପ୍ରଶାସନର ଦୃଷ୍ଟିକୁ ଆଣିବା, ଝିଅ ଓ ଶିଶୁମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ସଚେତନତା ସୃଷ୍ଟି କରିବା ଦ୍ୱାରା ଏହି ଅପରାଧକୁ ବହୁ ପରିମାଣରେ ରୋକାଯାଇପାରିବ। ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ଶିକ୍ଷାନୁଷ୍ଠାନମାନେ ମଧ୍ୟ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ଏମିତି ଏକ ସମାଜ ଗଢ଼ିବା ଯେଉଁଠାରେ କୌଣସି ମଣିଷ ଲୋଭ କିମ୍ବା ଶୋଷଣର ଶିକାର ହେବ ନାହିଁ, କୌଣସି ଶିଶୁର ଭବିଷ୍ୟତ ଅନ୍ଧକାରରେ ହଜିଯିବ ନାହିଁ ଏବଂ କୌଣସି ମହିଳାଙ୍କ ସମ୍ମାନ ସହ ଖେଳ ହେବ ନାହିଁ। ସଚେତନତା ହେଉଛି ଆମର ଶକ୍ତି, ମାନବିକତା ହେଉଛି ଆମର ପରିଚୟ ଏବଂ ଏକତା ହେଉଛି ମାନବ ଚାଲାଣ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର, କାରଣ ପ୍ରତ୍ୟେକ ମଣିଷର ସ୍ୱାଧୀନତା ହିଁ ଏକ ସଭ୍ୟ, ସୁନ୍ଦର ଓ ନ୍ୟାୟଭିତ୍ତିକ ସମାଜର ପ୍ରକୃତ ପରିଚୟ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ, କଥାଚିତ୍ର ଇସ୍କ୍ରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ଅଭିଜିତ ଏବଂ ସୁଦେଶ ଭୋସଲେ। ସଙ୍ଗୀତକାର ଅନୁ ମଲ୍ଲିକ, ଗୀତିକାର ଦେବ କୋହଲି।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇସାରିଛି। ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ଆଜି ସନ୍ଧ୍ୟା 6 ବଜେ 10 ମିନିଟ୍ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ବିକାଶ ମନ୍ତ ପ୍ରଚାର କରିବ ସନ୍ଧ୍ୟା 6 ବଜେ 30 ମିନିଟ୍ରେ ରିଲିଜ୍ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ବଜେ 25 ମିନିଟ୍ରେ ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ରିଲିଜ୍ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ବଜେ 30 ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମ ଶୁଣିପାରିବେ। ଆଜିର ଏଥିରେ ଶୁଣିବେ ପଲାଘାରୀର ଯତ୍ନ, ଏ ସମ୍ପର୍କରେ ନୃସିଂହ ଚୌଧୁରୀଙ୍କର ସହିତ ଆଲୋଚନା ଶୁଣିବେ। ରାତି 8 ଶୁଣିପାରିବେ ସଂସଦ ସମୀକ୍ଷା ରିଲେ କରିବା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8 15 ମିନିଟ୍ ଶୁଣିବେ ଆଲୋଚନା ଓଡ଼ିଆ ଜନଜୀବନରେ ଭାଗବତ, କହିବେ ଡକ୍ଟର ଦୀନବନ୍ଧୁ ଦାସ। ରାତି 8:30 ମିନିଟ୍ରେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲଘୁଶାସ୍ତ୍ର ସଙ୍ଗୀତ, ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ସମ୍ବଲପୁରୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସରକତରା। ଆଜି ଏଥିରେ ଶୁଣିବେ ଲୋକକଳା କରମସାନୀ, ଏ ସମ୍ପର୍କରେ କହିବେ ସୁଶାନ୍ତ କୁମାର ମିଶ୍ର, ମହେଶ୍ୱର ବଢ଼େଇଙ୍କ କବିତା ଏବଂ ଡକ୍ଟର ଦେବାଶିଷ ପାଣ୍ଡିଆଙ୍କର କ୍ଷୁଦ୍ର ଗଳ୍ପ। ରାତି 10 ଶୁଣିପାରିବେ ସଂସଦରେ ପ୍ରଶ୍ନକାଳ ରେକର୍ଡିଂ ରିଲିଜ୍ କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏତେବେଳେ ଯାଏ ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରେଲେକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଖରାପ ହେବାଟା ମୋ ପାଇଁ ଗୋଟେ ଆଶୀର୍ବାଦ ହେଇଗଲା। ଏମିତି ମୁଁ କିଛି ଭାବିନଥିଲି ହୋଟେଲ ବିଜନେସ କରିବି ବୋଲି,
1: ଆଜ୍ଞା,
0: କିନ୍ତୁ ସମୟର ଏପରି ଚକ୍ର ବୁଲିଲା, ଏମିତି ଡିସିଜନ ନେବା ପଡ଼ିଲା। ମୁଁ କହିଲି ନାଇଁ, ଜଣେ ମତେ ଆଉ ଜଣେ ମୋର ଗୋଟେ ଜଣେ ଷ୍ଟାଫ ସେ କହିଲା ଆଜ୍ଞା ହୋଟେଲଟେ ଦେଇଦିଅନ୍ତୁ, ବଢିଆ ଚାଲିବ, ଏବେ ବ୍ୟବସାୟଟା ଭଲ ଅଛି। ତ ସେତେବେଳକୁ ଅଲଗା କିଛି ଆଉ ଦିଶିଲାନି, ମୁଁ କହିଲି ହଉ ଚାଲ। ତାପରେ ମୋର କଣ କି ଘରେ ଫୁଡ ବିଜନେସ ମାନେ ଫୁଡ ଉପରେ ମୋର ଟିକେ ଇଣ୍ଟରେଷ୍ଟ ବେଶୀ ରନ୍ଧାରନ୍ଧି ଉପରେ,
1: ଆଜ୍ଞା,
0: କିନ୍ତୁ ମୁଁ କେତେବେଳେ ବଲ୍କ କ୍ୱାଣ୍ଟିଟିରେ ରାନ୍ଧି ନଥିଲି ସାର।
1: ଆଜ୍ଞା, ଜଷ୍ଟ ଅଳ୍ପ ଅଳ୍ପ ଆପଣ ରାନ୍ଧନ୍ତି?
0: ହଁ, ଘରେ ସେମିତି ଆମେ କରିଦେଉ ଯେମିତି କରା ହୁଏ, ତ ସେଇ ଭିତରେ ମତେ ଭଲ ଲାଗେ, ମାନେ ରନ୍ଧାବଢା କରିବା ପାଇଁ ଭଲ ଲାଗେ, କିନ୍ତୁ ମୁଁ କେବେ ଏମିତି ବଲ୍କ କ୍ୱାଣ୍ଟିଟିରେ ମାନେ ଏଇ ପ୍ରକାର ବିଜନେସରେ ମୋର କେବେ ମାନେ ଏମିତି ନଥିଲା କିଛି। ଆମେ ଷ୍ଟାର୍ଟ କଲୁ ଡିସେମ୍ବର, ଆମର 2015 ଡିସେମ୍ବର, ତ ସେଇଠୁ ମୁଁ ଖୋଜିଲି, ଫାର୍ଷ୍ଟ ଜାଗା ଖୋଜିଲି, ଜାଗା ଖୋଜୁ ଖୋଜୁ ପାଇଗଲୁ, ପାଇକି ଷ୍ଟାର୍ଟ କରାହେଲା। ଷ୍ଟାର୍ଟ କଲା ପରେ ମୁଁ ଜାଣିଲି ବିଜନେସ ଭିତରେ ମାନେ ବାହାରୁ ଯେମିତି ଦିଶୁଛି, ଆପଣ ଏବେ ଖାଇ ଯାଉଥିବେ ହୋଟେଲକୁ,
1: ଆଜ୍ଞା ଆଜ୍ଞା,
0: ଆପଣ ବଢିଆ ଲାଗିଲା ଖାନା ଖାଇଲେ,
1: ଜଣେ ତ ଖାଲି ଖାଦ୍ୟ ଖାଇକି ପଳେଇ ଆସିଲା ସେଇଠୁ,
0: ଆପଣ ପଳେଇ ଆସିଲେ ଦେଖିଲେ ବଢିଆ ଲାଗୁଛି ଏକଦମ। ଆପଣଙ୍କ ଭିତରେ ଯଦି କିଛି ଯଦି ମାନେ ଲାଗିଲା ଜାଣେ ବଢିଆ ବେପାର ବିଜନେସ ବଢିଆ ଅଛି,
1: ଆଜ୍ଞା
0: ଆଜ୍ଞା, ବସିଛନ୍ତି ଚୌକିରେ ଆରାମସେ ଚାଲିଛି ବିଜନେସ, କିନ୍ତୁ ଯେତେବେଳେ ପଶିକି ମୁଁ ଗୋଟେ ମାସ ଦୁଇ ମାସ ଯାଇଛି, ମାନେ ମୁଣ୍ଡ ଘୋରି ବୁଲିଲା। ମାନେ ଏଇଠି ସବୁଠୁ ବଡ ଜିନିଷ ସାର ହେଲା ଷ୍ଟାଫ ଚ୍ୟାଲେଞ୍ଜେସ, ଆଉ କିଛି ନାହିଁ ଏଇ ବିଜନେସ ରେ, କିଛି ନାହିଁ। ଆପଣ ଷ୍ଟାଫ ମ୍ୟାନେଜମେଣ୍ଟ ଯଦି କରିପାରିବେ ଏଇ ବେପାରଟି ବହୁତ ବଢିଆ, ଚ୍ୟାଲେଞ୍ଜେସ ବହୁତ ଆସିଥିଲା ଷ୍ଟାଫରୁ।
1: ଆଜ୍ଞା,
0: ସେତେବେଳକୁ ଆମ ଜଣେ ବୃଦ୍ଧା ଷ୍ଟାଫ ଥିଲେ, ସେ ମତେ ସାହସ ଦେଲେ, ମୁଁ ଆକ୍ଚୁଆଲି ବନ୍ଦ କରିଦେଇ ଭାବୁଥିଲି, କିନ୍ତୁ ସେ ମତେ କହିଲେ ସାର ହୋଟେଲ ଧନ୍ଦା ଦେଇଛନ୍ତି, ଆପଣ କଣ ପଛ ଘୁଞ୍ଚା ନଉଛନ୍ତି, ଏଇଟା ଏମିତି କଲେ ହେବନି, ଆପଣଙ୍କୁ ନିଜକୁ କରିବାକୁ ପଡିବ। ହୋଟେଲ ବ୍ୟବସାୟ କରିଛନ୍ତି ମାନେ ଆପଣ ରାନ୍ଧିବାକୁ ପଡିବ, ପ୍ଲେଟ୍ ଉଠାଇବାକୁ ପଡିବ, ସପ୍ଲାଏ କରିବାକୁ ପଡିବ, ଆପଣଙ୍କୁ କରିବାକୁ ପଡିବ। ଆପଣ ଯେପର୍ଯ୍ୟନ୍ତ ଷ୍ଟେବୁଲ ନ କରିଥିବେ ଆପଣ କରିପାରିବେନି ସାର। ମୁଁ କହିଲି ରାତି ସାରା ଭାବି ମୁଁ ଠିକ କହୁଛନ୍ତି, ଲୋକଟା ନିଜର ତ ଇଚ୍ଛା ଶକ୍ତି ଅଛି, କିଛିଟା ଜାଣିଛୁ ତ କାଇଁ କରିବାନି। ତ ପ୍ରଥମେ ପ୍ରଥମେ ନିଜକୁ ସେ ଭିତରେ ପଶେଇ ପୁରା ନିଜେ ରୋଷେଇ କରିବାକୁ ପଡିଲା, ସବୁ କରିବାକୁ ପଡିଛି, ଧୀରେ ଧୀରେ ଧୀରେ ଧୀରେ ଦେଖିଲି ଷ୍ଟେବୁଲ ହେଇବସିଲା।
1: ଆଜ୍ଞା ଆଜ୍ଞା, ଆପଣ ଯୋଉ କହୁଥିଲେ ଯେ ଆପଣଙ୍କର ଷ୍ଟାଫ ପ୍ରୋବ୍ଲେମ,
0: ଆଜ୍ଞା,
1: ଦେଖନ୍ତୁ ଯେ ଏଇଟା ଗୋଟେ ବଡ଼ ସମସ୍ୟା ଆମ ଅଞ୍ଚଳ ପାଇଁ,
0: ବହୁତ ବଡ଼ ସମସ୍ୟା,
1: କିନ୍ତୁ ଆମର ଏ ଅଞ୍ଚଳରୁ ଶତାଧିକ ଯୁବକ ଯୁବତୀ ବାହାର ରାଜ୍ୟକୁ ପଳାଉଛନ୍ତି ଏଠି କାମ ନାହିଁ ବୋଲି,
0: ଆଜ୍ଞା,
1: କିଭଳି ଏକ ବିଚିତ୍ର ବିରୋଧାଭାସ। ଯଦି ଆପଣ ଏଇଠି ରହନ୍ତେ, ଏଇଠି କାମ କରନ୍ତେ, ଆପଣଙ୍କର ପରିବାର ବି ଆପଣଙ୍କ ପାଖରେ ରହିଲା, ଆପଣଙ୍କର ଖର୍ଚ୍ଚ ମଧ୍ୟ କମ ହବ।
0: ଆଜ୍ଞା, ସେଇଟା ସମସ୍ତେ ମାନେ ଭାବିପାରନ୍ତିନି।
1: ଆଜ୍ଞା ଆଜ୍ଞା,
0: ଯିଏ ଆକ୍ଚୁଆଲି ସ୍କିଲ୍ଡ ପର୍ସନ ସେ ସବୁଠି କାମ ପାଇବ,
1: ଆଜ୍ଞା,
0: ଯାହାର ସକ୍ଷମ ଅଛି କାମ ଦେଖେଇବା ପାଇଁ, ହଁ, ମାଲିକକୁ ଦୁଇ ପଇସା ରୋଜଗାର କରିକି ଦେବା ପାଇଁ,
1: ଆଜ୍ଞା,
0: ମାନେ ସେ ଲୋକ କେବେ ବି କୋଉଠି ବି ସେ ମାନେ ଯୋଉଠି ଗଲେ ସେ କରିପାରିବ, କିଛି ଅସୁବିଧା ନାହିଁ ତାକୁ,
1: ଆଜ୍ଞା, କିନ୍ତୁ ଆମର ଏଇ ଅଞ୍ଚଳରେ କଲେ ତାଙ୍କ ନିଜର ବି ଉନ୍ନତି ହୁଅନ୍ତା ଏବଂ ଅଞ୍ଚଳର ବି ଉନ୍ନତି ହୁଅନ୍ତା।
0: ଆଜ୍ଞା
1: ଆଜ୍ଞା ଆଜ୍ଞା, ଆପଣ କଣ କଣ ସବୁ ଆଇଟମ କରନ୍ତି?
0: ଆମର ବହୁତ ଆଇଟମ ହୁଏ ସାର, ସାଧାରେ ବି ହୁଏ, ନନଭେଜ ବି ହୁଏ,
1: ଆଜ୍ଞା,
0: ଆମର ଯେମିତି ରେଗୁଲାର ଆଇଟମ ଆପଣ ଡେଲି ବେସିସ ରେ ଖାଇପାରିବେ, ଯେମିତି ଭାତ ଡାଲି ତରକାରୀ, ଶାଗ ଘାଣ୍ଟ ତରକାରୀ, ଖଟା ହେଲା,
1: ଆଜ୍ଞା ଆଜ୍ଞା,
0: ଚିପ୍ସ, ଏମିତି ସବୁ ହୁଏ। ତା ବାହାରେ ଆମର ଇଣ୍ଡିଆନ ଚାଇନିଜ ଆଇଟମ ବି ହୁଏ, ଆଉ କିଛିଟା ରେଷ୍ଟୁରାଣ୍ଟ ପ୍ୟାଟର୍ନ ଆଇଟମ ବି ହୁଏ।
1: ଆଜ୍ଞା, ଆପଣ ଯେତେବେଳେ ଆରମ୍ଭ କଲେ ଆପଣଙ୍କୁ ତ କିଛି ପୁଞ୍ଜିର ଆବଶ୍ୟକ ହେଇଥିବ, କିଛି ପାଣ୍ଠିର ଆବଶ୍ୟକ ହେଇଥିବ ଆପଣଙ୍କୁ?
0: ଆଜ୍ଞା,
1: ବିଜନେସ ମାତ୍ର
0: ବିଜନେସ ମାତ୍ରକୁ ପୁଞ୍ଜି ଦରକାର ସାର।
1: ଆଜ୍ଞା,
0: ତ ସେତେବେଳକୁ ମୁଁ ଯୋଉ ଆଗରୁ ଯୋଉ ବିଜନେସ ଥିଲି ତାକୁ ଡିସପୋଜ କଲା ପରେ ଯାହା ରହିଲା,
1: ଆଜ୍ଞା,
0: ସେଠୁ ଆଉ ମୋ ଫେସ୍ ଭ୍ୟାଲୁରେ କିଛି ସାହାଯ୍ୟ ମିଳିଥିଲା
1: ବନ୍ଧୁମାନେ,
0: ସେଠୁ ହଁ, ସେଠୁ ମୋ ବଡ ଭାଇ କିଛି ଦେଇଛନ୍ତି, ଆଉ ଜଣେ ମୋ ମାମୁ ପୁଅ ସେ ବି କିଛି ହେଲ୍ପ କରିଥିଲେ, ଆଉ କିଛି ଫ୍ରେଣ୍ଡସ ଏମିତି କରି ହେଲ୍ପ କରିକି ଅଛନ୍ତି, ସମସ୍ତଙ୍କ ସାହାଯ୍ୟ ରହିଛି। ଆଜ୍ଞା
1: ଆଜ୍ଞା ଆଜ୍ଞା,
0: ବିନା ସାହାଯ୍ୟରେ ଆପଣ ଥିବାଟା ମୁସ୍କିଲ।
1: ଆଜ୍ଞା।

0: ଅନେକ କହନ୍ତି ଯେ ସବୁଦିନ ହୋଟେଲରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହଁ ବୋଲି, କିନ୍ତୁ
1: ଆଜ୍ଞା,
0: ଆପଣ ଯେଭଳି ଭାବରେ ଖାଦ୍ୟ ଏଠି ପ୍ରସ୍ତୁତ କରୁଛନ୍ତି,
1: ମୁଁ ତ କହିବି, ଆମେ ଯୋଉଦିନଠୁ ହୋଟେଲ କଲି ସାର୍,
0: ଆଜ୍ଞା
1: ପ୍ରାୟ ପ୍ରାୟ ସେଦିନଠୁ ଆମ ଘରେ ବୋଧେ ରନ୍ଧା ହଉନି ଆଉ।
0: ଆଜ୍ଞା
1: ଆମ ହୋଟେଲର ଖାନା ଆମେ 2 ବେଳି ଖାଉ, ତ ସେଇଠୁ ସବୁଠୁ ବଡ ପ୍ରମାଣ ହେଲା ଆମ ହୋଟେଲର କି ପ୍ରକାର ଖାନା ହଉଥିବ।
0: ଆଜ୍ଞା ଆଜ୍ଞା
1: ଏମିତି ନାହିଁ ଯେ ମୋ ପାଇଁ ସ୍ପେଶିଆଲ ବନେଇ ଆଣୁଛି, ଆଉ ଏଟା କଷ୍ଟମର ବି ଜାଣିଛନ୍ତି, ଆମର ଯେତେ ରେଗୁଲାର କଷ୍ଟମର ଅଛନ୍ତି
0: ଆଜ୍ଞା
1: ସେ ଜାଣିଛନ୍ତି ଯେ ନିଜେ ମାଲିକ ଏଇଠି ଖାଆନ୍ତି, ଏଇଠୁ ଘରକୁ ପଠାନ୍ତି,
0: ଆଜ୍ଞା
1: ତ ସେଇ ହିସାବରେ ଖାନାଟା ଆପଣ ଭାବିପାରୁଥିବେ କେତେ ଭଲ ବନା ହଉଥିବ।
0: ନିଶ୍ଚିତ ଭାବରେ, କେବଳ ଯେ ଅର୍ଥ ରୋଜଗାର କରିବା ମାଧ୍ୟମ ବୋଲି ହୋଟେଲକୁ ନେଇନାହାନ୍ତି, ବରଂ ଅନ୍ୟର ସ୍ୱାସ୍ଥ୍ୟକୁ ବି ଆପଣ ଦୃଷ୍ଟିରେ ରଖୁଛନ୍ତି।
1: ଆଜ୍ଞା ଆଜ୍ଞା
0: ଆଜ୍ଞା
1: ଆଜ୍ଞା,
0: ଆଜ୍ଞା
1: ଆମର ହୋଟେଲଟା ଆଜ୍ଞା ଏକଦମ ପରିଷ୍କାର ସବୁବେଳେ, ଖାନାର ବି ଆପଣ ଦେଖିଲେ ଖାଇଲେ ଜାଣିପାରିବେ ନାହିଁ କି ତେଲ କମ ମସଲା କମ।
0: ଆଜ୍ଞା
1: ଗଲା ବର୍ଷ ଆଉ ଗୋଟେ ହୋଟେଲ ଖୋଲା ହେଲା,
0: ଆଜ୍ଞା
1: ସେଟା ବି ଚାଲିଛି,
0: ତ ଆପଣ
1: ଆଉ
0: ଯେତେବେଳେ 2ଟା ହୋଟେଲର କଥା ବୁଝୁଛନ୍ତି, ଆପଣଙ୍କୁ କିଛି ଅସୁବିଧା ହେଉନି?
1: ନା ସେମିତି ଷ୍ଟାଫ୍ ରଖା ହେଇଛି, ଆମର ବିଶ୍ୱାସଯୋଗ୍ୟ ଷ୍ଟାଫ୍ ଅଛନ୍ତି,
0: ଆଜ୍ଞା
1: ଆମର ଏଇ ପୁରୁଣା ହୋଟେଲରେ ଜଣେ ମୋର ମାମୁଁ ପୁଅ ଅଛନ୍ତି, ଆଉ ସେଠି ଜଣେ ଆଉ ଜଣେ ଭଉଣୀ ବସନ୍ତି, ଏ ସମ୍ଭାଳନି ବାକି ଷ୍ଟାଫ୍ ଅଛନ୍ତି। ଆଉ କହନ୍ତି ନା ଆପଣ ଯେତେ ଆଗକୁ ଯିବେ, ଯେତେ ଏକ୍ସପିରିଏନ୍ସ ହବ, ଯେତେ ଆଗକୁ ଯିବେ ସେତେ ଏକ୍ସପିରିଏନ୍ସରେ ଆପଣଙ୍କର କାମ ସହଜ ହେଇଯାଏ।
0: ଆଜ୍ଞା ଧୀରେ ଧୀରେ ସବୁ ସହଜ ସହଜ
1: ଆଜ୍ଞା,
0: ଲାଗେ।
1: ସମୁଦ୍ରଟା ବାଟରୁ ଲହଡ଼ି ବେଶୀ ଦିଶେ,
0: ଆଜ୍ଞା
1: ଯେତେ ଭିତରକୁ ଭିତରକୁ ଯିବେ ପାଣିଟା ସେତେ ଶାନ୍ତ ହେଇଯିବ।
0: ଆଜ୍ଞା ଆଜ୍ଞା ଦେଖନ୍ତୁ, ଆପଣ ଚାକିରି କରିପାରିଥାନ୍ତେ, ତ ଆପଣ ଚାକିରି ନ କରିକି ବ୍ୟବସାୟ କରିବା ପାଇଁ କାହିଁକି ଇଚ୍ଛା କଲେ?
1: ଯୋଉ ଯୋଉ ଗଭର୍ଣ୍ଣମେଣ୍ଟ ଚାକିରି ସେଟା ତ କେବେ ଭାବିନି,
0: ଆଜ୍ଞା
1: କିନ୍ତୁ ଜଷ୍ଟ ଯେତେବେଳେ ଗ୍ରାଜୁଏସନ କମ୍ପ୍ଲିଟ ପରେ,
0: ଆଜ୍ଞା
1: ତାପରେ ଚାକିରି ତ କୁହାଯିବନି, ଏଟାକୁ ମାର୍କେଟ ଏକ୍ସପିରିଏନ୍ସ କୁହାଯିବ। ମୁଁ ଥିଲି ମେଡିସିନ ରିପ୍ରେଜେଣ୍ଟେଟିଭ ଥିଲି,
0: ଆଜ୍ଞା
1: ତାପରେ ପରେ ମୁଁ 2008ରୁ ଆମେ ବିଜନେସରେ ମୁଁ ତାପରେ ପଶିଛି।
0: ଆଜ୍ଞା ଦେଖନ୍ତୁ, ଯେ ଅନେକ କହନ୍ତି କିଛି କାମ ଧନ୍ଦା ନାହିଁ, କଣ କରିବୁ କଣ ନାହିଁ, ଏମିତି ଭାବି ଭାବି ତାଙ୍କର ସମୟକୁ ସେମାନେ ଅପଚୟ କରିଦିଅନ୍ତି।
1: ମୁଁ କହିବି ରିକ୍ସ ନ ନେଲେ ଆପଣ ଆଗକୁ ବଢିପାରିବେନି, ଆପଣଙ୍କୁ ରିକ୍ସ ନେବାକୁ ପଡିବ। ମାନେ କିଛି ନ କରିବେ ତ ଜାଣିବେ ଯେ କେମିତି ଯେ କଣ ହେଲା କଣ ନାହିଁ,
0: ଆଜ୍ଞା
1: ଆପଣ କରିବାକୁ ପଡିବ। ରିକ୍ସ ନେଲେ ଯାଇ ଆପଣ ଆଗକୁ ବଢିପାରିବେ। ଗୋଟେ ବିଜନେସ କୁ ଷ୍ଟେବୁଲ ହେବା ପାଇଁ ସମସ୍ତେ ଭାବନ୍ତି ମାସରେ ଲୋକ ହେଇଯିବେ, 2 ମାସରେ ହେଇଯିବେ, 1 ବର୍ଷରେ ହେଇଯିବେ, ନାହିଁ ହେବେନି ସାର୍।
0: ଆଜ୍ଞା
1: ମିନିମମ ଆପଣଙ୍କୁ 3 ବର୍ଷ ଆପଣଙ୍କୁ ୱେଟ କରିବାକୁ ପଡିବ,
0: ଆଜ୍ଞା
1: ଆପଣ ସେଥିରେ ଆପଣଙ୍କୁ ମନ ଧ୍ୟାନ ଦେଇକି ରହିବାକୁ ପଡିବ।
0: ଆଜ୍ଞା
1: ତାପରେ ଆପଣଙ୍କର ଅଟୋ ମୋଡରେ ଚାଲିବ, ତାପରେ ଗାଡି ସ୍ୱଚାଳିତ ହେଇଯିବ ଗାଡି।
0: ଆଜ୍ଞା ଆଜ୍ଞା ଆପଣ କହିଲେ ଯେ ଧୀରେ ଧୀରେ ସବୁ ସ୍ୱଚାଳିତ ହେଇଯାଏ ବୋଲି, ଆମେ ଆଶା କରିବୁ ଆପଣଙ୍କର ଆଗାମୀକାଲି ଯାହା ବି ଆପଣ ବ୍ୟବସାୟ କରୁଛନ୍ତି ତାହା ସବୁ ସ୍ୱଚାଳିତ ହେଇଯାଉ, ଆପଣ ଆହୁରି ଆହୁରି ଉନ୍ନତି କରନ୍ତୁ, ଏଇ କାମନା ଆମର। ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆପଣଙ୍କର ବ୍ୟବସାୟ ସମ୍ପର୍କରେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର ଆଜ୍ଞା।

0: ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ରରେ ଆଜି ପାଇଁ ଏତିକି। ପୁଣି ଆସନ୍ତା ଥରକୁ ଆଉ କିଛି ନେଇ ଆଜି ପାଇଁ ରହୁଛୁ। ନମସ୍କାର।
1: ଶୁଣିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର।
2: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18 ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ଆବଣ୍ଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଉପସ୍ଥିତ ରହି ମହାନଦୀ ଜଳ ବିବାଦର ତୁରନ୍ତ ସମାଧାନ ଉପରେ ଆପୋଷ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
1: ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ କିଭଳି ଭାବରେ ମହାନଦୀ ଜଳ ସମସ୍ୟାର ସମାଧାନ, ଏକ ସ୍ଥାୟୀ ସମାଧାନ ମାଧ୍ୟମରେ ତାର ସମାଧାନ କେମିତି କରାଯାଇପାରିବ, ସେଥିପାଇଁ ଏ ବାବଦରେ ଆଜି ଆରମ୍ଭ ହୋଇଛି। ନିଶ୍ଚିତ ଭାବରେ ଏ 3 ମାସ ଭିତରେ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ମହାନଦୀ ଜଳ ଉପରେ ଜଳ ବଣ୍ଟନ

0: ଆତ୍ମା ଉପରେ ତାର ପରିଚାଳନା ଉପରେ ତାର ସୁରକ୍ଷା ଉପରେ ଯେଉଁ ସମସ୍ୟା ଗୁଡ଼ିକ ଅଛି ତାକୁ ସମାଧାନ କରାଯିବ ଏବଂ ନିଶ୍ଚିତ ଭାବରେ ମୁଁ ବି ଆଶା ବ୍ୟକ୍ତ କରିବି ଯେ ଆସନ୍ତା ଦୀପାବଳି ଅଛି ସେତେବେଳକୁ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ ହୋଇଥିବ।
1: ବୈଠକରେ ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ବିବାଦ ସମାଧାନ ଉପରେ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ଜଳ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 18 ଜିଲ୍ଲାର 95 ବ୍ଲକର 472 ପଞ୍ଚାୟତର 1301 ଗ୍ରାମର 6,00,000 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସେହିଭଳି 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବା ଆକଳନରୁ ଜଣାପଡ଼ିଛି। 1,76,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା ଯୋଗୁଁ 16,150 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମୁଣ୍ଡଳି ବ୍ୟାରେଜ୍ରେ 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା 9,30,000 କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ଏହାର ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 621.35 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,08,257 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 65,233 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ରସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟେକ ତଦାରଖ କରୁଥିବା ଜଣାପଡ଼ିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟାଞ୍ଚଳର ପରିସ୍ଥିତି ସମୀକ୍ଷା କରିଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ପୂଜାରୀ ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ସହାୟକ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି ବନ୍ୟା ସ୍ଥିତି ଆକଳନ କରିଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହିତ କ୍ଷୟକ୍ଷତିର ଆକଳନ କରି ତ୍ୱରିତ ରିପୋର୍ଟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଉତ୍ତର ଓଡ଼ିଶା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ମୁକାବିଲା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ସ୍ଥିତି ଉପରେ 24 ଘଣ୍ଟିଆ ନଜର ରଖାଯାଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ 24 ଘଣ୍ଟିଆ ସତର୍କ ରହିବା ଲାଗି କୁହାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଓ ଶାଳନ୍ଦୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଧାମନଗର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚି ବିପନ୍ନ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ କୁଲେର ବାହାଲି ଓ ଲସ୍ତଲା ଗ୍ରାମକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହିତ ବିପନ୍ନ ଲୋକଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ତେଲ ନଦୀ କୂଳରେ ଅବସ୍ଥିତ ବେଲିଖଣ୍ଡି ଶିବ ମନ୍ଦିରରେ ଫସି ରହିଥିବା 10 ଶ୍ରଦ୍ଧାଳୁଙ୍କୁ ଏନ୍ଡିଆର୍ଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ଗୃହୀତ ହୋଇଛି। ଲୋକସଭାରେ ଏହି ବିଧେୟକ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ, ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବିଧେୟକରେ ବ୍ୟବସ୍ଥା କରାଯାଇଛି। ଏଥିରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର

0: ୱାର୍ଡ ଭାଲୁଗୁଡ଼ା ସ୍ଥିତ ବାବା ନାଗେଶ୍ୱର ମନ୍ଦିରରେ 3 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରାଚୀରର ଶିଳାନ୍ୟାସ କରିଛନ୍ତି। ଦେବଗଡ଼ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962 ସଂଶୋଧନ ଅନୁଯାୟୀ ପ୍ରି ସେଟଲମେଣ୍ଟ ଦଲିଲ ଅଧୀନରେ ବିଭିନ୍ନ ମାମଲାର ଶୁଣାଣି କରାଯାଇ 30 ଜଣ ଆବେଦନକାରୀଙ୍କୁ ଜମିପଟା ପ୍ରଦାନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱାବଧାନରେ ଲମତାପୁଟ ବ୍ଲକର ମିଶନ ଶକ୍ତି ଗୃହରେ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ଥଇଥାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ 80ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ତଥା ରଙ୍ଗେଇଲୁଣ୍ଡା ବ୍ଲକର ଲୁହାଝର ପଞ୍ଚାୟତରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋର ନ୍ୟାୟ ଆଇନ, ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ପୋଷ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶତାଧିକ କର୍ମଚାରୀ, ରେଳ ସୁରକ୍ଷା ବଳ ଓ ରେଳ ପୁଲିସ୍ ସହଯୋଗ ଏକ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ୍ୟ ସ୍ତରରେ ସଚେତନତା ସୃଷ୍ଟି, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ମହାନଦୀ ଜଳବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18 ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଚଳିତ ମୌସୁମୀ ଋତୁରେ ଦେଶର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି। ପାହାଡ଼ିଆ ଅଞ୍ଚଳରେ ବାଦଲଫଟା ବର୍ଷା, ବନ୍ୟା ପରିସ୍ଥିତି ସୃଷ୍ଟି ସହ ଏବଂ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳଗୁଡ଼ିକରେ ଏଥର ଆଶାତୀତ ବର୍ଷା ଅନୁଭୂତ ହେଲାଣି, ଫଳରେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରୁଛି। ପ୍ରକୃତିର ତାଣ୍ଡବ ଆସାମ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି। ଆସାମର ବନ୍ୟା ପରିସ୍ଥିତି ସବୁଠାରୁ ଗୁରୁତର ରହିଛି। ଚରାଇଦେଓ, ଶିବସାଗର, ଜୋରହାଟ, ଗୋଲାଘାଟ, ଲକ୍ଷ୍ମୀପୁର ଏବଂ ଧେମାଜୀ ଆଦି 12ଟିରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି। 800ରୁ ଅଧିକ ଗାଁ ଜଳବନ୍ଦୀ ହେବା ସହ 7 ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାଜନିତ ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛନ୍ତି। କେତେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ମିଳିଛି। ଇତିମଧ୍ୟରେ ଏକ 6 ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଗତକାଲି ଏହି କେନ୍ଦ୍ରୀୟ କମିଟି ଦିସପୁରଠାରେ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେଇ ପ୍ରଭାବିତ ଅଞ୍ଚଳଗୁଡ଼ିକର ପରିସ୍ଥିତି ନେଇ କମିଟିକୁ ଅବଗତ କରାଇଛନ୍ତି। ସାମ୍ପ୍ରତିକ ବନ୍ୟାର କାରଣ, ଏହାର ପ୍ରଭାବ, ରିଲିଫ୍ ଯୋଗାଣ ଏବଂ ପୁନର୍ବାସ ପଦକ୍ଷେପ ଉପରେ ମଧ୍ୟ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା କରିଛନ୍ତି। କମିଟି ଦେଇଥିବା ସୂଚନା ଅନୁଯାୟୀ ଆସାମରେ ବନ୍ୟା ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ଚରାଇଦେଓ ଓ ଶିବସାଗର ଭଳି ଜିଲ୍ଲାଗୁଡ଼ିକ ସାଧାରଣତଃ ବନ୍ୟାପ୍ରବଣ ହୋଇନଥିବା ବେଳେ ଗତ 19 ତାରିଖରେ ନାଗାଲାଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏହି ଦୁଇଟିଯାକ ଜିଲ୍ଲା ପ୍ରଭାବିତ

0: ହୋଇଛି ବୋଲି କମିଟି କହିଛି। ଆସାମରେ କ୍ଷୟକ୍ଷତି ଆକଳନ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ କମିଟିକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସାମର ବିଭିନ୍ନ ଅଞ୍ଚଳରେ ଆଗାମୀ 3-4 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଦେଶର ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରରେ ମଧ୍ୟ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇଛି। ବିଭିନ୍ନ ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କୁ ରଖାଯାଇ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ସେହିଭଳି ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷାଜନିତ ବନ୍ୟା ଦ୍ୱାରା 5 ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000 ଅଧିକ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ସମ୍ପୃକ୍ତ ବିଭାଗୀୟ ଅଧିକାରୀ କ୍ଷେତ୍ର ସ୍ତରରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ନିରବଚ୍ଛିନ୍ନ ତଦାରଖ କରୁଛନ୍ତି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେକ ପ୍ରଭାବିତ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା 3 ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ରୂପକୁ ଦର୍ଶାଉଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ଏଭଳି ଆହ୍ୱାନଜନିତ ପରିସ୍ଥିତିର ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତି ଜରୁରୀ। ତେବେ ପ୍ରଶାସନ ଓ ନାଗରିକ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କଲେ ସଙ୍କଟର ସଫଳ ମୁକାବିଲା ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁଲି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ସଂସଦନ ଆଜି ପାରିଥିଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026। ବିଆଲିତକ ମହାନଦୀ ଜଲ ବିବାଦର ସମାଧାନ ହେବାର ଆଶ କରାଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀ ନ ଛତିଶଗଡ଼ ଆଉ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭିତରେ ହେଲା ବୈଠକ। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି 2014-15 ମସିହାନୁ ଏପତକ 318 କୋଟିନୁ ଅଧିକା ଟଙ୍କା ଯୋଗାଇ ଦେଇଛନ୍ କେନ୍ଦ୍ର ସରକାର, ସୂଚନା ଦେଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ। ଆଉର୍ ରାଜ୍ୟ ବୈଡ୍ ସ୍ଥିତିରେ ଆକାଶମାର୍ଗନୁ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ତିନିଦିନ ଭିତରେ ନୁକସାନର ରିପୋର୍ଟ ଦେବାରକେ ଜିଲ୍ଲାପାଳମାନଙ୍କୁ ଦେଲେ ନିର୍ଦ୍ଦେଶ।

0: ଏଥର ପୂରା ଖବର। ସଂସଦନ ଆଜ ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971କେ ଆହୁରି ସଂଶୋଧନ କରିବାର ଲାଗି ଇ ବିଲ୍ ଆଗତ କରିଥିଲେ। ଇ ବିଲ୍ ଅନୁସାରେ ଜାତୀୟ ଗୀତ ଜନଗଣମନ ବାଗିର ବନ୍ଦେ ମାତରମ୍ କେ ବିଲ୍ ସମାନ ଆଇନଗତ ସୁରକ୍ଷା ମିଳିବା। ନିରାଦର କଲେ 3 ବର୍ଷ ତକ ଜେଲ୍, ନାହେତ ଜରିମାନା, ନାହେଲେ 2 ଦଣ୍ଡର ବ୍ୟବସ୍ଥା ରହିଛି। ଇଟା ଦେଶର ସାଂସ୍କୃତିକ ଐତିହ୍ୟ ଆଉ ସଂଗ୍ରାମର ପ୍ରତୀକାୟ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍। ଇ ବିଲ୍ ଜରିଏ ଏକତା, ସମ୍ମାନ ଆଉ ଦେଶର ସ୍ୱାଧୀନତା ସଂଗ୍ରାମର ଅମର ଐତିହ୍ୟକେ ଆହୁରି ବରକସ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଛନ୍। ବିଲ୍ ପାସ୍ ହେବା ଋତୁରୁ ଲୋକସଭାକେ ଆଇବାକାଲ ସକାଳର 11 ବଜେ ତକ ମୁଲତବୀ ରଖାଯାଇଛି। ରାଜ୍ୟସଭାର ଆଜ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। କାର୍ମିକ, ସାଧାରଣ ଅଭିଯୋଗ ଆଉ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଇ ବିଲ୍ ଆଗତ କରିକିରି କହିଛନ୍, ପ୍ରଶ୍ନପତ୍ର ପ୍ରଘଟ ମାମଲାତି ଦୋଷୀମାନଙ୍କ ବିରୁଦ୍ଧେ ଶୂନ୍ୟ ସହନଶୀଳତା ଅପଣାଯିବା। ଇ ବିଲ୍କେ କାର୍ଯ୍ୟକାରୀ କରାଯିବାର ଲାଗି ଶ୍ରୀ ସିଂ ସବୁ ଦଳର ସହଯୋଗ କାମନା କରିଛନ୍। ଆଇନକେ ଅତ୍କା କୋଠର କରବାର ଆଉ ଜଲ୍ଦି ନ୍ୟାୟକେ ସୁନିଶ୍ଚିତ କରବାର ଲାଗି ସରକାରଙ୍କର ପ୍ରତିବଦ୍ଧତା ବାବଦେ ସେ କହିଛନ୍। ସକାଳବେଳା 11 ବଜେ ଅଧିବେଶନ ମୂଲ ହେବା ଋତୁରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ମୂଲ କରିକି ଇ ବିଲ୍ ଆଗତ ନେଇକରି ମନ୍ତ୍ରୀ ଡକ୍ଟର ସିଂଙ୍କନୁ ମିଳିଥିବା ନୋଟିସ୍କେ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବାଣ୍ଟିଥିଲେ। ଇ ବିଲ୍ ଲୋକସଭାନ ଗଲାକାଲ ପାରିତ ହୋଇଥିଲା। ଆଇବା ଦିଆଲି ତକ ମହାନଦୀ ଜଲବିବାଦର ସମାଧାନ ହେବାର ଆଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ମହାନଦୀ ଜଲବିବାଦକେ ନେଇକରି ନୂଆଦିଲ୍ଲୀନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାତି ଓଡ଼ିଶା ଆଉ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆଜି ହୋଇଥିବାର ବୈଠକରୁ ଗଣମାଧ୍ୟମକେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶାର ଅଧିକାର, ଚାଷୀମାନଙ୍କର ଭବିଷ୍ୟତ ଆଉ ରାଜ୍ୟର ଜଳସମ୍ପଦ ଭବିଷ୍ୟତକେ ପ୍ରାଥମିକତା ଦିଆଯାଇଛି। ଦୁଇ ରାଜ୍ୟ ସହଯୋଗ ଜରିଏ ଗୋଟିଏ ସ୍ଥାୟୀ ଆଉ ସନ୍ତୋଷଜନକ ସମାଧାନ ବାହାର କରବାରକେ ପ୍ରତିଶ୍ରୁତିବଦ୍ଧ ଆନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଏହି ବୈଠକରେ ଓଡ଼ିଶାର ଯେଉଁ ଅଧିକାର ଅଛି, ଚାଷୀକୂଳଙ୍କର ଭବିଷ୍ୟତ, ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଆମର ପକ୍ଷ ଦୃଢ଼ତାର ସହ ଉପସ୍ଥାପନା ଏଥିରେ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ ଏକ ସ୍ଥାୟୀ ସମାଧାନ କେନ୍ଦ୍ର ଜଳଶକ୍ତି ବିଭାଗ ଦ୍ୱାରା ଆଗାମୀ 3 ମାସ ପର୍ଯ୍ୟନ୍ତ ଏହି ଆଲୋଚନା ଜାରି ରହିବ ଏବଂ ସମ୍ଭବତଃ ମୁଁ ଆଶା ବ୍ୟକ୍ତ ମଧ୍ୟ କରିବି ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ମହାନଦୀ ଜଳ ବଣ୍ଟନ ଉପରେ, ତାର ପରିଚାଳନା ଉପରେ ଯେଉଁ ସମସ୍ୟାଗୁଡ଼ିକ ଅଛି ତାକୁ ସମାଧାନ କରାଯିବ।
0: ଇନ ଜଣାଇ ଦିଆଯାଇପାରେ ଯେ ଗଲା 23 ତାରିଖ ହୋଇଥିବା ଶୁଣାଣିଥି ଟ୍ରିବ୍ୟୁନାଲ୍ କେନ୍ଦ୍ରୀୟ ଜଲ ଆୟୋଗ ଆଉ ଜଳଶକ୍ତି ମନ୍ତ୍ରଣାଳୟର ମଧ୍ୟସ୍ଥତାଥି ବୈଠକ କରିକି ମହାନଦୀ ସମସ୍ୟାର ସମାଧାନ ସୂତ୍ର ବାହାର କରବାରକେ ଦୁଇ ରାଜ୍ୟକେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି କେନ୍ଦ୍ର ସରକାର 2014-15 ମସିହାନୁ ଏପତକ 318 କୋଟି ଅତ୍କା ଟଙ୍କା ଯୋଗାଇ ଦେଇଛନ୍ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍। ରାଜ୍ୟସଭାର ଇ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ଶେଖାୱତ କହିଛନ୍, କେନ୍ଦ୍ର ସରକାର ସ୍ୱଦେଶ ଦର୍ଶନ ଯୋଜନା ଜରିଏ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସାହାଯ୍ୟ ଯୋଗାଇ ଦେସନ୍। 2016-17 ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଲ, ସାତପଡ଼ା ଆଉ ତାମ୍ପରାକେ ନେଇକରି ଉପକୂଳ ସର୍କିଟ୍ ବିକାଶ ଲାଗି 70 କୋଟି 82 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେନ୍ତା ରାଜ୍ୟମାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ପୁଞ୍ଜିନିବେଶ ସାହସ୍ତି ହୀରାକୁଦର ବିକାଶ ଲାଗି 2024-25 ଆର୍ଥିକ ବର୍ଷରେ 90 କୋଟି 90 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏପତକ ଇ ଦୁଇଟା ପ୍ରକଳ୍ପ ଲାଗି 131 କୋଟି ଅତ୍କା ଟଙ୍କା ଦିଆଯିବାର ସହିତ ବିକାଶ କାମ ଜାରି ରହିଛି। ଇତାର ଆଗନୁ 2014-15 ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ, ଦେମୁଳିଠାରେ ପ୍ରାଚୀ ନଦୀ ଖଣି ବିକାଶ ଲାଗି ପ୍ରସାଦ ଯୋଜନା ଜରିଏ 50 କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଥିବାର ମନ୍ତ୍ରୀ ଶ୍ରୀ ଶେଖାୱତ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବଙ୍ଗୋପସାଗର ହୋଇଥିବାର ଗଭୀର ଅବପାତ ଏହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ପଶ୍ଚିମ ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ନୂଆପଡ଼ା, କଲାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାନ ଜବନ୍ନୁ ଅତି ଜବର ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ ତରଫ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାୟତ ବର୍ଷା ଉତ୍ରୁ ଦେଖାଦେଇଥିବାର ବୟଡ଼ ସ୍ଥିତି ଲାଗି ରାଜ୍ୟର 5ଟା ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍। 1,65,000 ଲୋକଙ୍କୁ ଆଶ୍ରୟସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍।
2: 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେମାନେ

0: ଭିତରୁ 1,65,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି, ଯେଉଁମାନେ ସବୁ ରିଲିଫ ସେଣ୍ଟରରେ ଅଛନ୍ତି। 464 ରିଲିଫ କ୍ୟାମ୍ପ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯେଉଁମାନେ ରିଲିଫ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣି ଘେର ଭିତରେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହୋଇଛି। ଆପଣମାନେ ସମସ୍ତେ ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ।
1: ମନ୍ତ୍ରୀ ଶ୍ରୀ ପୂଜାରୀ ଆଜ ଆକାଶମାର୍ଗନୁ ବୟଡ ପ୍ରଭାବିତ ଇଲାକା ପରିଦର୍ଶନ କରିଛନ୍। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 3 ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିଲା ଉତ୍ତରୁ ତୁର୍ତ୍ତି କ୍ଷତିପୂରଣ ଦିଆଯିବା ବୋଲି ରାଜସ୍ୱ ବିଭାଗ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ମହାନଦୀନ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍। ମୁଣ୍ଡୁଲି ବ୍ୟାରେଜ୍ର 10 ଗେଟ୍ ଦେଇକରି ଏହାଦେ 8,28,000 କ୍ୟୁସେକ୍ ପାଣି ଯାଉଥିବା ବେଳେ ବେଲବୁଡ଼ା ତକ 9.5 ଲକ୍ଷ କ୍ୟୁସେକ୍ ପାଣି ଛଡ଼ାଯିବା, ମହାନଦୀର ଶାଖା ନଦୀମାନଙ୍କେ ବନ୍ୟା ଆସ୍ବା ବୋଲି ଶ୍ରୀ ରାଉତ କହିଛନ୍। ସିଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜ ସଞ୍ଜର 6 ତକ 621.35 ଫୁଟ ରହିଥିଲା। ଇସମିଆତି 2 ଗେଟ୍ ଦେଇକରି ଫି ସେକେଣ୍ଡଥି 65,233 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 3,08,257 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ବିରିଘାଟର ଗଦାପଦର ଗାଁ ଜଳବନ୍ଦୀ ଥିବାର 7 ଶ୍ରମିକଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରଭାବିତ ଇଲାକା ବୁଲିକରି ସ୍ଥିତିର ଅନୁଧ୍ୟାନ କରିଛନ୍। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଗନ୍ଧରଲା ଅଞ୍ଚଳ ବୟଡ ପାଇଁଥି ଫସିଥିବାର 13 ଅଗ୍ନିଶମ ବିଭାଗ ଅଧିକାରୀମାନେ ଉଦ୍ଧାର କରିଛନ୍। କଲାହାଣ୍ଡି ଜିଲ୍ଲାନ ତେଲ ନଦୀର ଜଳସ୍ତର ବଢ଼ବାରୁ ତାର ଖଣି ନଥିବାର ବେଲଖଣ୍ଡି ଶିବମନ୍ଦିର ପୂଜାରୀଙ୍କ ସହିତ 10 ଭକ୍ତ ଫସିକରି ରହିଥିଲେ। ସୂଚନା ପାଇକରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଉ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନେତୃତ୍ୱଥି ଏନ୍ଡିଆର୍ଏଫ୍ ପହଞ୍ଚିକରି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଯୁକ୍ତ 2 ପାଠ୍ୟକ୍ରମଟି ସ୍ପଟ୍ ନାଁ ଲେଖା ଆଜି ସକାଳର 11 ମିଳିଛି। ଆଇବା ମାସ 2 ରାତିର 11:45 ଭିତରେ ଛାତ୍ରଛାତ୍ରୀମାନେ ସ୍ପଟ୍ ନାଁ ଲେଖା ଲାଗି ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 6 ଦିନ ସ୍ପଟ୍ ନାଁ ଲେଖା ଲାଗି ତାଲିକା ବାହାରବା। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ DLSA ତରଫୁ ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରନ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି କିଶୋର ନ୍ୟାୟ ଆଇନ, ଛୁଆମାନଙ୍କର ମାହାଲିଆ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ପୋଷ ଆଇନ, ଅନୁସୂଚିତ ଜାତି ଆଉ ଜନଜାତି ଆଇନ, ସମାଧାନ ସମାରୋହ 2036 ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାତି ଆଉ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡାଙ୍କ ଦେଖରେଖ ବିକାଶ ଭବନ ସମ୍ମିଳନୀ କକ୍ଷନ କୁଷ୍ଠରୋଗ ଚିହ୍ନଟ ଅଭିଯାନ ବାବଦ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାନ କୁଷ୍ଠରୋଗ ଚିହ୍ନଟ ଆଉ ନିରାକରଣ, ସତର୍କତା ଆଉ ସଚେତନତା ବଢ଼ାବା ରୂପରେ ଆଲୋଚନା କରାଯାଇଥିଲା। ଆଜ ବିଶ୍ୱ ମିତ୍ରତା ଦିବସ। ସମାଜର ମିତ୍ରତା ଜରିଏ ଶାନ୍ତିର ସଂସ୍କୃତିକେ ବଢ଼ାବାର ଲାଗି 1958 ଜୁଲାଇ 30 ଫାରାଗୁଏଠାରେ ଇ ଦିବସ ପାଳନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ତାର ଉତ୍ତରୁ ମିଳିତ ଜାତିସଂଘର ସାଧାରଣ ପରିଷଦ 2011 ଇ ଦିବସକେ ସ୍ୱୀକୃତି କରାଯାଇଥିଲା। ଦେଶ, ସଂସ୍କୃତି, ଜନସାଧାରଣ ଆଉ ବ୍ୟକ୍ତିବିଶେଷମାନଙ୍କ ଭିତରେ ବନ୍ଧୁତାର ଶାନ୍ତି ପ୍ରୟାସକେ ପ୍ରେରଣା ଆଉ ସମ୍ପ୍ରଦାୟ ଭିତରେ ସେତୁ ହିସାବେ ତିଆରି କରବାର ଇ ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ମିଳିତ ଜାତିସଂଘ ସରକାର, ଅନ୍ତର୍ଜାତୀୟ ସଂଗଠନ ଆଉ ନାଗରିକ ସମାଜ ତରଫୁ ଆଜିର ଦିନେ ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସଂସଦନ ଆଜ ପାରିଥିଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026। ଦିଆଲିତକ ମହାନଦୀ ଜଳବିବାଦର ସମାଧାନ ହେବାର ଆଶ କରାଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀନ ଛତିଶଗଡ଼ ଆଉ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭିତରେ ହେଲା ବୈଠକ। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି 2014-15 ଏପତକ 318 କୋଟି ଏତକା ଟଙ୍କା ଯୋଗାଇ ଦେଇଛନ୍ କେନ୍ଦ୍ର ସରକାର, ସୂଚନା ଦେଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ। ଆହୁରି ରାଜ୍ୟ ବୟଡ ସ୍ଥିତିର ଆକାଶ ମାର୍ଗନୁ ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଯୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରେଲେଗୁରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସଂସଦର ଅନୁମୋଦନ ଲାଭ କଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶେଷ ହେଲା ମତଗ୍ରହଣ। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କଲା ଇନ୍ ସ୍ପେସ୍। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଲେ 3 ଭାରତୀୟ ଖେଳାଳି। ବିସ୍ତୃତ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି। ଆଜି ଅପରାହ୍ନରେ ରାଜ୍ୟସଭାରେ ବିଲ୍ଟିକୁ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଗତ କରିଥିଲେ। ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ କହିଛନ୍ତି ବିଲ୍ ଆଲୋଚନା ପାଇଁ 7 ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ବିଲ୍ ଆଗତ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ନୂତନ ଆଇନ ଅନୁଯାୟୀ ତଦନ୍ତ ପାଇଁ 2 ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ସମୟସୀମା ଧାର୍ଯ୍ୟ କରାଯାଇଛି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଡକ୍ଟର ସିଂ କହିଛନ୍ତି। କୌଣସି ଛାତ୍ରଙ୍କ ଭବିଷ୍ୟତକୁ ବିପଦରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ଡକ୍ଟର ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୃହରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଯଦିଓ କଂଗ୍ରେସ ଏହି ପ୍ରସ୍ତାବିତ ବିଲ୍କୁ ସମର୍ଥନ କରୁଛି, ତେବେ ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ କୌଣସି କଠୋର ବ୍ୟବସ୍ଥାର ପ୍ରସ୍ତାବ ନାହିଁ। ଛାତ୍ରଙ୍କ ଅଭିଯୋଗ ଏବଂ ପରୀକ୍ଷା କ୍ଷେତ୍ରରେ ବିଫଳତା ପରେ ହିଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଖଡ୍ଗେ କହିଛନ୍ତି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ ଆଜି ପାରିତ ହୋଇଛି, ଗତକାଲି ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ସଂକ୍ରାନ୍ତ 1971 ଆଇନକୁ ସଂଶୋଧନ କରିବା ଲକ୍ଷ୍ୟ ନେଇ ଗୃହରେ ଏହି ବିଲ୍ ଆଗତ କରିଥିଲେ। ବିଧେୟକ

0: ଉପରେ ଥିବା ପ୍ରସ୍ତାବ ଅନୁଯାୟୀ ଜାତୀୟ ସଙ୍ଗୀତ ଜନଗଣ ମନ ପରି ଜାତୀୟ ଗୀତ ବନ୍ଦେ ମାତରମ୍ ସମାନ ସାମ୍ବିଧାନିକ ସୁରକ୍ଷା ପାଇବ। ଏହାର ଅପମାନ କ୍ଷେତ୍ରରେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ଏହା କେବଳ ଏକ ବୈଧାନିକ ସଂଶୋଧନ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟ, ଜାତୀୟ ପରିଚୟ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ପ୍ରତିପାଦନ କରୁଛି। 1971 ଏହି ଆଇନ ଅଧୀନରେ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନକୁ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି। ତେବେ ଏଥିରେ ବନ୍ଦେ ମାତରମ୍କୁ ସାମିଲ କରାଯାଇଛି। ଏହା ଜାତୀୟ ଗୀତ ସହ ଜାତିର ଆତ୍ମାର ସ୍ୱର ବୋଲି ପରିଗଣିତ ହେଉଛି। ଜାତୀୟ ଗୀତ ବନ୍ଦେ ମାତରମ୍ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା ବୋଲି ଶ୍ରୀ ରାୟ କହିଛନ୍ତି। 1947 ଅଗଷ୍ଟ ମାସ 15 ତାରିଖରେ ସକାଳ 6:30 ଦେଶ ସ୍ୱାଧୀନତାର ପ୍ରଥମ ଦିବସରେ ଅଲ୍ ଇଣ୍ଡିଆ ରେଡିଓରେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗୀତ ପରିବେଷଣ କରିବାକୁ ପଣ୍ଡିତ ଓମକାରନାଥ ଠାକୁରଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କହିଥିଲେ ବୋଲି ମନ୍ତ୍ରୀ ଶ୍ରୀ ରାୟ ଆଜି ସୂଚନା ଦେଇଛନ୍ତି।
1: यह किसी राज्य के खिलाफ नहीं है, किसी व्यक्ति या किसी भी विचारधारा के खिलाफ नहीं है। और जब राष्ट्रगान हो तो उसके साथ साथ राष्ट्र गीत का भी गायन हो। अब एक भारत श्रेष्ठ भारत के लिए संपूर्ण वंदे मातरम चाहिए। महोदय, मैं प्रस्ताव करता हूँ कि विधेयक पारित किया जाए।
0: ବିଧେୟକ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ବିଧେୟକ ପାରିତ ହେବା ପରେ ଲୋକସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ସକାଳ 7:00 ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ନ 5:00 ସୁଦ୍ଧା ବାଙ୍କିପୁର ଆସନରେ ପାଖାପାଖି 34%, ମଞ୍ଜଲପୁରରେ 34%ରୁ ଅଧିକ ଏବଂ ଦାତିଆରେ 69%ରୁ ଅଧିକ ମତଦାନ ହୋଇଥିଲା। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ମହାକାଶକୁ ପୁନଃ ପ୍ରକ୍ଷେପଣ ଜନିତ ବିପଦକୁ ପ୍ରତି 10,000ରେ 1କୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଘରୋଇ ସଂସ୍ଥାଗୁଡ଼ିକର ମହାକାଶ କ୍ଷେତ୍ର କାର୍ଯ୍ୟକଳାପ ପାଇଁ ଏକକ ୱିଣ୍ଡୋ ସଂସ୍ଥା ଭାବେ ଇନ୍ ସ୍ପେସ୍ କାର୍ଯ୍ୟ କରୁଛି। କୌଣସି ଭାରତୀୟ ସଂସ୍ଥା ଭାରତୀୟ ମହାକାଶ ସୀମା ଭିତରେ କିମ୍ବା ବାହାରେ ମହାକାଶକୁ ପୁନଃ ପ୍ରେରଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଏଥିପାଇଁ ଅନୁମତିର ଆବଶ୍ୟକତା ପଡ଼ିବ ବୋଲି ଇନ୍ ସ୍ପେସ୍ କହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଧିକରଣଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ, ପରାମର୍ଶବଳୀ ଏବଂ ପ୍ରକ୍ରିୟା ଆଧାରରେ ଏଣିକି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହି ନିର୍ଦ୍ଦେଶାବଳୀ ଗତକାଲି ପ୍ରକାଶ ପାଇଛି। ମହାକାଶକୁ ପୁନଃ ପ୍ରକ୍ଷେପଣ କ୍ଷେତ୍ରରେ 6 ମାସ ପୂର୍ବରୁ ଅନୁମୋଦନ ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଏବଂ ଯାତ୍ରାକୁ ସୁଲଭ ଓ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ନାଇଡୁ କହିଛନ୍ତି, ଏ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଥିଲା। ତେବେ ଏଭଳି ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ସରକାର 10,000 କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଣ୍ଠି ସହାୟତା ଘୋଷଣା କରିଥିଲେ। ଇନ୍ଧନ ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଯୋଜନାକୁ ମଧ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିବା ଶ୍ରୀ ନାଇଡୁ କହିଛନ୍ତି। ମୂଲ୍ୟବୃଦ୍ଧି ଜନିତ ପରିସ୍ଥିତିରେ ଘରୋଇ ବିମାନ କମ୍ପାନୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ନାଇଡୁ ଗୃହରେ ସୂଚନା ଦେଇଛନ୍ତି। ଭାରତର 3ଟିଯାକ ପ୍ରତିରକ୍ଷା ସେବାର 9 ଜଣ ମହିଳା ଅଧିକାରୀଙ୍କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ମାନିତ କରିଛନ୍ତି। ପ୍ରଥମଥର ପାଇଁ ଏହି ମହିଳା ଅଧିକାରୀ ନୌସେବା ଅଭିଯାନ ଅଧୀନରେ ସମୁଦ୍ର ପ୍ରଦକ୍ଷିଣକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ସେନାର ଜାହାଜ ତ୍ରିବେଣୀରେ 314 ଦିନର ଯାତ୍ରା ସମାପ୍ତ କରି ସେମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀରେ ସେମାନଙ୍କ ସହ ମତବିନିମୟ ବେଳେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, 4ଟି ମହାସାଗରର ପ୍ରାୟ 25,500 ନଟିକାଲ୍ ମାଇଲ୍ ଏହି ମହିଳା ଅଧିକାରୀମାନେ ପ୍ରଦକ୍ଷିଣ କରିଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଜୋର୍ଡାନ୍ କହିଛି ଲଗାତାର ଦ୍ୱିତୀୟ ଦିନ ପାଇଁ 5ଟି ଇରାନୀ କ୍ଷେପଣାସ୍ତ୍ରକୁ ତା'ର ସୁରକ୍ଷା ବାହିନୀ ପ୍ରତିହତ କରିଛି। ଇରାନ ପକ୍ଷରୁ କ୍ୱେତରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ସେଠାକାର କର୍ତ୍ତୃପକ୍ଷ କହିଛନ୍ତି, ଏହି ଆକ୍ରମଣ

ଉପରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚୀନ୍ର ଏକ କମ୍ପାନୀର ଅଟ୍ଟାଳିକାରେ ବ୍ୟାପକ କ୍ଷତି ହୋଇଛି। ଚଳିତ ସପ୍ତାହ ଆରମ୍ଭରେ ଡ୍ରୋନ୍ ଆକ୍ରମଣରେ ଇଜିପ୍ଟର ଏକ ବନ୍ଦରରେ ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। ଇରାନ୍ ଉପରେ ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଇରାନ୍ ପକ୍ଷରୁ ଆମେରିକାର ସାମରିକ ଘାଟିକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ କରାଯାଉଛି। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍ ଥ୍ରୋ ଖେଳରେ ତିନି ଜଣ ଭାରତୀୟ କ୍ରୀଡ଼ାବିତ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ନିରଜ ଚୋପ୍ରା, ରୋହିତ ଯାଦବ ଏବଂ ଜସବୀର ସିଂ। ପୂର୍ବରୁ ଭାରତର ପାରା କ୍ରୀଡ଼ାବିତ୍ ପୁରୁଷ 100 meter T47 ଫାଇନାଲ୍ରେ ପଦକ ହାସଲ କରି ଇତିହାସ ରଚିଛନ୍ତି। ଦିଲୀପ ମାହାତୁ ଗାଭିତ୍ ସ୍ୱର୍ଣ୍ଣ ଏବଂ ମହମ୍ମଦ ବାସିଲ ମୁସିଙ୍ଗାନା କାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଭାରତ ଏପର୍ଯ୍ୟନ୍ତ 15 ପଦକ ହାସଲ କରିଛି, ସେଥିରେ 3 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 3 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି, ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ମସିହାରେ ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018 ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। 2013 ମସିହାରେ କ୍ରିକେଟ୍ କ୍ୟାରିୟର୍ର ଆରମ୍ଭ କରିଥିବା ଶ୍ରୀ ରାହାଣେ

ପ୍ରକୃଷ୍ଟ ସମୟ। 2023 ମସିହାରେ ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। 2013 ମସିହାରେ କ୍ରିକେଟ୍ କ୍ୟାରିୟର୍ର ଆରମ୍ଭ କରିଥିବା ଶ୍ରୀ ରାହାଣେ ଭାରତ ପାଇଁ ମୋଟ 85 ଟେଷ୍ଟ, 90 ଦିନିକିଆ ଏବଂ 20 ଟି20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସଂସଦର ଅନୁମୋଦନ ଲାଭ କଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶେଷ ହେଲା ମତଗ୍ରହଣ। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କଲା ଇନ୍ ସ୍ପେସ୍। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲ୍ରେ ପହଞ୍ଚିଲେ 3 ଜଣ ଭାରତୀୟ ଖେଳାଳି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଲଗାଣ ବର୍ଷା ଫଳରେ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ଜୁଆରିଆ ନଦୀଗୁଡ଼ିକରେ ବର୍ଷାଜଳ ସମୁଦ୍ରକୁ ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି ଜିଲ୍ଲାର ଏରସମା ଅଞ୍ଚଳରେ ପ୍ରବାହିତ ବାଲିଆମରା ଓ ମାହାଙ୍ଗା ନଦୀରେ ଉଦ୍ବୃତ୍ତ ବର୍ଷାଜଳ ନଦୀ ପାର୍ଶ୍ୱବର୍ତ୍ତୀ ଚାଷଜମି ପାଇଁ ବିପଦ ଆଶଙ୍କା ସୃଷ୍ଟି କରିଛି। ନଦୀରେ କିଛି ଲୋକ ବେଆଇନ ଭାବେ ବାଉଁଶ ତଳେଇ ଓ ଚାଞ୍ଚେରା ମାଧ୍ୟମରେ ଆଡ଼ ନିର୍ମାଣ କରି ମାଛ ଧରିବା ସହ ନଦୀ ଜଳପଥ ଅବରୋଧ କରିଛନ୍ତି, ଯାହାଫଳରେ ଖରିଫ୍ ଚାଷ ଉଜୁଡ଼ିଯିବାର ଆଶଙ୍କା ଦେଖାଦେଇଛି। ନଦୀରୁ ବେଆଇନ ବଡ଼ ବାଘେରି ଉଚ୍ଛେଦ ନ ହେଲେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହେବ। ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ନଦୀରୁ ବେଆଇନ ଜଳ ଅବରୋଧ ହଟାଇବା ନିମନ୍ତେ ସାମାଜିକ ଅନୁଷ୍ଠାନ ଆଖିର ସଭାପତି ଅରୁଣ ପରିଡ଼ା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
2: ଯେଉଁ ଲଗାଣ ବର୍ଷାରେ ବର୍ଷା ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇପଡ଼ିଛି, କାରଣ ରହିଛି ଯେ ଏହା ଯେଉଁ ମାହାଙ୍ଗା ନଦୀରେ 100ରୁ ଅଧିକ ଯେଉଁ ଚାଞ୍ଚେରା ଘେରି କରାଯାଇଛି, ବେଆଇନ ଭାବେ କରାଯାଇଛି, ତାହା ଫଳରେ ଜଳ ନିଷ୍କାସନ ଠିକ୍ ରୂପେ ସୁଚାରୁ ରୂପେ ହୋଇପାରୁନାହିଁ। ସେଥିଯୋଗୁଁ ଜଳ ନିଷ୍କାସନ ବାଧକ ସୃଷ୍ଟି ହୋଇଛି। ଏଥିପ୍ରତି ସରକାର ପ୍ରଶାସନ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆମେ

0: ଆଖି ଅନୁଷ୍ଠାନ ତରଫରୁ ସରକାରଙ୍କ ନିକଟରେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରୁଛୁ ଯେ କିଭଳି ଭାବରେ ଖୁବ୍ ଶୀଘ୍ର ଏ ଜଳବନ୍ଦୀକୁ ଉଚ୍ଛେଦ କରିବା ପାଇଁ।
1: ବୃଷ୍ଟିପାତରେ ଅନିୟମିତତା ଦେଖାଦେଇଥିବାରୁ ଚାଷବାସ ପର୍ଯ୍ୟାୟ ପରିମାଣରେ ଆଗେଇ ପାରି ନାହିଁ। ତେଣୁ ଏଭଳି ପରିସ୍ଥିତିରେ ଚାଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ ବୀମା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ଏହି ଉଦ୍ଦେଶ୍ୟରେ ଚାଷୀମାନଙ୍କ ମଧ୍ୟରେ ବୀମା ସଚେତନତା ସୃଷ୍ଟି ନିମନ୍ତେ 2026 ବୀମା ରଥ ଜିଲ୍ଲାର ସମୁଦାୟ 8 ବ୍ଲକ ଅଞ୍ଚଳ ପରିକ୍ରମା କରୁଛି। ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଏହି ବୀମା ରଥ ଚାଷୀମାନଙ୍କୁ ସଚେତନ କରାଇବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଜମି ପ୍ଲଟ୍ ପିଛା ମାତ୍ର 1 ଟଙ୍କା ଦେଇ ନିକଟବର୍ତ୍ତୀ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ କୃଷି ସମିତି, ଡାକଘର କିମ୍ବା କୃଷି ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ନିଜ ନିଜର ଜମିର ବୀମା କରାଇଦେବାକୁ ଜିଲ୍ଲା କୃଷି ବୀମା ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ହେକ୍ଟର ପିଛା ଜଳସେଚିତ ଜମି ପାଇଁ 1,06,250 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ 92,500 ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ଯୋଗାଣର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଜିଲ୍ଲାର ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ବର୍ଷା ଋତୁ ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶ ବୃଦ୍ଧି କରିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ବର୍ଷା ଋତୁ ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶବୃଦ୍ଧି ରୋକିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା ରାଲି ଓ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଆଶାକର୍ମୀମାନେ ସାମିଲ ହୋଇ ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ହଟାଇବା ସହ ନିଜ ପରିବେଶ ସଫାସୁତରା ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଅଭିଯାନରେ ଜଗତସିଂହପୁର ପୌରପାଳିକାର ଆବର୍ଜନା ବାହନ, ସ୍ୱଚ୍ଛ ସାଥୀ ଏବଂ ସ୍ପ୍ରେ କର୍ମଚାରୀମାନେ ସାମିଲ ହୋଇ ଡେଙ୍ଗୁ ସଚେତନତାର ବାର୍ତ୍ତା ପ୍ରଚାର କରିଛନ୍ତି। ଗତବର୍ଷ ଜିଲ୍ଲାରେ 96 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 23 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମନ୍ୱିତ ପ୍ରତିରୋଧମୂଳକ ପଦକ୍ଷେପର ସକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇଥିବା କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଧିବାସୀଙ୍କୁ ସପ୍ତାହକୁ ଅତି କମ୍ରେ ଥରେ ଜମା ରହିଥିବା ପାଣିକୁ ଫିଙ୍ଗିବା, ପାଣି ପାତ୍ର ସର୍ବଦା ଢାଙ୍କି ରଖିବା, ପରିବେଶକୁ ପରିଷ୍କାର ରଖିବା ସହ ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଘେନେ ଆସି ପାରୁଥିଲେ ନାନୀ
1: କଥା ଆଜି ଡାକ୍ତର ଆଜ୍ଞାକେ ଦେଖାଲୁ କି ନାଇଁ
0: ହଁ ଯାଇଥିଲୁ ଘେ
1: ଉଷୋକଷା
0: ଟିକେ ଖାଉଛେ ଛେନ୍ ଟିକେ ଭଲ ଅଛେ
1: ହଁ ଦେଖ ତ ସକାଳ ନେଇ ପାହୁନୁ ସୂର୍ଯ୍ୟ ଉଦୟ ହଉ କି ନାଇଁ ହଉ ଆମେ ଯିମା କ୍ଷେତ୍କେ
0: ଗଲେ ଆଉ ଚଲ୍ମା ନାନୀ
1: ଆର୍ ଇ ବର୍ଷା ମାସେ ଆଠେ ଆଠେ ପାଏନ୍ ଥି କାଦନ ବୁଡ଼ି କରି ପଲ୍ହା ପକାମା ବେଲେ ସେ ଗୁଡ଼ର ଆଙ୍ଠି ମାନେ ଦେଖ ତ ସିଝି ଯାଉଛେ ହେଁ କେତେଟା ଖାଇକରି ଯେନ୍ତା ହଉଛେ ଯେ ଗୋଡ଼ ନାଇଁ କହନ ଆର୍ ହେତିର୍ ଲାଗି ବୋଲିକରି କେତେ ଅସୁବିଧା ହେସି ପୁରା ଦିହି ନସୁଛେ ଥଣ୍ଡା ଧରୁଛେ ଗୋଡ଼ ଏନ୍ତା କେତେଟା ଖାଇକରି ଉଷୋକଷା ନାଇଁ ଦେଲେ ଯେ ନାଇଁ ହୁଏ ହେଁ ଆର୍ ଇ ବର୍ଷାର୍ ଲାଗି ଯେତ୍କି ଚିନ୍ତା କରବାର କଥା କରବାର୍କେ ପଡ଼ୁଛେ ଶୁଖା ହେଇଗଲେ ବର୍ଷା ନାଇଁ ହେଲେ ବି ଆମର ଅସୁବିଧା ଶୁଖା ପଡ଼ିଯିବା ବୋଲିକରି ଆର୍ ଯହ ବର୍ଷା ହେଲେ ବି ଅସୁବିଧା ଯହ ପାନ୍ ହେଲେ ଫସଲ ନଷ୍ଟ ହେବା ନାଇଁ କେଁ
0: ହଁ ପଲା ମାନେ ରୁଇଥିମା ଯେନ୍ କୁହି ଯିବା ଖରାପ ହେଇଯିବା ଉଲି ଯିବା
1: ହେଟା ତ
0: କେତେ ଦୁଃଖ
1: ଯେ ଶୁନ୍ ତ ତୁମର କେନ୍ତା କେନ୍ତା କରୁଛ ବୋ ଚାଷ ଯେନ୍ କରିଛ ପଲ୍ହା ରୁଆ କଲ ନ
0: ଗୁଟେ ଗୁଟେ ରୁଇଛ ଆନି କେନ୍ତା କର୍ମା ଇ ବର୍ଷା ତିତ ରୁଇଲେ କେନ୍ତା ହେବା ଯେ ଜାନି ନାଇଁ ପାର୍ବାର୍
1: ଦେଖ ତ ହେ ପାନ୍ ଯେନ୍ ଜହ ଥିସି ହେଥିରେ ତ ପଲ୍ହା ନୁକସାନ ହେବାର ବହୁତ ଡର ଥିସି ହେଁ ବେଲେ କେନ୍ତା କେନ୍ତା କରୁଛ କି ହେନ୍ତା ପକେଇ ଦେଇଛନ୍ ମୋର ଭାଇ
0: ହେନ୍ତା ପକେଇ ଦେମା ବୋଲି କହୁଥିଲେ କିଛି ଗୋଟେ ବୁଝାବୁଝି କର୍ମା ବୋଲୁଥିଲେ
1: ଭାଇକେ ଧରିକରି ଆଇଥିତୁ ବେଲେ ଆଜିର ଯେନ୍ ଆଲୋଚନା ଅଛେ କି ନି ହେଟା ଶୁଣିଥିତେ ବେଲେ ବନେ କରି ଜାଣିଥିତେ
0: ଏ ନାନୀ ଯେଉଁ ଶୁନ୍ମା ଗଲେ ମୁଇଁ ସେ ତାକୁ କହେମି ଯେ
1: ଶୁନ୍ ତ ଆଜିର ଯେନ୍ ଆଲୋଚନା ଅଛେ ତାର ବିଷୟ ଜାଣିଛୁ ଆଜି ହଉଛେ ଆଲୋଚନା ଯେନ୍ ଅଛେ ତାର ବିଷୟ ହଉଛେ ଯେନ୍ ବର୍ଷା ଦିନେ ଆମର ପଲ୍ହା ଘାରିର ଯତ୍ନ କେମିତି କରି ନେମା ରୋଗ ପୋକ ହେଇଯାଏସନ୍ ସେ ପଲ୍ହା ଘାରିନ କ୍ଷେତେ ଆମର କେତେ କେତେ ଘାସ ଲଟା ହେଇଯାଏସି ହେସବୁକେ କେମିତି କରି ଆୟତ କର୍ମା କେମିତି କରି ପାନ୍ ମଡ଼ାମା ଇ ସବୁ ବିଷୟଟି କଥା ଲାଗ୍ମା ଆଜିକା ଜାଣିଛୁ କିନି ଏଦେ ଆଜ୍ଞା ବି ବସିଛନ୍ ହେନ ଆର ଘରେ ବସିଛନ୍ ମୁଇଁ ଡାକି ଆନୁଛେ ତାଙ୍କର ସାଙ୍ଗେ ମୁଇଁ କଥା ଲାଗୁଛେ ତୁ ଶୁନ୍ ଆର୍ ଫେର୍ ଯାଇକରି ଭାଇକେ କହିବୁ ବୁଝିଲୁ
0: ହଁ ନାନୀ ଠିକ୍ ଅଛେ
1: ହଉ ଶୁନୁ ସିନେ ବୈଠକିନ ଆସିଥିବାର ଆମର ସବୁ ଚାଷୀ ଭାଇ ବହିନମାନଙ୍କୁ ସ୍ୱାଗତ ଆଜିର ଆମର ଆଲୋଚନାର ବିଷୟ ହେଉଛେ ବର୍ଷା ଦିନେ ପଲ୍ହାଘାରୀର ଯତ୍ନ ଚାଷବାସ କରବାର୍ ଲାଗି ପଲ୍ହାଘାରୀର ଯତ୍ନଟା ସବୁଥିରୁ ମୁଖିଆ ଜିନିଷ ହେ ପଲ୍ହା କେମିତି କରି ନିରୋଗ ରହିବା ଫସଲ ଭଲ ହେବା ସେ ତାର ବିଷୟରେ ଆଜି ଆଲୋଚନା କର୍ମା ଆଜିର ଆମର ସାଙ୍ଗେ ଏ ବିଷୟଟି ଆଲୋଚନା କରବାର୍ ଲାଗି ଆଜ୍ଞା ଅଛନ୍ ନୃସିଂହ ଚରଣ ବାରିକ ଆଜ୍ଞା ବରିଷ୍ଠ ବୈଜ୍ଞାନିକ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ବରଗଡ଼ନୁ ଆସିଛନ୍ ଆଜ୍ଞା ଆପଣଙ୍କୁ ଆମର ବୈଠକିନ ସ୍ୱାଗତ ଜୁହାର
2: ଜୁହାର
1: ଆଜ୍ଞା ଆମେ ସଭି ଜାଣିଛୁ ଯେନ୍ତା କି ପଲ୍ହାଘାରୀର ଯତ୍ନଟା ଆମର ଚାଷବାସ ଥି ସବୁଥିରୁ ମୁଖିଆ ଜିନିଷ ହେ ଇହାଦେ ତ ଛଅ ସାତ ଦିନ ହେଲାନ ବର୍ଷା ଲଗାତାର ହେଉଛି ବେଲେ ଏଇ ବର୍ଷା ଦିନେ କେନ୍ କେନ୍ ଫସଲ ଥି ପଲ୍ହାଘାରୀ କେମିତି କରି ଯତ୍ନ ପାଦନ କର୍ମା ଯେ ସେ ବିଷୟରେ ଟିକେ ପହିଲା କୁହ
2: ଆଜ୍ଞା ତ ବର୍ତ୍ତମାନ ଆମର ଚାଷୀ ଭାଇମାନେ ମୁଖ୍ୟତଃ ଧାନ ମାଣ୍ଡିଆ ଏବଂ ପନିପରିବା ମଧ୍ୟରେ ବାଇଗଣ ଲଙ୍କା ଏସବୁର ପଲ୍ହା ପକେଇ ସାରିଥିବେ ଏବଂ ପଲ୍ହା ଗୁଡ଼ିକ ପାଖାପାଖି ମାସେ ହୋଇଥିବ ଏଇ ଯେଉଁ ପଲ୍ହା ବିଗତ ଛଅ ସାତ ଦିନ ହେଲା ପ୍ରାୟ ଆମର ଓଡ଼ିଶା ଭିତରେ ପଶ୍ଚିମ ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା
1: ହୋଇଚାଲିଛି
2: ତେଣୁ ବର୍ଷା ଦ୍ୱାରା ଆମର ପଲ୍ହା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି ତେଣୁ ଦେଖାଯାଇଛି ଯେ ଅଧିକାଂଶ ଜାଗାରେ ବର୍ଷାର ମାଡ଼ ଯୋଗୁଁ ପଲ୍ହା ଗୁଡ଼ିକ ଶୋଇଯାଇଛି ସେଗୁଡ଼ିକ ଖରା ଅଭାବରୁ ଟିକେ ଡେଙ୍ଗା ହେଇକିରି ବଢ଼ୁଛି ବା ଗୋଟେ ଗୋଟେ ଜାଗାରେ ଖରା ବି ପାଇପାରିନି ଏବଂ କିଛି ସ୍ଥାନରେ ପାଣି ମାଡ଼ିକିରି ସେଗୁଡ଼ିକ ମାଟି ସହିତ ଅଧା ମିଶିଯିବାର
1: ଦେଖାଯାଉଛି
2: ତେଣୁ ଏଇଭଳି ଅନେକ ଅସୁବିଧା ପଲ୍ହାଘାରୀର ସମ୍ମୁଖୀନ ହୋଇଅଛି ତେଣୁ ଏସବୁର ପ୍ରତିକାର କରିବାଟା ନିହାତି ଜରୁରୀ କାହିଁକି ସୁସ୍ଥ ପଲ୍ହା ହେଲେ ସେ ତାକୁ ଆମେ ଜମିରେ ରୋପିଲେ ସେଥିରୁ ସୁସ୍ଥ ଫସଲ
1: ପାଇପାରିବା
2: ତେବେ ସର୍ବପ୍ରଥମେ ଚାଷୀ ଭାଇମାନେ ପଲ୍ହାକୁ ଖରା ସରିବା ସମୟରେ ଜଗେଇବା ବା ବୁଣିବା ଦରକାର ସେହି ସମୟରେ ପଲ୍ହାଟି ଯଦି ଆଙ୍କରି ଥାଏ ବା ବଢ଼ିଥାଏ ସେଗୁଡ଼ିକ ହୃଷ୍ଟପୃଷ୍ଟ ଏବଂ ଟାଣ ହୋଇଥାଏ ଏବଂ ଯେଉଁ କ୍ଷେତରେ ପଲ୍ହା ପକାଉଛନ୍ତି ପଲ୍ହା ଘାରି ସେଇଟା ଜମି ପତନ ଠାରୁ ଅତି କମରେ 15-20 cm ବା ଆମର ଗାଉଁଲି ହିସାବରେ ଗୋଟିଏ ଚାଖଣ୍ଡ ଉଚ୍ଚ ରହିବା ଦରକାର ଯେମିତି ସେଠି ପାଣି ଜମିବ ନାହିଁ ଆଉ ବର୍ତ୍ତମାନ ଅଧିକ ବର୍ଷା ଯେହେତୁ ହୋଇଯାଇଛି ଚାଷୀ ଭାଇମାନେ ଘାରି ମଧ୍ୟରେ ଯେଉଁ ଜାଗାଟା ଅଛି ତାକୁ ଖୋଳିକିରି ତାକୁ ଟିକେ ଗଭୀର କରିବେ ଯେମିତି ପାଣିଟା ସହଜରେ ନିଷ୍କାସନ ହୋଇଯିବ ଏବଂ ନିଷ୍କାସିତର ରାସ୍ତା ଯେପରି ବନ୍ଦ ହୋଇନଥିବ ତାକୁ ସଫା କରିଦେବା ଦରକାର ହେଲେ ପାଣି ଆଉ

0: ନ ଜମିକିରି ସିଧାସଳଖ ତଳ ଆଡ଼କୁ ବହିଯିବ। ଏଇଟା ହେଲା ପ୍ରଥମ ପ୍ରତିକାର। ଦ୍ୱିତୀୟ ହେଉଛି ଲଗାତାର ଯେଉଁ ଝିପି ଝିପି ବର୍ଷା ହେଉଛି, ଚାରା ଛୋଟ ହୋଇଥିଲେ ସେଗୁଡ଼ା ମୂଳରୁ ଭାଙ୍ଗିଯିବାର ସମ୍ଭାବନା ଅଛି। ତେଣୁ କମ୍ ଦାମରେ ସ୍ୱଚ୍ଛ ପଲିଥିନ୍, ଯେଉଁଟା ଆମେ ତାର୍ପୋଲିନ୍ କହୁଛେ ଧଳା ରଙ୍ଗର, ତାକୁ ସେଥିରେ ଛୋଟ ଛୋଟ ଟନେଲ ବା ଯେମିତି ଆମର ଗୁମ୍ଫା ଏକ ମିଟରରୁ ଅଧିକ ଚଉଡ଼ାରେ କରିକିରି ବାଉଁଶ ବତା ସାହାଯ୍ୟରେ ବନେଇକିରି ୟୁ ଆକାରର ତା ଉପରେ ଘୋଡ଼େଇ ଦେବା, ଯଦି ତାହେଲେ ବର୍ଷା ଦାଉରୁ ସେଇଟା ରକ୍ଷା ପାଇବ। ଏବଂ ତାକୁ ରଖିଲା ବେଳେ ପହ୍ଲା ଉପରେ ଆମେ ଧ୍ୟାନ ଦେବା ଦରକାର ଯେମିତି ଖରା ଏବଂ ପବନ ତା ମଧ୍ୟ ଦେଇ ଚଳାଚଳ ହେବ। ତାର ଦୁଇପଟ ବନ୍ଦ ରହିବ ଏବଂ ଦୁଇପଟ ଖୋଲା ରହିବ। ଶସ୍ତାରେ ତିଆରି ହେଉଥିବା ସ୍ୱଚ୍ଛ ପଲିଥିନ୍ର ଟନେଲକୁ ପହ୍ଲା ଗାରି ଉପରେ ଚାଷୀ ଭାଇମାନେ ଢାଙ୍କିଦେବେ। ଆଉ ଯେଉଁଠି ପ୍ରୋ ଟ୍ରେରେ ବା ଆମର ପଲିଥିନ୍ ପ୍ୟାକେଟରେ ଚାଷୀ ଭାଇମାନେ ପହ୍ଲା ପକେଇଛନ୍ତି, ଯେମିତିକି ମାଖନର ପହ୍ଲା ହେଉ ତାକୁ ବା ମୁନିଙ୍ଗାର ପହ୍ଲା ହେଉ, ତାକୁ ଯଦି ପାଖରେ କିଛି ଆମର ଟିଣ ଘର ଅଛି ବା ଆଜବେଷ୍ଟ ଅଛି, ଚାଳ ଖପର ପିଣ୍ଡା ଅଛି, ତାହେଲେ ସେହି ସ୍ଥାନକୁ କିଛି ସମୟ ପାଇଁ ଉଠେଇଦେବା ଦରକାର। ଟେକିଦେଲେ ସେ ବର୍ଷା ମାଡ଼ରୁ ରକ୍ଷା ପାଇଯିବ। ମୋଟାମୋଟି ଭାବେ ଆମେ ଉଚ୍ଚା ଜାଗାରେ ରଖିବା, ଆଉ ତା ଉପରେ ଯେମିତି ବର୍ଷା ମାଡ଼ ନହେବ ସେଥିପ୍ରତି ଧ୍ୟାନ ଦେବା। ଆଉ ଏଇଟାକୁ ଧ୍ୟାନ ରଖି ଆସନ୍ତା ବର୍ଷରେ ଯେମିତି ଯେଉଁଠି ପହ୍ଲା ପଡ଼ିବ ବା ଆମେ ଟାଣ ମାଟି ବା କାଦୁଆ ଚିକିଟା ମାଟି ପହ୍ଲାଘାରିରେ ବ୍ୟବହାର କରିବା ନାହିଁ, ତାର ଜଳ ଧାରଣ ଶକ୍ତି ଅଧିକ। ସେଠି ଆମେ ଯଦି ହାଲୁକା ବାଲିଆ ମାଟିରେ ପହ୍ଲା ପକେଇବା ତାହେଲେ ସେଥିରୁ ଜଳଟା ଶୀଘ୍ର ନିଷ୍କାସନ ହୋଇଯିବ। ଆମେ ସେଥିପାଇଁ କୋକୋପିଟ୍ ଅର୍ଥାତ୍ ଯେଉଁଟା ହେଉଛି ନଡ଼ିଆ କତାର ଗୁଣ୍ଡ କୁ ଆମେ ବ୍ୟବହାର କରିପାରିବା, ଭର୍ମି କମ୍ପୋଷ୍ଟ ବା କେଞ୍ଚୁଆ ଖତକୁ ବ୍ୟବହାର କରିପାରିବା, ବା ଭଲ ଭାବେ ସଢ଼ି ଯାଇଥିବା ଖତକୁ ମାଟି ସହିତ ବ୍ୟବହାର କରିକିରି ବାଲିଆ ଦୋରସା ମାଟି ହେଲେ ଭଲ, ଯଦି ସେମିତି ପହ୍ଲାଘାରି ଆମେ ତିଆରି କରିବା ତାହେଲେ ଜଳଟା ମାଟିରେ ବେଶୀ ଧରି ରହିବ ନାହିଁ, ଆବଶ୍ୟକ ପରିମାଣର ଜଳ ରହିବ, ତାର ଚେର ହୃଷ୍ଟପୃଷ୍ଟ ହେବ ଏବଂ ପହ୍ଲାଟି ନିଶ୍ଚିତ ଭାବେ ସୁସ୍ଥ ରହିବ।
1: ଆଚ୍ଛା, ଏଇ ଯେନ୍ ବର୍ଷା ଲାଗି ତ ଆମର ପହ୍ଲାଘାରିଟା ବହୁତ ନଷ୍ଟ ହେଇଯାଏସି ବୋଲିକିରି କହିଲେ, ତାର ଛଡ଼ା ଆଉ କାଁ କାଁ ଅସୁବିଧା ହେସି ଯେଉଁଥିରେ ଆମର ପହ୍ଲାଘାରିଟା ନୁକସାନ ହେସି?
0: ମୁଖ୍ୟ କଥା ହେଉଛି ବର୍ଷା ଅଧିକ ହେଲେ ଆମର ଯେମିତି ଚେର ସଢ଼ା ରୋଗ, କାଣ୍ଡ ସଢ଼ା ରୋଗ ବା ମୂଳ ସଢ଼ା ରୋଗ ଆମେ ତାକୁ ବି କହୁ, ଏସବୁର ଅଧିକ ଦେଖାଯାଇଥାଏ। ମାନେ ଆମ ପହ୍ଲାଟା ତା ମୂଳରୁ ଟଳି ପଡ଼େ, ଭାଙ୍ଗି ପଡ଼େ, ପଚିକିରି ସଢ଼ି ପଡ଼େ। ନାନାଦି ପ୍ରକାରର ଜୀବାଣୁ ଯୋଉଟା ମାଟିରେ ଥାନ୍ତି ସେମାନେ ଏଇ ସମୟରେ ଅଧିକ ଯୋଉ ଜଳୀୟ ଅଂଶ ମାଟିରେ ହେଲେ ସେମାନଙ୍କର ବଂଶ ବୃଦ୍ଧି ହୁଏ, ସେମାନେ ଅଧିକରୁ ଅଧିକ ରୋଗ ସୃଷ୍ଟି କରନ୍ତି। ତା ସହିତ ଯଦି ଚାଷୀମାନେ ଭୁଲରେ ସଢ଼ି ନଥିବା ଖତ ବ୍ୟବହାର କରିଥିବେ ତାହେଲେ ସେଥିରେ ଲଟା ବା ଘାସର ମଞ୍ଜି ରହିଯାଇଥାଏ, ସେଗୁଡ଼ିକ ଆଙ୍କିରିକିରି ମଧ୍ୟ ଘାସ ସଂଖ୍ୟାଟା ବଢ଼ିଥାଏ, ଯେମିତିକି ସୁଜି ଘାସ, ସୁଆଁ ଘାସ, ଗୁଡ଼ିକର ସଂଖ୍ୟା ପହ୍ଲାଘାରିରେ ଏ ବର୍ଷା ଦିନ ଅଧିକ ହୋଇଥାଏ, ଯିଏକି ଶୀଘ୍ର ବଢ଼ନ୍ତି ଏବଂ ପହ୍ଲାକୁ ଚାପି ଦିଅନ୍ତି। ଗୋଟେ ହେଲା ରୋଗ, ଆଉ ଗୋଟେ ହେଲା ଯେ ଆମର ଲଟା, ଆଉ ତିନି ନମ୍ବର ହେଉଛି ପୋକ। କିଛି ପୋକ ଅଛନ୍ତି ଯିଏକି ଯୋଉ ପହ୍ଲାର ପତ୍ର ଗୁଡାକ କଅଁଳିଆ ହେଇଥିବାରୁ ତାକୁ ଶୀଘ୍ର ଖାଇକିରି ନଷ୍ଟ କରିଦିଅନ୍ତି, ଯେମିତି ପତ୍ର କଟା ପୋକ ହଉ ତାକୁ ନଷ୍ଟ କରନ୍ତି। ଶୋଷକ ପୋକ ମଧ୍ୟ ଯେମିତି ଆମର ଲାଖି ଜାତୀୟ ପୋକ ମଧ୍ୟ ଶୋଷିକିରି ପହ୍ଲାଘାରିକୁ ନଷ୍ଟ କରନ୍ତି। ଏବଂ ରାତିରେ ଗେଣ୍ଡା ଯାହାକୁ ଆମେ କହୁଛେ ଘୁଲି, ଯୋଉଠି ଚାଷୀ ଭାଇମାନେ ପହ୍ଲାଘାରିକୁ ପୋଖରୀ ପାଖରେ ବା ଗୋଟେ ଜଳାଶ୍ରୟ ପାଖରେ ଯଦି ପକେଇଥିବେ ତେବେ ଏଇ ଯୋଉ ଘୁଲିମାନେ ହେଉଛନ୍ତି ରାତ୍ରିଚର, ସେମାନେ ଜଳାଶ୍ରୟରୁ ଉପରକୁ ରାତିରେ ଉଠି ଆସିବେ ଏବଂ ପହ୍ଲାଘାରିକୁ ସବୁ ମୂଳରୁ କାଟିକିରି ନଷ୍ଟ କରିଦେବେ, ତ ସେମାନେ ମଧ୍ୟ ନଷ୍ଟ କରିବାର ସମ୍ଭାବନା ଅଛି। ତେଣୁ ଏଇ ଯୋଉ ତିନି ଚାରିଟି କ୍ଷତିର ସମ୍ଭାବନା ଅଛି ସେଥିପ୍ରତି ଚାଷୀ ଭାଇମାନେ ସତର୍କ ରହିବେ ଏବଂ ତାହାର ପ୍ରତିକାର କରିବେ। ପ୍ରଥମ କଥା ହେଉଛି ଆମେ ଯୋଉ ଖତ ବ୍ୟବହାର କରିବା ସେଟା ଅତି କମରେ 4-6 ମାସ ସଢ଼ିଥିବ, ସେଥିରେ ଲଟା ମଞ୍ଜି ଗୁଡିକ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେଇଥିବ
1: ନାଇଁ
0: କଥା। ହଁ, ଏବଂ ସବୁଠୁ ଭଲ ହବ ଆମେ ଖତ ବ୍ୟବହାର ନ କରି କେଞ୍ଚୁଆ ଖତ ଏବଂ ଯୋଉଟା ନଡ଼ିଆ କତାର କୋକୋପିଟ୍ ତାକୁ ବ୍ୟବହାର କଲେ ଭଲ। ଖାର ବି ଯୋଉଟା ଆମେ ଧାନ ମିଲ୍ରୁ ପାଉଛେ ପାଉଁଶ, ଯୋଉଟା କୁଣ୍ଡାଟା ପୋଡ଼ିକିରି ପାଉଁଶ ହେଉଛି, ତାକୁ ମଧ୍ୟ ଚାଷୀ ଭାଇମାନେ ବ୍ୟବହାର କଲେ ଲଟାଟା କମ୍ ହେବ। ଆଉ ଯଦି ଲଟା ଉଠୁଛି ତାହେଲେ ଆମେ ତାକୁ ହାତରେ ଉପାଡ଼ିକିରି

0: ସଫା କରିଦେବା ଦରକାର।
1: ଲଟା
0: ମାନେ ପ୍ରଥମତଃ ମାଟିରୁ ଜଳୀୟ ଅଂଶ ଏବଂ ଖାଦ୍ୟ ସାର ଟାଣି ନେବେ, ପହ୍ଲା ଧୀରେ ବଢ଼ିବ, ଆଉ ଦ୍ୱିତୀୟତଃ ସେମାନେ ଛାଇ କରିବେ, ଆଉ ତୃତୀୟ ସେମାନେ ରୋଗ ପୋକକୁ ଆଶ୍ରୟ ଦେବେ। ତେଣୁ ଆମେ ଯଦି ପୁରା ପହ୍ଲାଘାରିକୁ ଘାସ ହାତରେ ଉପାଡ଼ି ବି ସଫା କରିଦେବା ତାହେଲେ ଆମର ଘାରିଟା ସୁସ୍ଥ ରହିବ, ଏବଂ ଘାରି ଚାରିପଟେ ଯେଉଁ ଆରି ଅଛି ସେଗୁଡ଼ାକ ବି ଘାସମୁକ୍ତ ରହିବା ଦରକାର। ଆଉ ରୋଗ ପାଇଁ ପ୍ରଥମତଃ ଚାଷୀ ଭାଇମାନେ ବିହନ ବିଶୋଧନ କରିବା ଦରକାର, ଘାରିର ମାଟିକୁ ବିଶୋଧନ କରିବା ଦରକାର, ଏବଂ ଏଇ ବର୍ଷା ଦିନେ ଯେହେତୁ ଆମର ମୂଳ ସଢ଼ା ରୋଗ ବା କାଣ୍ଡ ପଚା ରୋଗ ଦେଖାଯାଉଛି ତେବେ ତୁରନ୍ତ ଆମର ରାସାୟନିକ ଫିମ୍ପିନାଶକ ଔଷଧ ଯେପରିକି ମେଟାଲାକ୍ସିଲ 8% ଏବଂ ମାଙ୍କୋଜେବ 64% ଯେଉଁ ମିଶ୍ରିତ ଫିମ୍ପିନାଶକ ଔଷଧ ଆସୁଛି ତାକୁ 1 ଲିଟର ପାଣିରେ 2 ଗ୍ରାମ ଗୋଳେଇକରି ଘାରିକୁ ନିଗିଡ଼ା ସମୟରେ ସ୍ପ୍ରେ କରିବା ଦରକାର। ଘାରିରେ ପାଣି ଜମିଥିଲେ ଏପରି ସିଞ୍ଚନ କାମ କରିବ ନାହିଁ। କିନ୍ତୁ ଆମେ ଯେହେତୁ ଜାଣିଛେ ଏଇସବୁ ରୋଗ ହେବାର ସମ୍ଭାବନା ଅଛି, ଜୈବିକ ଫିପିନାଶକ ଯୋଉଟା ଆମର ବଜାରରେ ଟ୍ରାଇକୋଡୋମା ଭେରିଡି ନାମରେ ମିଳୁଛି ତାକୁ ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜି ସହିତ 5 ଗ୍ରାମ ଟ୍ରାଇକୋଡୋମା ଭେରିଡି ଯୋଉଟା ସେଚିତ ଗୁଣ୍ଡକୁ 1% ସେଚିତ ଗୁଣ୍ଡକୁ ବିହନ ବିଶୋଧନ କରିକିରି ଯଦି ଚାଷୀ ଭାଇମାନେ ଜଗେଇବେ ତାହେଲେ ଏ ଯୋଉ ସଢ଼ା ରୋଗର ସମ୍ଭାବନା କମ୍ ରହିବ, ଘାରି ସୁରକ୍ଷିତ ରହିବ। ଏବଂ ପୋକ ଯଦି ଲାଗୁଛି ପ୍ରଥମତଃ ଚେଷ୍ଟା କରିବା ପୋକ କେମିତି ନ ଲାଗିବ, ଆଉ ଦ୍ୱିତୀୟତଃ ଆମେ ଏଇ ଅବସ୍ଥାରେ ଯଦି ଦେଖିଲେ ପୋକ ସେଠି ଅଛି ତୁରନ୍ତ ରାସାୟନିକ ଔଷଧ କିମ୍ବା ଆମର ଲିମ୍ବ ଜାତୀୟ ଔଷଧକୁ ସେଥିରେ ସିଞ୍ଚନ କରିବା ସବୁଠାରୁ ଭଲ ହେବ। ଲିମ୍ବ ମଞ୍ଜିରୁ ପ୍ରସ୍ତୁତ ଔଷଧ ଯେଉଁଟା 5 ଶତକଡ଼ା ମଞ୍ଜି ଗୁଣ୍ଡରୁ ପ୍ରସ୍ତୁତ ଔଷଧକୁ କିମ୍ବା ଆପଣ ଲିମ୍ବ ତେଲ 1 ଲିଟର ପାଣିରେ 3 ମିଲିଲିଟର ଗୋଳାଇକରି ଚାଷୀ ଭାଇମାନେ ସିଞ୍ଚନ କରିପାରିବେ। ଆଉ ଯଦି ଶୋଷକ ପୋକ ଲାଗିଛି, ଶୋଷକ ପୋକ ଲାଗିଲେ ପଲାଘାରିର ପତ୍ର ଗୁଡ଼ିକ ମୁଡ଼ି ମୁଡ଼ି ହେଇଯିବ, ଚିରମୁଟି ହେଇଯିବ ଯାହାକୁ ଆମେ କହୁଛେ, ସେ ସ୍ଥଳରେ ଆମର ଇମିଡାକ୍ଲୋପିଡ 17.8% ତରଳ ଔଷଧକୁ 1 ଲିଟର ପାଣିରେ 0.5 ml ଗୋଳେଇକରି ଚାଷୀ ଭାଇମାନେ ଉପରବେଳା ସ୍ପ୍ରେ କରିବେ, କିମ୍ବା ତାର 2-3 ଦିନ ପରେ ଯଦି ଏଇ ଔଷଧ ନ ମିଳୁଛି ଥାୟୋମିଥୋଜାମ 25% ଦାନାଦାର ଔଷଧକୁ 1 ଲିଟର ପାଣିରେ 0.5 ଗ୍ରାମ ଗୋଳେଇକରି ଚାଷୀ ଭାଇମାନେ ସ୍ପ୍ରେ କରିପାରିବେ। ଏ 2ଟା ଔଷଧରୁ ଯେକୌଣସି ଗୋଟିଏ କଲେ ଆମର ଶୋଷକ ପୋକ ପହ୍ଲାଘାରିରେ ଆପଣ ନିୟନ୍ତ୍ରଣ କରିପାରିବେ।
1: ପହ୍ଲା ଆମେ ରୋଇବାର ଆଗନୁ କେନ୍ କେନ୍ ଜିନିଷ ପ୍ରତି ଆମେ ବେଶୀ କରି ଧ୍ୟାନ ଦେବାର କଥା ପହ୍ଲା ରୋଇବାର ଆଗରୁ, ଯେନ୍ତା ଆପଣ କହିଲେ ବିହନ ବିଶୋଧନ କରିବାର କଥା, ସେନ୍ତା ଆଉ କାଣା କାଣା ଅଛି କାଁ ଯେନ୍ତା କି ଆମେ ଧ୍ୟାନ ଦେବାର କଥା?
0: ହଁ, ସବୁଠୁ ତ ବର୍ଷା ଦିନେ ଆମର ଜଳ ପରିଚାଳନାଟା ମୁଖ୍ୟ।
1: ହଁ,
0: ଗୋଟେ ଆମେ କହୁଛେ ଆଚ୍ଛାଦନ ବା ମଲ୍ଚିଂ। ପ୍ରଥମତଃ ଚାଷୀ ଭାଇମାନେ ଧାଡ଼ିରେ ବହୁତ କମ୍ ଲୋକ ଘାରି ବୁଣୁଛନ୍ତି ପନିପରିବା ଘାରି, ସବୁବେଳେ ଚାଷୀ ଭାଇମାନେ ଯଦି ଧାଡ଼ିରେ ଘାରି ପ୍ରସ୍ତୁତ କରିବେ ବା ମଞ୍ଜିକୁ ବୁଣିବେ ତାହେଲେ ସେଠି ପହ୍ଲା ଗଛ ଗୁଡ଼ିକ ହୃଷ୍ଟପୁଷ୍ଟ ହେବ, 2 ଧାଡ଼ି ମଝିରେ ଯେଉଁ ଲଟା ଉଠୁଛି ତାକୁ ବାଛିବାରେ ସହଜ ହେବ,
1: ତାର ବ୍ୟବଧାନଟା ଠିକ ରହିବା
0: କଥା। ହଁ, ତା ବ୍ୟବଧାନଟା ଠିକ ରହିବା ଦରକାର, ଧାଡ଼ିରେ ରହିବା ଦରକାର, ବିହନ ବିଶୋଧନ ହେବା ଦରକାର। ଖରା ଖାଇଲେ ଘାରି ସବୁଠୁ ଭଲ। ଚାଷୀ ଭାଇମାନେ ଆମର ଘାରିକୁ ଓଲ କରିକିରି ମାନେ ଓଦା କରିକିରି ତା ଉପରେ ସ୍ୱଚ୍ଛ ପଲିଥିନ ଘୋଡ଼େଇ ତା ଉପରେ ପାଣି 5-10 ସେଣ୍ଟିମିଟର ଛିଡ଼ା କରିକିରି ଯଦି 6-7 ଦିନ ଖରାଦିନେ ଛାଡ଼ିଦେବେ ତାହେଲେ ଏଇ ଯେଉଁ ଗରମ ପାଣି ଉପରେ ଖରା ଦ୍ୱାରା ହେବ, ପାଣିଟା ଗରମ ହେବ, ତାର ପ୍ରଭାବରେ ମାଟିଟା ସମ୍ପୂର୍ଣ୍ଣ ବିଶୋଧିତ ହେଇଯିବ। କହିଲେ ସେଥିରେ ଥିବା ରୋଗ ଜୀବାଣୁ ପୋକର ଅଣ୍ଡା ଲଟାର ମଞ୍ଜି ଏ ସବୁଟା ନଷ୍ଟ ହେଇଯିବ। ତେଣୁ ଖରାଦିନେ ମାଟିର ଉପଚାର ମାନେ ବହୁତ ଜରୁରୀ। ତା ସହିତ ପହ୍ଲାଘାରିକୁ ଘୋଡ଼େଇବା, ଯେଉଁଠି ମଞ୍ଜି ଗୁଡ଼ିକ ବଡ଼ ବଡ଼ ଅଛି ତାକୁ ଆମେ ପାଳ ଗୁଣ୍ଡ ହଉ ମାନେ ଯେଉଁଟା ପୁଆଲ ଗୁଣ୍ଡ ହଉ ତାକୁ ଆମେ ଯଦି ଆଚ୍ଛାଦନ ହିସାବରେ ବ୍ୟବହାର କରିବା ତାହେଲେ ଲଟା କମ୍ ଉଠିବ। କିନ୍ତୁ ଏଇ ବର୍ଷା ଦିନେ ଯଦି ପହ୍ଲାଟା ଉଠିଯାଇଛି ତାହେଲେ ଆମେ ଆଚ୍ଛାଦନକୁ ଯତ୍ନର ସହିତ ଘାରିରୁ କାଢ଼ିବା, କାହିଁକି ଯେ ସେଇଟା ମାଟିରେ ଲାଗିଯାଇଥିବ, ଯଦି ଆମେ ତାକୁ ମାନେ ଶୀଘ୍ର ଶୀଘ୍ର କାଢି ନବା ତାହେଲେ ସେଥିରେ ପହ୍ଲା ବି କିଛି ଛିଡ଼ିକି ପଳେଇ ଆସିବ, ତାର ଚେର ବି ଛିଡ଼ିଯିବ ଏବଂ ଆମକୁ କମ୍ ସଂଖ୍ୟକ କବା। ତେଣୁ ଆମେ

0: ଯତ୍ନର ସହିତ ଘାରିରୁ ଆଚ୍ଛାଦନଟିକୁ କାଢ଼ିବା, କିନ୍ତୁ ଆଚ୍ଛାଦନକୁ ଯଦି ଆମେ ପକେଇଥିବା ତାହେଲେ ଆମର ଅଧିକ ସଂଖ୍ୟକ ପହ୍ଲା ପାଇବା ଏବଂ ଲଟାର ପ୍ରଭାବଟା
1: କମ୍ ହେଇଯିବ,
0: କମ୍ ହବ।
1: ଏଇଟା ତ ପହ୍ଲା ରହିବାର ଆଗନୁ କାଣା କାଣା ଆମେ କରିପାରମା ଯେ ସେ ବିଷୟରେ କହିଲେ, ତ ଆମେ ଜୈବିକ ପଦ୍ଧତିରେ କରମା ଯେ ସେ ବିଷୟରେ।
0: ଜୈବିକ ପଦ୍ଧତି କହିଲେ ଆମେ ସାଧାରଣତଃ ବର୍ତ୍ତମାନ ପରିବେଶର ସୁରକ୍ଷା ଦୃଷ୍ଟିରୁ ମଣିଷର ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ରାସାୟନିକ ଔଷଧକୁ କମ୍ ବ୍ୟବହାର କରି ଜୈବିକ କୀଟନାଶକ ହେଉ, ପିପିନାଶକ ହେଉ, ଏପରି ଜୈବିକ ସାର ଏସବୁକୁ ବ୍ୟବହାର କରିବାଟା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଦ୍ୱାରା ପରିବେଶ ସୁରକ୍ଷିତ ରହିବ, ଆମେ ସୁସ୍ଥ ଏବଂ ବିଷମୁକ୍ତ ଖାଦ୍ୟ ପାଇପାରିବା। ତେଣୁ ଯେଉଁଠି ଘାରି ଚାଷୀ ଭାଇମାନେ ପ୍ରସ୍ତୁତ କରୁଛନ୍ତି ସେଥିରେ ଲିମ୍ବ ପିଡ଼ିଆର ଗୁଣ୍ଡ ଦେବା ଦରକାର। ଲିମ୍ବ ପିଡ଼ିଆ ଯଦି ମୁଖ୍ୟ କ୍ଷେତରେ ଦେଉଛନ୍ତି ଗୋଟେ ଏକରକୁ 2 କ୍ୱିଣ୍ଟାଲ ଦେଲେ ହେବ, ଏବଂ ଯଦି 20 ଡିସମିଲ ଘାରି ଆପଣ କରୁଛନ୍ତି ସେଇଠି ଆପଣ 20 ଡିସମିଲକୁ 1 କିଲୋ ହିସାବରେ ଦେଲେ ବି ଚଳିବ, କିନ୍ତୁ ସେଇଟା ଜଗେଇବା ପୂର୍ବରୁ ଦେଲେ ଭଲ ବା ଜଗେଇବା ସମୟରେ ଦେଲେ ଭଲ, ସେଇଟା ହେଉଛି ଗୋଟେ ଜିନିଷ। ଟ୍ରାଇକୋଡ୍ରମା ଭିରିଡି ପାଉଡର ପରିବର୍ତ୍ତେ ଆମର ସିଡୋମୋନାସ ଫ୍ଲୋରୋସେନ୍ସ ବି ଅନ୍ୟ ଏକ ଜୈବିକ ଫିମ୍ପିନାଶକ, ସେ ବି ବଜାରରେ ମିଳୁଛି। ତାହାଦ୍ୱାରା ମଧ୍ୟ ଆମେ ବିହନ ବିଶୋଧନ କରିପାରିବା, ଚାରାର ମୂଳକୁ ଡୁବେଇକିରି ମୁଖ୍ୟ ଜମିରେ ରହିପାରିବା ଏବଂ ତାର ଦ୍ରବଣକୁ ସିଧାସଳଖ କ୍ଷେତରେ ବ୍ୟବହାର କରିପାରିବା। କହିଲେ 2ରୁ 1କୁ ବିହନ ବିଶୋଧନ ପାଇଁ 1 କିଲୋ ମଞ୍ଜିକୁ 5 ଗ୍ରାମ, ଯଦି ଆମେ ପଲ୍ହାଘାରିର ମୂଳକୁ ବୁଡ଼େଇକିରି ଜଗଉଛେ ତାହେଲେ 1 ଲିଟର ପାଣିରେ 10 ଗ୍ରାମ ପର୍ଯ୍ୟନ୍ତ ଗୋଳେଇକିରି ସେଥିରେ 10 ମିନିଟ ପହ୍ଲାକୁ ରଖିକିରି କ୍ଷେତରେ ରହିବା, ଏବଂ ଯଦି ସିଧାସଳଖ ଏଇସବୁ ଫିମ୍ପିନାଶକକୁ ଆମେ ଦଉଛେ କ୍ଷେତରେ ତାହେଲେ 1 ଏକରକୁ 2 କିଲୋ ଫିମ୍ପିନାଶକ ଔଷଧକୁ 100 କିଲୋଗ୍ରାମ ସଢ଼ା ଖତ ସହିତ ଭଲ ଭାବେ ମିଶେଇ ଯଦି 7 ଦିନ ଆମେ ଉଷୁମେଇକିରି ତାପରେ ଘାରି ଲଗେଇବା ସମୟରେ ପୁରା ଲାଇନରେ ଦେଇକିରି ଜଗେଇବା ତାହେଲେ ସବୁଠୁ ସେଇଟା ଭଲ କାମ ଦେବ। ଏଟା ଦ୍ୱାରା କ'ଣ ହବ ଯେ ଆମର ଯେଉଁଟା ଫିମ୍ପି ଜନିତ ରୋଗ ମାଟି ଦ୍ୱାରା ହଉ, ପାଣି ଦ୍ୱାରା, ପବନ ଦ୍ୱାରା ଯେଉଁଟା ବ୍ୟାପିଥାଏ ଏ ସବୁଟାର ନିରାକରଣ ହେଇପାରିବ, ସେଗୁଡ଼ିକ କମ୍ ଲାଗିବ ଏବଂ ଫସଲ ସୁସ୍ଥ ରହିବ। ଏସବୁକୁ ଛାଡ଼ିଦେଲେ ବି ଚାଷୀ ଭାଇମାନେ ଆମର ଯେଉଁ ପାରମ୍ପରିକ ପଦ୍ଧତି ଗୁଡ଼ିକ ଅଛି, ଯେପରିକି ଆମେ ରୋଇବା ପୂର୍ବରୁ ଚେର ଟିକେ ଛିଡ଼େଇବା, ବା ଲଟା ଯଦି ଏ ଯେଉଁ ଗଛ ଯଦି ଅଧିକ ବଢ଼ିଯାଉଛି ତା ଅଗରୁ ଟିକେ କାଟିକିରି ରୋଇବା, ତାହେଲେ ବି ଆମେ ଭଲ ଫସଲ ପାଇପାରିବା। ଏବଂ ଆହୁରି ବି ଯଦି ପଇସାର ଅଭାବ ଥାଏ, ଆମର ରାତିରେ ନିଆଁ ହୁଳା ଯଦି ଜଳାଯିବ ତାହେଲେ ଘାରିରେ ବସିଥିବା ପୋକ ଗୁଡ଼ିକ ବି ସେ ନିଆଁକୁ ଆକର୍ଷିତ ହେଇକିରି ଆସି ପଡ଼ିବେ ଏବଂ ସେମାନେ ମରିଯିବେ। ତେଣୁ ଏସବୁରେ କିଛି ପଇସା ଲାଗିବନି, ଅର୍ଥ କମ୍ ଖର୍ଚ୍ଚ ହବ, ରାସାୟନିକ ଔଷଧର ବ୍ୟବହାର ପୁରା କମ୍ ବା ଆଦୌ ହବ ନାହିଁ, ଏବଂ ପରିବେଶ ବି ସୁରକ୍ଷିତ ରହିବ, ଚାଷୀ ଭାଇମାନେ ବିନା ରାସାୟନିକ ଔଷଧରେ ଫସଲ ଉତ୍ପାଦନ କରିପାରିବେ। ହଁ, ଆଉ ଖାଲି ଯଦି ସାଧାରଣ ଭାବେ ଆମେ ଦେଖିବା ଯଦି ବର୍ଷା ଦିନେ କିଛି ମାନେ 15-20 ସେଣ୍ଟିମିଟରରୁ ଘାରି ଗୁଡ଼ିକ ଡେଙ୍ଗା ହେଇଯାଇଛି, ପଡ଼ିଯାଉଛି, ତାହେଲେ ଆମେ କାଠି ପୋତିକିରି ବି ସେଗୁଡ଼ିକୁ ଛିଡ଼ା କରିପାରିବା। ଘାରି ମଝିରେ 2 କଡ଼ରେ କାଠି ଏବଂ ମଝିରେ ଗୋଟେ ଲମ୍ବା ବାଡ଼ି ପୋତିକିରି ବି କାଠିକୁ ସିଧାସଳଖ ରଖାଯାଇପାରେ। ଏପରି ବି ଗଛ ବି ଯଦି ଜମିରେ ଟଳି ପଡ଼ୁଛି ସେଥି ତାର ମୂଳରେ କାଠି ପୋତିକିରି ଆମେ ବାନ୍ଧିଲେ ବି ଗଛଟି ସିଧା ରହିବ। ସାଧାରଣତଃ ଲୋକ କଦଳୀ ଗଛରେ ବାଉଁଶର ଠିକା ଯେମିତି ଦିଅନ୍ତି ବଡ଼ ଗଛରେ, ସେମିତି ଛୋଟ ଗଛରେ ବି ଆମେ ରାଞ୍ଚ ଦେଇପାରିବା, ଛୋଟ କାଠି ପୋତି ପାରିବା, ଗଛର ହାଇଟ୍ ଅନୁସାରେ ରାଞ୍ଚ ଦେଲେ ବି ଗଛଟା ବର୍ଷା ଦାଉରୁ
1: ରକ୍ଷା ପାଇପାରିବା।
0: ତେଣୁ ଏସବୁ ଯେଉଁ ଆମର ପାରମ୍ପରିକ ପଦ୍ଧତି ଅଛି ସେତିକୁ ଚାଷୀ ଭାଇମାନେ ପ୍ରଥମେ ଧ୍ୟାନ ଦେବେ, ଏବଂ ତାପରେ ରାସାୟନିକ ଏବଂ ଜୈବିକ ଉପାୟକୁ ଅବଲମ୍ବନ କଲେ ସୁସ୍ଥ ପଲ୍ହା ପାଇପାରିବେ।
1: ଆଜ୍ଞା, ଯାଉ ଆଜ୍ଞା, ଆପଣ ଆଜି ଆସିକରି ଆମକୁ ପଲ୍ହା ଘାରିର ଯତ୍ନ କେନ୍ତି କରି ନେମା, ବର୍ଷା ଦିନେ ରୋଗ ପୋକ ଆର୍ ଘାସ ଲଟାନୁ କେନ୍ତି କରି ତାକେ ଆୟତ କରିପାରମା, ରୋଇବାର ଆଗରୁ କେନ୍ କେନ୍ ଜିନିଷ ପ୍ରତି ଧ୍ୟାନ ଦେବାକେ ପଡ଼ବା, ସେସବୁ ବିଷୟରେ ଆମକୁ ବହୁତ ଭଲ ଭାବେ ବୁଝେଇକରି କହିଲେ। ଆପଣଙ୍କେ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଜୁହାର।
0: ଜୁହାର।
2: ଶୁଣିଲୁ?
3: ହଁ ନାନୀ,
2: କେତେ କଥା ଅଛି ନେଇକେ।
3: ହଁ
2: ଦେଖ ତ, ଖାଲି ପହ୍ଲା ପକେଇ ଦେଲେ ନାଇଁ ହୁଏ, ସେ ଆରି ବର୍ଷା ଦିନେ ତ ଜହ କରି ହେ ପହ୍ଲା କୁହି ଯାଇଛି ବୋଲୁଛୁ। ହଁ ହେଟା ହେନ୍ତା ପକେଇ ଦେଇଛନ୍ ହେ ଭାଇ ଯେ, ଆମେ ତାଙ୍କୁ ଯାଇକରି କହିବୁ
3: ଗଲେ କହିମି ନାନୀ, ଆର ଯେନ୍ତା ଯେନ୍ତା ଆଜ୍ଞା ବତାଲେ ନେ।

0: ବେବୁ କାହିଁ ପଲଉଛୁ ରେ?
1: ଏନି ଗାନା ସରିଲା ନେଇ ଯଉ
0: ଇବୁଆ, ଗୀତ ସରିଲା କି ତୁ ପଲେଇ ଯିବୁ ଯେ ହେନ୍ତା ହେବା ମତେ କହିବୁ ସିନା, ଚାଲ ଯିମା ବୋଲିକରି
1: ବୋଲିକରି ପଲଉଥିଲି ଗଲାନି,
0: ହେନ୍ତା ନାଇଁ କହିକରି ଯିବୁ ହେଲେ, ଚାଲ ଚାଲ ଯିମା, ଚାଲ
1: ଯାଉଁ ସିନେ ଯାଉଁ।

ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ 317.5 meter ତଥା 945 kHz ଯୋଗେ, FM ମହାନଦୀ ସମ୍ବଲପୁର 101 MHz ଯୋଗେ ଏବଂ ନ୍ୟୁଜ୍ ଓନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା। ରେଲିଗୁଡ଼ି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଲୋଚନା ଓଡ଼ିଆ ଜନଜୀବନରେ ଭାଗବତ। ଆଲୋଚନା କରୁଛନ୍ତି ଡକ୍ଟର ଦୀନବନ୍ଧୁ ଦାସ।
2: କାର୍ତ୍ତିକ ବ୍ରତ ଉଦ୍ଯାପନ କରି ମା ଘରକୁ ଫେରିଛନ୍ତି। ତାଙ୍କୁ ପାଛୁଟି ଆଣିବା ଲାଗି ଯୁବକଟି ଦ୍ୱାର ଦେଶକୁ ଗଲା। ସାମାନ୍ୟ ସମ୍ଭାଷଣ ପରେ ଦେଖିଲା ମା ଆଖିରେ ଲୁହ, ବହୁଦଧିର ଉତ୍କୁଳ ଢେଉ ଭଳି ଲୁହ ବନ୍ଧବାଡ଼ ମାନୁନଥିଲା। ଯୁବକଟି ମନରେ ପ୍ରଶ୍ନ ବାଛେ, ନିଜଠାରୁ ଉତ୍ତର ମଧ୍ୟ ମିଳୁଥାଏ। ହବିଷ୍ୟ ମାସର ପରିସମାପ୍ତିରେ ସ୍ୱର୍ଗତ ପିତା ବୋଧହୁଏ ମାଙ୍କର ସ୍ମୃତିରେ ଚଞ୍ଚଳ ହୋଇ ଉଠିଛନ୍ତି, ଯେଉଁଥିପାଇଁ ଏ ଲୁହ। ମାତ୍ର ଜିଜ୍ଞାସାରେ ମାତାଙ୍କର ଉତ୍ତର ଥିଲା ଭିନ୍ନ। ପୁରାଣ

ପଣ୍ଡାଙ୍କୁ ମୁଦ୍ରାଟିଏ ଦକ୍ଷିଣା ଦେବାର ସାମର୍ଥ୍ୟ ନଥିବାରୁ ପଣ୍ଡା ତାଙ୍କୁ ତିରସ୍କାର କରିଛନ୍ତି। ଇଏ ପୁରାଣ ପଣ୍ଡା ଶ୍ରୀମନ୍ଦିର ପରିସରରେ ହବିଷ୍ୟାଳି ଓ ଭକ୍ତମାନଙ୍କୁ ସଂସ୍କୃତ ଭାଗବତର ସରଳ ତର୍ଜମା କରି ବୁଝାଇଥାନ୍ତି ଓ କିଛି ଦକ୍ଷିଣା ପାଇଥାନ୍ତି। ସମଗ୍ର ଘଟଣାଟି ଶୁଣିବା ପରେ ଯୁବକଟି ଭାଙ୍ଗି ପଡ଼ିଲା। ଆର୍ଥିକ ଅନଟନ କାରଣରୁ ଘଟିଥିବା ଏ ଅଘଟନର ତୁରନ୍ତ ସମାଧାନ ତା ପାଇଁ ଅସମ୍ଭବ ଥିଲା। ଟଙ୍କାଟିଏ ଧରି ମନ୍ଦିରକୁ ଦୌଡ଼ିଯାଇ ପୁରାଣ ପଣ୍ଡାକୁ ସନ୍ତୁଷ୍ଟ କରିବାର ଶକ୍ତି ମଧ୍ୟ ନାହିଁ। ଅନ୍ୟପକ୍ଷରେ ମୁକ୍ତି ପାଇଁ, ଆତ୍ମାର ଶୁଦ୍ଧି ପାଇଁ, ଧର୍ମ ଅର୍ଜନ ପାଇଁ ଭାଗବତ ଶ୍ରବଣରୁ ମା'କୁ ନିବୃତ୍ତ କରିହେବ ନାହିଁ। ମା'ର ମୁହଁକୁ ଆଉଥରେ ଚାହିଁଲା ଯୁବକଟି, ଅଶ୍ରୁ ତଥାପି ଅବାରିତ। ତା' ଭିତରେ ସଞ୍ଚରିଗଲା ଏକ ଉତ୍ତାଳ ଆବେଗ। ସେ ଅନୁଭବ କଲା ମା'ର ଲୁହ ତା' ଭିତରେ ପ୍ରେରଣାର ଆଉ ଏକ ଭାର୍ଗବୀ ହୋଇ ବନ୍ୟାର ପ୍ଲାବନ ସୃଷ୍ଟି କରିଛି। ଆଣ୍ଠେଇ ପଡ଼ି ମା'ର ପାଦ ଦୁଇଟାକୁ ଜାବୁଡ଼ି ଧରିଲା ସେ, ଆଉ ପ୍ରତିଜ୍ଞାର ସ୍ୱରରେ ଉଚ୍ଚାରଣ କଲା, ମା', ପୁରାଣ ପଣ୍ଡା ଆଉ ତୋତେ ଅପମାନ କରିବେ ନାହିଁ। ପୋଛିଦିଅ ଆଖିର ଅଶ୍ରୁ, ଭାଗବତ ଶୁଣିବା ଲାଗି ଆଉ ତୋତେ କେଉଁଠିକି ଯିବାକୁ ପଡ଼ିବ ନାହିଁ। ତୋରି ଭାଷାରେ, ତୋରି ବୁଝିଲା ଭଳି ଭାଗବତ ମୁଁ ରଚନା କରିବି, ମୁଁ ପ୍ରତିଜ୍ଞାବଦ୍ଧ। ମା'ର ଅପମାନରୁ, ମା'ର ଅଶ୍ରୁରୁ ଝରି ଆସିଲା ଓଡ଼ିଆ ଭାଗବତର ଅନିନ୍ଦ୍ୟ ଝରଣା। କେବଳ ସେହି ମାଆଟି ପାଇଁ ନୁହେଁ, ଓଡ଼ିଶାର ଲକ୍ଷ ଲକ୍ଷ ନିରକ୍ଷର ଜନତାର ଶାନ୍ତି ମୁକ୍ତିର ଆଶ୍ୱାସନାର ବାଣୀ ଉଚ୍ଚାରିତ ହେଲା ସେହି ଗ୍ରନ୍ଥଟିରେ। ପରିବାରର ଦାୟରୁ ଭୂମିଷ୍ଠ ହୋଇ ସମଗ୍ର ଓଡ଼ିଶାକୁ ଗୋଟିଏ ପରିବାର ସୂତ୍ରରେ ବାନ୍ଧି ରଖିବାର ଅମରବାଣୀ ନିଶ୍ୱରିତ ହେଲା ଭାଗବତ ପୃଷ୍ଠାରେ। ଯୁବକ ଜଣକ ଆଉ କେହି ନଥିଲେ, ସେ ହେଲେ ଉତ୍କଳର ଯୋଗ୍ୟତମ ସନ୍ତାନ ଭକ୍ତକବି ଜଗନ୍ନାଥ ଦାସ। ଷୋଡ଼ଶ ଶତକର ଆରମ୍ଭ ବେଳକୁ ରାଜା ପ୍ରତାପ ରୁଦ୍ରଦେବ ଅତ୍ୟନ୍ତ ଦୁର୍ବଳ, ସେତିକିବେଳେ ଓଡ଼ିଶାରେ ପ୍ରବେଶ କରିଛନ୍ତି ଚୈତନ୍ୟ ଓ ରାଜାଙ୍କୁ ଆୟତ୍ତ କରି ଗୌଡ଼ୀୟ ସଂକୀର୍ତ୍ତନରେ ଓଡ଼ିଶାକୁ ନଚେଇଛନ୍ତି। ଏଣୁ ଖଣ୍ଡ ବିଖଣ୍ଡିତ ଓଡ଼ିଶା ଓ ବିଶୃଙ୍ଖଳ ନୈତିକ ଶକ୍ତିହୀନ ଓଡ଼ିଆମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଜାତୀୟତାର ମହାମନ୍ତ୍ରରେ ପ୍ରେରିତ କରିବାର ମହାନ ଦାୟିତ୍ୱ ଜଗନ୍ନାଥ ଦାସ ମୁଣ୍ଡକୁ ନେଲେ। ସେତେବେଳକୁ ଧର୍ମକ୍ଷେତ୍ରରେ ବ୍ରାହ୍ମଣମାନେ ସର୍ବେସର୍ବା, ପୂଜାର୍ଚ୍ଚନା ସାଙ୍ଗକୁ ବେଦ ପୁରାଣ ଆଦିରେ ସେମାନଙ୍କର ଅଖଣ୍ଡ ଅଧିକାର। ସଂସ୍କୃତ ଦେବଭାଷା, ଏଣୁ ପୁରାଣ ଆଦି ଶାସ୍ତ୍ର ସଂସ୍କୃତ ଭାଷାରେ ରଚିତ ହେବାକୁ ବାଧ୍ୟ, ପ୍ରାକୃତ କେବଳ ଲୋକଭାଷା। ମାତ୍ର ବେଦ, ଉପନିଷଦ, ପୁରାଣ ଲୋକଭାଷାରେ ପ୍ରଚାର ହେବା, ସମସ୍ତଙ୍କ ନିକଟରେ ପହଞ୍ଚିବା, ସାଧାରଣ ଲୋକେ ଏହାକୁ ପଢ଼ିବା ଓ ବୁଝିବା ଆବଶ୍ୟକ ବୋଲି ଜଗନ୍ନାଥଙ୍କର ଧାରଣା ଥିଲା। ସାରଳା ଦାସ, ବଳରାମ ଦାସ ଥିଲେ ଏଠି ତାଙ୍କର ଦିଗ୍ଦର୍ଶକ, ମା' ଥିଲେ ପ୍ରେରଣାଦାତ୍ରୀ। ଏସବୁକୁ ସମ୍ବଳ କରି ସଂସ୍କୃତ ପୁରାଣ ସାହିତ୍ୟର ସବୁଠାରୁ ଲୋକପ୍ରିୟ ସର୍ବବେଦାନ୍ତ ସାର ନୀତିଧର୍ମର ମହିମ୍ନ ମହୋଦଧି ବୋପଦେବଙ୍କ ରଚିତ ଭାଗବତର ସେ ଓଡ଼ିଆ ଅନୁବାଦ କଲେ। ଚମକ ଖେଳିଲା ଓଡ଼ିଶାରେ, ଓଡ଼ିଆ ପ୍ରାଣରେ। ବ୍ରାହ୍ମଣମାନେ ବିଦ୍ରୁପ କଲେ ତେଲି ଭାଗବତ, ଜଗନ୍ନାଥ ସମାଜରେ ଏକଘରିକିଆ ହେଲେ, ଗ୍ରାମ ଛାଡ଼ିଲେ। ମାତ୍ର ସମଗ୍ର ଓଡ଼ିଶା ତାଙ୍କୁ କୁଳେଇ ନେଲା, ସବୁରି ମୁଖରେ ଗୁଞ୍ଜରିତ ହେଲା ଓଡ଼ିଆ ଭାଗବତ। ସମସ୍ତ ଉପନିଷଦର ତତ୍ତ୍ୱକୁ ସାର୍ବଜନୀନ କରିବା ଥିଲା ଭାଗବତର ଲକ୍ଷ୍ୟ। ଏ ଗ୍ରନ୍ଥ ଭାରତୀୟ ସଂସ୍କୃତିର ସମ୍ବିଧାନ, ସାର୍ବଭୌମ ଓ ସର୍ବପ୍ରମାଣ ଚକ୍ରବର୍ତ୍ତୀ। ଭାଷାର ପ୍ରତିବନ୍ଧକ ଉଠିଗଲା ପରେ ଏହା ଶୂଦ୍ର, ନାରୀ ବା ସମାଜର ପ୍ରତ୍ୟେକଟି ଏକକର ଅଧିକାର ପରିସରଭୁକ୍ତ ହୋଇଗଲା। ଅର୍ଥାତ୍ ଭାଗବତ ଧର୍ମକୁ ଓ ସାହିତ୍ୟକୁ ପଢ଼ିବା ପାଇଁ ଦେଲା ସମାନ ଅଧିକାର ଆଉ ସୁଯୋଗ। ଏହା ହେଲା ଗଣସାହିତ୍ୟ, ଏଥିରେ ପ୍ରଚାରିତ ହେଲା ସମଦର୍ଶନର ବାଣୀ। ଭେଦଭାବକୁ ଜଗନ୍ନାଥ ଅସ୍ୱୀକାର କଲେ, ବ୍ରାହ୍ମଣ ଚଣ୍ଡାଳ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଦେଲେ, ଘୋଷଣା କଲେ ଧର୍ମର ଏକମାତ୍ର ତତ୍ତ୍ୱଟି ହେଲା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଏବଂ ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ। ସମାଲୋଚକମାନଙ୍କୁ ମୃଦୁ ଚାବୁକ ପ୍ରହାର କରି ସେ ଗାଇଲେ, ବଡ଼ ଲୋକଙ୍କ ବଡ଼ ମତ ଅଳପ ଲୋକେ ବିପରୀତ। ସଂସ୍କୃତ ଭାଗବତ କଠିନ, ଦୁର୍ବୋଧ୍ୟ। ଜଗନ୍ନାଥ ତାକୁ ଚିତ୍ତାକର୍ଷକ ନବାକ୍ଷରୀ ଛନ୍ଦରେ ଅତ୍ୟନ୍ତ ସରଳ ଭାଷାରେ ରୂପାନ୍ତର କଲେ। ବଡ଼ କଥା ହେଲା, ଯାହା କହିବ ତାକୁ ଠିକ୍ ଭାବରେ ବୁଝିଥିବା ଦରକାର। ଜଗନ୍ନାଥ ମୂଳ ଭାଗବତ ନିଜର ସମୟ, ନିଜର ଜନସାଧାରଣଙ୍କର ଆବଶ୍ୟକତାକୁ ଭଲ ଭାବରେ ବୁଝିଥିଲେ, ଏଣୁ ତାହାର ପ୍ରକାଶରେ ଆଦୌ ଜଟିଳତା ନଥିଲା। ସେସବୁକୁ ବୁଝିବାରେ ସାଧାରଣ ଲୋକଟିଏ ପାଇଁ କୌଣସି ବାଧା ନାହିଁ। ମୂଳ ଭାଗବତର ଭାଷା ଥିଲା ମସ୍ତିଷ୍କର ଭାଷା, ମାତ୍ର ଜଗନ୍ନାଥଙ୍କର ଭାଷା ହେଲା ହୃଦୟର ଭାଷା। ଏହା ଗଣଭାଷାର ଅମ୍ଳାନ ନିଦର୍ଶନ, ଏହା ସର୍ବଜନ ବୋଧ୍ୟ ଓ ସୁଲଳିତ। ପୁରାଣଗୁଡ଼ିକର ବକ୍ତବ୍ୟ ହେଲା ପରୋପକାର ସ୍ୱର୍ଗାୟ ପାପାୟ ପରପୀଡ଼ନମ୍, ଅର୍ଥାତ୍ ପରୋପକାର କଲେ ସ୍ୱର୍ଗପ୍ରାପ୍ତି ଏବଂ ପରକୁ ପୀଡ଼ା ଦେଲେ ପାପ। ଭାଗବତ ଅଷ୍ଟାଦଶ ପୁରାଣ ମଧ୍ୟରେ ସାର, ଅତେବ ଜନସମାଜକୁ ଅନ୍ୟର ହିତ ଲାଗି ଉପଦେଶ ଦେବା ଓ ପାପାଚରଣରୁ ନିବୃତ୍ତ କରିବା ଭାଗବତର ଲକ୍ଷ୍ୟ। ଜଗନ୍ନାଥ ଗାଇଛନ୍ତି, ଧନ କାର୍ପଣ୍ୟ ସେବା ବଳେ କିବା ଅସାଧ୍ୟ ମହି ତଳେ, ପୁଣି ଧନ ଅର୍ଜିଲେ ଧର୍ମ କରି ଧର୍ମେ ପ୍ରାପତ ନରହରି, ଅନ୍ୟତ୍ର ଧନ୍ୟ ଜୀବନ ଏ ଜଗତେ ଯେ ପ୍ରାଣ ଧରେ ପରହିତେ।

ଯେକରେ ଦାନ ଉପକାର ସେ ସର୍ବଜ୍ଞାନୀଙ୍କର ସାର ଇତ୍ୟାଦି। ଓଡ଼ିଆର ନୈତିକ ଜୀବନକୁ ସଂଗଠିତ କରିବା ସହିତ ସମାଜକୁ ଶୃଙ୍ଖଳିତ କରିବା ଏହାର ଲକ୍ଷ୍ୟ ଏବଂ ଏକ ସମୁନ୍ନତ ଆଧ୍ୟାତ୍ମିକ ମାର୍ଗ ପ୍ରତି ଜନସାଧାରଣଙ୍କୁ ଆକର୍ଷଣ କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ। ଏହି ସମାଜର ଶୃଙ୍ଖଳା ପାଇଁ ସେ ଚୈତନ୍ୟଙ୍କର ପ୍ରେମଭକ୍ତିର ପରୋକ୍ଷ ବିରୋଧ କରିଛନ୍ତି, ପ୍ରଚାର କରିଛନ୍ତି ଜ୍ଞାନମିଶ୍ରା ଭକ୍ତିର। ନିଷ୍କଳୁଷ ଜୀବନଯାପନ ଲାଗି ଭାଗବତ ଆହ୍ୱାନ ଦେଇଛି, ଏହା ସଂଯମ, ତ୍ୟାଗ, ଅତିଥି ସେବା ଓ ମାନବ ଧର୍ମର ପ୍ରବକ୍ତା। ଏହାର ଘୋଷଣା, ଜୀବ ସେବା ଓ ପରୋପକାର କଲେ ସ୍ୱର୍ଗପ୍ରାପ୍ତି ହୁଏ। ପ୍ରତ୍ୟେକ ଓଡ଼ିଆର ବିଶ୍ୱାସ, ଭାଗବତ ହେଉଛି କଳିଯୁଗରେ ଆଶୁ ମୁକ୍ତି ପ୍ରଦାୟକ ଗ୍ରନ୍ଥ, ପରିତ୍ରାଣ ଲାଗି ତରଣୀ ସଦୃଶ। ଏଥିରେ ଅଛି ସ୍ୱର୍ଗଲାଭର ନିଶ୍ଚିତ ବିଶ୍ୱାସ ଓ ମୁକ୍ତିର ଆଶ୍ୱାସନା। ଆମ ଭିତରେ ପାପ ପ୍ରବଣତା ଆସିଲେ ଭାଗବତର ସୁକ୍ତି ମନେ ପଡ଼େ, ଆମେ ପାପରୁ ନିବୃତ୍ତ ହୋଇଯାଉ। ଏହାର ପଦଟିଏ ଆବୃତ୍ତି କରିଦେଲେ ଓଡ଼ିଆ ଜାତିର ପ୍ରାଣସତ୍ତା ତୃପ୍ତ ହୋଇଯାଏ। ଖାଲି ବାକ୍ୟରେ ନୁହେଁ, ବାସ୍ତବତାରେ ଭାଗବତ ଓଡ଼ିଶାର ଜନଜୀବନକୁ ବାନ୍ଧି ରଖିଛି। ଲେଖା ହେବାର ମାତ୍ର 100 ବର୍ଷ ଭିତରେ ପୁରୀରୁ ଏହା ବ୍ୟାପ୍ତ ହୋଇଛି ସମଗ୍ର ଓଡ଼ିଶାକୁ। ଭାଗବତକୁ ଅନ୍ତଃକରଣରେ ସମସ୍ତେ ସ୍ୱୀକାର କରିଛନ୍ତି, ଏହାର ପବିତ୍ରତାକୁ ସମ୍ମାନ ଦେଇଛନ୍ତି। କୌଣସି ବ୍ୟକ୍ତିର ମୃତ୍ୟୁଶଯ୍ୟା ନିକଟରେ ଭାଗବତ ପଦେ ଗାଇଲେ ଓ ସେହି ଅନିନ୍ଦ୍ୟବାଣୀ ମୁମୂର୍ଷୁ ବ୍ୟକ୍ତିର କାନରେ ପଡ଼ିଲେ ତା'ର ପରମ ପଦ ପ୍ରାପ୍ତି ନିଶ୍ଚିତ। ପିଲାଟିଏ ଜନ୍ମ ହେବା ପରେ ସୂତିକା ଗୃହରେ 12 ରାତ୍ର ପର୍ଯ୍ୟନ୍ତ ଭାଗବତର ପାରାୟଣ, ବିଶ୍ୱାସ ସନ୍ତାନଟି ଧର୍ମ ଓ ନୈତିକତାରେ ସମୃଦ୍ଧ ହେବ। ବିଧବାମାନେ କାର୍ତ୍ତିକ ମାସ ବ୍ୟାପୀ ଭାଗବତର ଅମରବାଣୀ ଶୁଣିଥାନ୍ତି, ଆତ୍ମଶୁଦ୍ଧି ଏହାର ଲକ୍ଷ୍ୟ। ଜାତିଆଣ ସଭାରେ ପଙ୍ଗତ ପୂର୍ବରୁ ଭାଗବତ ପାଠ ହୁଏ। ଗ୍ରାମରେ ମହାମାରୀ ବିପତ୍ତି ଦେଖାଦେଲେ ଭାଗବତ ପାଠର ଆଶ୍ରୟ ନିଆଯାଏ, ଉଦ୍ଦେଶ୍ୟ କାଳଭୟ ଦୂର ହେବ। ଏହା ପୁଣି ଆମର ପ୍ରାତ୍ୟହିକ କର୍ମର ଅନ୍ତର୍ଭୁକ୍ତ। ଗାଧୋଇ ସାରି କିମ୍ବା ସନ୍ଧ୍ୟାରେ ପ୍ରତ୍ୟେକ ପରିବାରରେ ଭାଗବତ ଅଧ୍ୟାୟ ପାଠ କରାଯିବା ଏକ ନିଶ୍ଚିତ କଥା। ବହୁଟିଏ ଶାଶୁ ଶ୍ୱଶୁରଙ୍କ ଲାଗି ଉଦ୍ଦିଷ୍ଟ ତିଳକ ପିଢ଼ିରେ ଭାଗବତ ଖଣ୍ଡେ ନେଇଯାଏ। ଶ୍ୱଶୁର ଘରକୁ ଜୁଇଁ ପ୍ରଥମ ଥର ଲାଗିଗଲେ ତାକୁ ବଢ଼େଇ ଦିଆଯାଏ ଭାଗବତ। ଅତଏବ ଆମ ଜନଜୀବନର ଗୋଟିଏ ଅଂଶ ପାଲଟି ଯାଇଛି ଏ ପୁସ୍ତକ। ପୁଣି ଏହିସବୁ କ୍ଷେତ୍ରରେ ନିଜର ଯୋଗ୍ୟତା ପ୍ରମାଣ ମଧ୍ୟ ଏକ ଆହ୍ୱାନ। ପୁଣି ପୁଅ ପଢ଼ି ଜାଣିନଥିଲେ ମା ବାପାଙ୍କର ମୃତ୍ୟୁଶଯ୍ୟା ନିକଟରେ ଭାଗବତ ପଢ଼ିପାରିବ ନାହିଁ। ଶାଶୁଘରେ ଝିଅ ପ୍ରସ୍ତୁତ ହେବ, ଶ୍ୱଶୁର ଘରେ ଜ୍ୱାଇଁ ଅପମାନିତ ହେବ। ଭାଗବତ ପଢ଼ିବାର ଯୋଗ୍ୟତା ନଥିଲେ ଝିଅ ପୁଅ ନିରକ୍ଷର ବିବେଚିତ ହେବେ, ବିବାହରେ ସମସ୍ୟା ସୃଷ୍ଟି ହେବ। ଏହି ସମସ୍ୟାର ବୈତରଣୀ ପାରି ହେବା ଲାଗି ଭାଗବତ ହିଁ ଓଡ଼ିଶାରେ ଏକତା ସୃଷ୍ଟି କରିଥିଲା ସାକ୍ଷରତା ଆନ୍ଦୋଳନ। ଏହା ମଧ୍ୟ ଥିଲା ଚାଟଶାଳୀର ପ୍ରଥମ ପାଠ୍ୟପୁସ୍ତକ। ଅତଏବ ଜଗନ୍ନାଥ ଥିଲେ ଲୋକଶିକ୍ଷକ, ସେ ନିରକ୍ଷର ପଲ୍ଲୀବାସୀକୁ ଚକ୍ଷୁଦାନ କଲେ, ସର୍ବନିମ୍ନ ଶିକ୍ଷା ପାଇଁ ସଭିଙ୍କ ଭିତରେ ସୃଷ୍ଟି କଲେ ଉତ୍କଣ୍ଠା। ଏହା ଇତିହାସର କଥା। 1901 ମସିହାର ଜନଗଣନାରେ ଆଧୁନିକ ଶିକ୍ଷାରେ ସମୃଦ୍ଧ ବଙ୍ଗଳା ତୁଳନାରେ ଓଡ଼ିଶାରେ ସାକ୍ଷରଙ୍କର ସଂଖ୍ୟା ଥିଲା ଅଧିକ। ଏହାର ଏକମାତ୍ର କାରଣ ହେଉଛି ଭାଗବତ ପଢ଼ିବାର ଯୋଗ୍ୟତା ଅର୍ଜନ ଲାଗି ସାକ୍ଷର ହେବା ନିମନ୍ତେ ଓଡ଼ିଆମାନଙ୍କ ଭିତରେ ଆଗ୍ରହ। ଆମର ଜୀବନ ମରଣର ସାଥୀ ଏହି ଭାଗବତଟି ପାଇଁ, ଏଭଳି ସ୍ୱତଃସ୍ଫୂର୍ତ୍ତ ଶ୍ରଦ୍ଧାର ପଟାନ୍ତର ନାହିଁ। ଭାଗବତକୁ ଓଡ଼ିଆ ଶ୍ରଦ୍ଧା କରୁଥିବାର ସ୍ମାରକୀ ହେଉଛି ଭାଗବତ ଘର ବା ଟୁଙ୍ଗି। ଓଡ଼ିଶାର ପ୍ରତ୍ୟେକଟି ଗାଁରେ ଭାଗବତକୁ ହିଁ କେନ୍ଦ୍ର କରି ଏ ଅନୁଷ୍ଠାନ ଗଢ଼ି ଉଠିଥିଲା। ଭାଗବତ ଗାଦିରେ ଜଗନ୍ନାଥଙ୍କ ସହ ଭାଗବତ ପୋଥି ପୂଜା ପାଉଥିଲେ। ବିଶ୍ୱାସ ଥିଲା ଭାଗବତ ଅବତାରୀ ପୂଜନୀୟ। ଏହା ଥିଲା ନିରକ୍ଷର ଗ୍ରାମୀଣ ଲୋକର ଆଶା ଭରସାର ସ୍ଥଳ। ଏହା ପୁଣି ବିଚାରାଳୟ, ବିଦ୍ୟାଳୟ, ପୁସ୍ତକାଳୟ, ସଭାଗୃହ, ସମବାୟ ସମିତି, ଅତିଥିଶାଳା ତଥା କୋଠଘର, ଗ୍ରାମର କଳି ତକରାଳର ସମାଧାନ ଏଉଠି ହେଉଥିଲା। ଭାଗବତକୁ ଛୁଇଁ ମିଛ ନ କହିବାର ଶପଥ କରୁଥିଲେ ବାଦୀ ଆଉ ପ୍ରତିବାଦୀ। ମିଛ କହିବାର ଜୁ ନଥିଲା, ଅପରାଧୀ ଆପେ ଦୋଷ ସ୍ୱୀକାର କରୁଥିଲା। ଗାଁର ମୁରବୀ ଭାଗବତରୁ ପଦେ ଗାଇଦେଇ ଦଣ୍ଡବିଧାନ କରୁଥିଲେ କିମ୍ବା ଦୋଷୀକୁ କ୍ଷମା କରିଦେଉଥିଲେ। ପକ୍ଷକୁ ବୁଝାଉଥିଲେ, ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ। ଗ୍ରାମର ଅତିଥି, ପାଲାଦଳ, ଦାସକାଠିଆ ଦଳ ଏଇଠି ଆଶ୍ରୟ ନେଉଥିଲେ। ଘରଟି ଥିଲା ଗ୍ରାମ୍ୟ ସଂହତିର ପ୍ରତୀକ। ସବୁ ଜାତିର ଲୋକ ଏକାଠି ହୋଇ ବିଭିନ୍ନ ପର୍ବପର୍ବାଣି ପାଳନ କରୁଥିଲେ। ଅତଏବ ଜାତି ପ୍ରଥା ଭାଙ୍ଗିରୁଜି ଛାରଖାର କରିଦେଇଥିବା ସମାଜ ବ୍ୟବସ୍ଥାକୁ ଭାଗବତ ଘର ଏକତାର ବନ୍ଧନରେ ବାନ୍ଧି ପାରିଥିଲା। ଏଉଠୁ ଜଣେ ଓଡ଼ିଆ ଭଲମନ୍ଦ, ହିତାହିତ, ଧର୍ମାଧର୍ମର ଧାରଣା ପାଉଥିଲା ଆଉ ସମାଜର ଶୃଙ୍ଖଳାରେ ସହଯୋଗ କରୁଥିଲା। ଆମର ଗ୍ରାମ୍ୟ ଜୀବନରେ ଭାଗବତ ନେଇ ଗଢ଼ି ଉଠିଛି ଆଉ କେତେଗୋଟି ଅନୁଷ୍ଠାନ। ଖାଲି ଭାଗବତ ଘରେ ନୁହେଁ, ବ୍ୟକ୍ତିର ଗୃହରେ ମଧ୍ୟ ସପ୍ତାହ ବସେ। 1 ସପ୍ତାହ ମଧ୍ୟରେ ସମଗ୍ର ଭାଗବତ ପାଠ କରାଯାଏ। ବହୁମୁଖୀ ବା ଅନନ୍ତମୁଖୀରେ ଗୋଟିଏ ଦିନରେ 12 ଜଣ ବ୍ରାହ୍ମଣ ପ୍ରତ୍ୟେକ ଗୋଟିଏ ଲେଖାଏଁ ସ୍କନ୍ଧ ଶେଷ କରନ୍ତି। ହରିହାଟରେ ଭାଗବତର 10ମ କିମ୍ବା 11 ସ୍କନ୍ଧ ପାଠ କରାଯାଏ। ଦୋଳପୂର୍ଣ୍ଣମୀ ପରଦିନଠାରୁ ଭାଗବତ ମେଳଣ ହୁଏ। ବିଭିନ୍ନ ଗ୍ରାମର ଭାଗବତ ଟୁଙ୍ଗିରୁ ଭାଗବତ ଗୋସେଇ ଏହି ମେଳଣକୁ ଆସନ୍ତି। ହରିଜନ୍ମ ବା ଜନ୍ମାଷ୍ଟମୀରେ 10ମ ସ୍କନ୍ଧର 5ମ-5ଅଧ୍ୟାୟ, ଗିରିଗୋବର୍ଦ୍ଧନ ପୂଜାରେ ଦ୍ୱାରକାଲୀଳା, ଶରତରାସରେ ରାସପଞ୍ଚାଧ୍ୟାୟୀ ଅର୍ଥାତ୍ ଗୋପଲୀଳାର 29ରୁ 33 ଅଧ୍ୟାୟ ପର୍ଯ୍ୟନ୍ତ ଗାନ କରାଯାଏ। ଭାଦ୍ରବ ପୂର୍ଣ୍ଣିମା

0: ପରେ ଭାଗବତ ଜନ୍ମ ଅବସରରେ ଭାଗବତ ପଢ଼େ। ଇଏ ସମସ୍ତ ଅନୁଷ୍ଠାନର ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ଥାଏ, ଯେଉଁଠି ଗ୍ରାମର ଲୋକେ ଏକାଠି ହୁଅନ୍ତି। ଅତଏବ ଭାଗବତ ଆମର ଗ୍ରାମ୍ୟ ଜୀବନରେ ଆଧ୍ୟାତ୍ମିକତାର ପ୍ରତିଷ୍ଠା ସହିତ ସମ୍ମେଳନ ଓ ସଦ୍ଭାବ ପ୍ରତିଷ୍ଠାର କେତେଗୋଟି ଅବସର ସୃଷ୍ଟି କରିଛି। ଭାଗବତର ସୂକ୍ତିଗୁଡ଼ିକ ଏବେ ଓଡ଼ିଆ ମୁହଁରେ ବହୁ ବ୍ୟବହୃତ ପ୍ରବଚନ। ଇଏ ସବୁ ଉପରଠାଉରିଆ ନୁହେଁ, ଶାସ୍ତ୍ରୀୟ। ମାନବ ଜୀବନର ପୂର୍ଣ୍ଣାଙ୍ଗ ବିକାଶ ଲାଗି ଏଥିରେ ରହିଛି ପ୍ରେରଣା, ଆତ୍ମଚିନ୍ତନ ଲାଗି ରହିଛି ଦିଗ୍ଦର୍ଶନ। ପୁନଶ୍ଚ ଏହା ଆମକୁ ଦେଇଛି ମାତୃଭାଷାକୁ ଭଲ ପାଇବାର ପ୍ରେରଣା। ଏକଦା ଏ ଜାତିର ଘୋର ଦୁର୍ଦ୍ଦିନରେ ଭାଗବତ ହିଁ ଜାତୀୟତାକୁ ଉଜ୍ଜୀବିତ କରି ରଖିଥିଲା। ପାଶ୍ଚାତ୍ୟ ଶିକ୍ଷା ଓ ପାଦ୍ରୀମାନଙ୍କର ହିନ୍ଦୁ ଧର୍ମ ଉପରେ ଆକ୍ରମଣ କାଳରେ ଭାଗବତ ହିଁ ଥିଲା ନୀରବ ଲସ୍କର, ଅଥଚ ପ୍ରଚଣ୍ଡ ଯୁଦ୍ଧା। ଏହା ଜଗନ୍ନାଥ ସଂସ୍କୃତିର ପ୍ରଚାର କରିଛି ଓ ଜାତୀୟ ପରମ୍ପରାର ଜୟଗାନ କରିଛି। ବାସ୍ତବରେ ଭାଗବତ ହେଉଛି ଭଗବତ ପ୍ରାଣତା, ସାମ୍ୟ, ମୈତ୍ରୀ ଓ ଜାତୀୟତାର ମହାକାବ୍ୟ। ଏବେ ଆମର ଗ୍ରାମ୍ୟ ଜୀବନ ବିପନ୍ନ, ପ୍ରତ୍ୟେକ ଗ୍ରାମରେ ରାଜନୀତି ପ୍ରେରିତ ଅସାଂସ୍କୃତିକ ପରିବେଶ, ହିଂସାବାଦ ଅହଂକାରରେ ଗ୍ରାମଗୁଡ଼ିକ ହତଶ୍ରୀ। ମନେ ହୁଏ ଭାଗବତ ଘରର ପୁନରୁଦ୍ଧାର ଏବେ ଆମ ପାଇଁ ଗୋଟିଏ ଆବଶ୍ୟକତା। ଭାଗବତର ପୁନଃପ୍ରସାର ଘଟିଲେ ବିଶୃଙ୍ଖଳାର ଅବସାନ ଘଟିବ, ଧର୍ମ ଓ ନୀତିର ବେଦୀ ଉପରେ ପୁଣି ହସିବ ଓଡ଼ିଆର ଗ୍ରାମ୍ୟ ଜୀବନ।
1: ଶୁଣିଲେ ଆଲୋଚନା ଓଡ଼ିଆ ଜନଜୀବନରେ ଭାଗବତ, ଆଲୋଚନା କଲେ ଡକ୍ଟର ଦୀନବନ୍ଧୁ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ଗିରିଜା ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ତିନ୍ ତାଲରେ ନିବଦ୍ଧ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ଏକ ସୁମଧୁର ଏବଂ ପ୍ରକାଶିତ ରାଗ କିରୱାନୀରେ ନିବଦ୍ଧ ଠୁମରି ବୋଲ ବାବୁଲ ମୋରା ନୈହର ଛାଟୁ ଯାଏ।

0: ସରକତରା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହେନମାନଙ୍କୁ ଆମର୍ ଜୁହାର। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କର ଲାଗି ରଖିଛୁଁ କବି ମହେଶ୍ୱର ବଢ଼ାଇଙ୍କର କେତେଟା କବିତା, କଥାନିକାର ଡକ୍ଟର ଦେବାଶିଷ ପାଣ୍ଡିଆଙ୍କର କଥାନି ଆର୍ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କର ଆଲୋଚନା ଲୋକକଲା କରମସାନୀ। କବିତା ଯେନ୍ଟା ତାହାରି ସୁଖେ ମନ ଭିତରୁ ବାହାରି ଯାଏସି, ସେ ନିଜର ଜୀବନର କଥା କହେସି, ଚାରିକୁତିର ମାଏଟ ପାଏନ ପବନର କଥା କହେସି। ସେଟା ଶୁଣିଲେ ପଶିଯିବାକେ ହେସି କବିତାର ପୁର୍ଥିନ, ଏକାକାର କରିନେସି ତାର ସଙ୍ଗେ। ତ ଆଜ ଆସୁନ୍ନ ଶୁନ୍ମା ହେନ୍ତା କେତେଟା କବିତା କବି ମହେଶ୍ୱର ବଢ଼ାଇ।
1: ମୋର ପହଲା କବିତା ମା। ମା ଆଁ କରଲେ ନିଜରେ ନେସି ଗୁରସ୍ କରି ଛାତିର ରକତ, ଆଁ କରଲେ ନିଜରେ ନେସି ଗୁରସ୍ କରି ଛାତିର ରକତ, ଅମୃତ ବାଗିର ତାର ତାକତ, ଅମୃତ ବାଗିର ତାର ତାକତ, ମାର ପରସା ଖଣ୍ ଖିର୍ସା, ମାର ପରସା ଖଣ୍ ଖିର୍ସା। ମା ଆଁ ଫାରଲେ ବାହାରି ଯାଏସି, ମା ଆଁ ଫାରଲେ ବାହାରି ଯାଏସି, କଥା ଗୀତ ଲଥା ଅନର ଗଲା, ତାକ ଦୁଲ ଦୁଲ ଭେଣ୍ଡିଆ ପିଲା, ମାର ଭାସି ମୁଲକି ହସି, ମାର ଭାସି ମୁଲକି ହସି। ମା ଆଁ କରିଦେଲେ ଆବରି ନେସି, ମା ଆଁ କରିଦେଲେ ଆବରି ନେସି, ସାଁଟି ସଙ୍କଲି ରଖ୍ସି ତାର କୁଲେ, ସଁସେ କର୍ସି ଉଲେ ଦୁଲେ, ସାଁଟି ସଙ୍କଲି ରଖ୍ସି ତାର କୁଲେ, ସଁସେ କର୍ସି ଉଲେ ଦୁଲେ, ମା ମାଏଟ ଆଖରି ଭେଟ, ମା ମାଏଟ ଆଖରି ଭେଟ। ମୋର ଦୁଇ ନମ୍ବର କବିତା ପାହାନ୍ତି। ନଭରଜା ରଜନୀ ରାନୀର ଝି, ନଭରଜା ରଜନୀ ରାନୀର ଝି, ଝଙ୍କେ ରୂପା ବାଗିର ତାର ଦିହି, ଅନ୍ଧାର ଜାତି ଉଜ୍ଜୁଲ ଆତି ପାହାନ୍ତି ନାଁ ଦେଇଛେ ବିହି, ଅନ୍ଧାର ଜାତି ଉଜ୍ଜୁଲ ଆତି ପାହାନ୍ତି ନାଁ ଦେଇଛେ ବିହି, ଝଙ୍କେ ରୂପା ବାଗିର ତାର ଦିହି। ସରକା ବାର୍ନି କର୍ସନ୍ ପରଘାନି, ସରକା ବାର୍ନି କର୍ସନ୍ ପରଘାନି, ପହଟିଆ ତରା ଜାଗର ଜାଲି, ପର୍ରା ଗଞ୍ଜା ବଢ଼େ ମଜା, ଦଉଥୁସି କେଁ ହୁଲାହୁଲି, ଦଉଥିସି କେଁ ହୁଲାହୁଲି। ପଦୁ କଇଁ ହେସନ୍ ତୁଇଁ କି ମୁଇଁ, ପଦୁ କଇଁ ହେସନ୍ ତୁଇଁ କି ମୁଇଁ, ମଲି ହେସି ତ ସଜବଜ, ଅଲସା ମୁର୍କୁଟା କଲିଆ ଭଁର, ହେବା ବୋଲି କେଁ ହଜ ହଜ, ହେବା ବୋଲି କେଁ ହଜ ହଜ। ଜମ ବାରି ସପୁର ବୁପରି, ଜମ ବାରି ସପୁର ବୁପରି, ମୁହ ଚିହ୍ନା ଚୁହ୍ନି ତାଖି, ଫଟା କପାଲ ସୋରଦଙ୍ଗ ହାତ, କିହେ ନେଇ ପାର୍ବେ ଦେଖି, ମୁହ ଚିହ୍ନା ଚୁହ୍ନି ତାଖି। ଗଅଁତିଆର ବହ ସୁନ୍ଦର ଜହ, ଗଅଁତିଆର ବହ ସୁନ୍ଦର ଜହ, ଦିହେଁ ଭରିଛେ ଲାଜ, ଗାଧି ପାଧି କରି ଟେମଚେନ୍, ଦିହେଁ ନିପେ ଖରାର ଧାଜ, ଦିହେଁ ଭରିଛେ ତାର ଲାଜ। ମହୁଲ ପଲିଆ ହେଲା ମହୁଲ ତଲିଆ, ପଡ଼ଲା ଜମର ଭାଗେ, ହୁର୍ଗୁନି ହୁର୍ଗୁନି ରୁଦନା ବୁଢ଼ି, ଝୁଲଝୁଲୁ ଦେଶି ରାଗେ, ଝୁଲଝୁଲୁ ଦେଶି ରାଗେ। ଫୁପଲା ଟୁଣା ବେରାଗି ବୁଢ଼ା, ଫୁପଲା ଟୁଣା ବେରାଗି ବୁଢ଼ା, କେଁ ଖରା କେଁ ବର୍ଷା ଶୀତ, ଗାଧି ପାଧି କରି ପହ ପହନୁ ଗେସି ପ୍ରଭାତୀ ଗୀତ, ଭୁସ୍କା ଗୁରିଆ ବାହା ଦୁଇଟା।

0: ମୁରିଆଁ ମୁରିଆଁ ଭୁସ୍କା ଗୁରିଆ ବାହା ଦୁଇଟା ମୁରିଆଁ ମୁରିଆଁ ପହଁଟଉଥିସି ଚୁଏଲ୍ ପହ ପହକେ ଛାନିଥିବା ନ ଘନେ କାଏଁ ଯେ ଖାଇବା ଗୁଏଲ୍ କାଏଁ ଯେ ଖାଇବା ଗୁଏଲ୍ କୁମ୍ପଟିଆ ଥେଇ ଗାଁ ତରାପଟିଆ କୁମ୍ପଟିଆ ଥେଇ ଗାଁର ତରାପଟିଆ ମାକ୍ସି ଧୁନିର୍ ଖାର୍ ଖଜନୀ ବଜେଇ ଗାଏସି ଭଜନ ଯେନ୍ଟା ସଂସାରର ସାର୍ ଯେନ୍ଟା ସଂସାରର ସାର୍ ସରି ଯାଏସି ଅନ୍ଧାର ଉକିଆ ହେସି ସଂସାର ସରି ଯାଏସି ଅନ୍ଧାର ଉକିଆ ହେସି ସଂସାର କରମ ଜାନି ପାତି ବିଁ ବିଁ କିଣିରୁଛେ ସମିଆ ଚକା ବିଁ ବିଁ କିଣିରୁଛେ ସମିଆ ଚକା ସମିଆର ସାର୍ ପାହାନ୍ତି ସମିଆର ସାର୍ ପାହାନ୍ତି ମୋର ତିନ ନମ୍ବର କବିତା ମାକର ପଟ ଉଦୁର୍ଛା ପଟ ଉତ୍ପତିଆ ପଟ ଉଦୁର୍ଛା ପଟ ଉତ୍ପତିଆ ଘାଏ ଥାବେ ସୁତ୍ରେନି ଟିକିଏ ସଜାବତ୍ରେନି ଖୁଜେଇ ହେସି ଖିଜେଇ ହେସି ଖୁଜେଇ ହେସି ଖିଜେଇ ହେସି ନା ପରେ ତାର ମାକର ଦୁହିଗାଲେ ଦୁଇ ଚାପର ନା ପରେ ତାର ମାକର ଦୁହିଗାଲେ ଦୁଇ ଚାପର ବେକେ ବନ୍ଧା ଥିବା ବଟିଆଁ ରସି ବେକେ ବନ୍ଧା ଥିବା ବଟିଆଁ ରସି ମାରୁଥିବୁ କେନ ଉପର ଧସି ପଡ଼ିଯିବା ତୋର ଆଙ୍ଗଲ ଜାଙ୍ଗଲ ଗୁଟେ ହୋଇଯିବା ଲାଲ ଘେଙ୍ଗଲ କେତେ ଦିନ ଏନ୍ତା ତସୁ କୁଟୁଥିବୁ କେତେ ଦିନ ଏନ୍ତା ତସୁ କୁଟୁଥିବୁ କେତେ ଦିନ ଏନ୍ତା ଡାଙ୍ଗ ଗାଡ଼ୁଥିବୁ ନାଚ ମାକର ପାରେ କୁଣ୍ଡା ଖାଇବୁ ଭାରେ ନାଚ ମାକର ପାରେ କୁଣ୍ଡା ଖାଇବୁ ଭାରେ ମାକର ହୋଇକରି କହେସି ମାକର ହୋଇକରି କହେସି ଅଏନ୍ କରି ବୁଆ ରହେସି ଅସ୍କଟ କଥା ନି କହେ ଅସ୍କଟ ନି ଶୁନେ କି ନି ଦେଖେ ଅସ୍କଟ କଥା ନି କହେ ଅସ୍କଟ ନି ଶୁନେ କି ନି ଦେଖେ ଶିଖ ଅଏନ୍ ଅଏନ୍ ଜିନିଷ ଶିଖ ଅଏନ୍ ଅଏନ୍ ଜିନିଷ ମାକର୍ନୁ ପରେ ମୁନୁଷ ମାକର୍ନୁ ପରେ ମୁନୁଷ ମୁନୁଷ ହୋଇ ହେଲେ ଫେର୍ ମାକର ମୁନୁଷ ହୋଇ ହେଲେ ଫେର୍ ମାକର ଗାଲ ଦେଖିଆ କେନ ପଡ଼ବା ଚାପର ଗାଲ ଦେଖିଆ କେନ ପଡ଼ବା ଚାପର ମୋର ଆର କବିତା ଝିରେ ହାତକେ ଧରି ଚାଲି ଶିଖେଇଥିଲି ହାତକେ ଧରି ଚାଲି ଶିଖେଇଥିଲି ଉଲେ ଦୁଲେ ତ ତୋତେ ବଢ଼େଇଥିଲି ଲହପଉଥିଲୁ ସ୍ୱର୍ଗର୍ଜନ ଲହପଉଥିଲୁ ସ୍ୱର୍ଗର୍ଜନ ଭୂଇଁ ଥିବା ପାହା ସ୍ୱର୍ଗେ ମନ ଭୂଇଁ ଥିବା ପାହା ସ୍ୱର୍ଗେ ମନ ମୋର କଥାକେ ନି କରବୁ ଛିରେ ଝିରେ ମୋର କଥାକେ ନି କରବୁ ଛିରେ ସଂସାର ବାଟ ତ ବଢ଼େ ସରଲିଆ ସଂସାର ବାଟ ତ ବଢ଼େ ସରଲିଆ ଥାପି ଥାପି କରି ଯେ ପକାବୁ ପାହା ବାଟେ ଯିବୁ ପୁତାରେ ବାଟେ ଆଇବୁ ହାତେ ନାପି କରି ତ ଚଉଲେ ଯିବୁ ହାତେ ନାପି କରି ତ ଚଉଲେ ଯିବୁ ମୋର କଥାକେ ନି କରବୁ ଛିରେ ଝିରେ ମୋର କଥାକେ ନି କରବୁ ଛିରେ ସୁଖ ଦୁଃଖ ପୁତାରେ ସରି ସମାନ ସୁଖ ଦୁଃଖ ପୁତାରେ ସରି ସମାନ ଆଖିର୍ ଲୁହୁ ଆଖି ଦେଶୀ ସପନ ହେଲେ କେଭେ ହେଲେ ଉନା ନି କରବୁ ମନ ସତ୍ ସଂସେ ସେବା ଅସଲ ଧନ କେଭେ ହେଲେ ଉନା ନି କରବୁ ମନ ସତ୍ ସଂସେ ସେବା ଅସଲ ଧନ ମୋର କଥାକେ ନି କରବୁ ଛିରେ ଝିରେ ମୋର କଥାକେ ନି କରବୁ ଛିରେ ଝିରେ ଆର କବିତା କବି ଭାବନା ଭାଷା ସଂସ୍କୃତିର ହାତୀ ଧରସ ଭାଷା ସଂସ୍କୃତିର ହାତୀ ଧରସ ଜୀବନକେ କର୍ସି ହରସ ଫରସ ଜୀବନକେ କର୍ସି ହରସ ଫରସ ନିଥେ ଭାବି ମୋର ବାଗିର ଖଦା ଭୁଷାକେ ବି ସରକ୍ତରା ବନେଇ ଦେସି କବି ମୋର ବାଗିର ଖଦା ଭୁଷାକେ ବି ସରକ୍ତରା ବନେଇ ଦେସି କବି କେତେବେଲେ ହସି କେତେବେଲେ କାନ୍ଦି କେତେବେଲେ ହସି କେତେବେଲେ କାନ୍ଦି ସମିଆ ଚକା କିଏ ପାରିଛି କିଏ ବାନ୍ଧି ରକ୍ସି ଧକ୍ ଲିଖ୍ସି ନିଧକ ରକ୍ସି ଧକ୍ ଲିଖ୍ସି ନିଧକ ଭାବି ଭୋଗି କରି କବି ଭାବି ଭୋଗି କରି କବି ବାଘ ଛୁଆକେ କିଏ ପୁଆଲେ ପାର୍ସି ଢାବି ବାଘ ଛୁଆକେ କିଏ ପୁଆଲେ ପାର୍ସି ଢାବି ମା ମାଏଟ୍କେ କରି ଗଏଁଟ ମାର ଭାଷାକେ କରି ପଏଟ ମା ମାଏଟ୍କେ କରି ଗଏଁଟ ମାର ଭାଷାକେ କରି ପଏଟ ନିଶାସ ଯାତା ଥେବି ନିଶାସ ଯାତା ଫେବି ମାର ପାତ୍କେ ସେବି ମରିଗଲେ କବି ଯାତା ଫାବି ମାର ପାତ୍କେ ସେବି ମରିଗଲେ କବି ଯାତା ଫାବି
1: ଆଧୁନିକ ସଭ୍ୟତାର ପ୍ରଭାବ ଥି ବଦଲିଗଲାନ ଗାଁର ପରିବେଶ ବଦଲିଗଲାନ ଚାଲିଚଲନ ଆଚାର ବ୍ୟବହାର ଯେ ଯାହାର ନିଜର ମାର୍ଗେ ନିଜେ ଠିକ୍ ମା ବାପାର କଥା ବୁଝେ କିଏ ହେଲେ ସେ ମା ବାପା ଯେ ପିଲାଛୁଆମାନଙ୍କର ଜଗତର ଉଦ୍ଧାର ହେଉ ବୋଲି ଭଜନ ଗାଉଛନ୍ ଆସୁନ୍ନ ସୁନ୍ମା କଥାନି ମାଛି ଅନ୍ଧାର କଥାନିକାର

0: ଅଫର୍ ପାଇକରି ଜୟଶ୍ରୀ ସିଙ୍ଗାପୁର ବୁଲି ଯାଇଛେ। ଖବର ପାଇକରି ସେ ବି ଫୋନ୍ କରିପାରେ, ବାପାର କାଣା ହେଲା, ବାପାର ଲାଗି କମୋଡ଼ ବନାଲ ଭାଇଲ, ଦୁଆର ପ୍ଲାଷ୍ଟର ହେଲା, ବହୁ ଗାଁକେ ଯାଉଛନ୍ କି ନାଇଁ, ମାର ଅଣ୍ଟା ବଥା, ଘୋଡ଼ାକୁ ଘଷା ବାଗିର ବିଷୟରେ ଇଛାନକା ମୋତେ କେତେ ନାଇଁଟେ ପ୍ରଶ୍ନର ଉତ୍ତର ଦେବାରକେ ପଡ଼ିପାରେ। ଆହା, ଆମେ ଭାଇ ବହେନ ତଥା ବାପାର ପୁଅ ଝିଅମାନେ ସତେ କେଡ଼େ ଅସହାୟ, କେଡ଼େ ଗୁଲଗୁଲା। ଫୋନ୍ରେ ବାପାଙ୍କର ସେବା ଯତନ, ଫୋନ୍ରେ ଶଙ୍ଖଲା ବେଟଲା, ଫୋନ୍ରେ ବାପାର ଗୋଡ଼ ରଗଡ଼ା, ଏନ୍ତାକି ଫୋନ୍ରେ ଫିକା ବି ହେଉଛେ ବାପାର ଖାର୍ଜିଟା କଫ ଉମହି। ଦୁଃଖର ପୁଅ ଝିଅମାନଙ୍କର ଫୋନ୍ କଲ୍ ଗୋଟେ ଗୋଟେ ପାଇଗଲେ ବାପା ମା' ମାନଙ୍କର ଗଙ୍ଗାରେ ବୁଡ଼ ପକାଲା ମିତାନ ଲାଗ୍ସି। ଇ ପୁଅ ଝିଅମାନଙ୍କର ପାର୍ଲାପନ୍ ଆର ଗହ ଗହ ଭାବର ଦୂତ ହେଉଛେ ଇ ଫୋନ୍। ମହାନଦୀ ବ୍ରିଜ ପାର ହେଇକିରି କନଫରେନ୍ସ ହଲ୍ରେ ପହଞ୍ଚିଲା ବେଲ୍କେ ଭୀମଭୋଇଙ୍କର ଫଟୋ ଆର କାନ୍ଥିରେ ନାଇଁ ଥାଏ। ସହରର ବୁଦ୍ଧିଜୀବୀମାନେ ପିଇଥିବାର ଚାହା ଗ୍ଲାସ୍ ସବୁ ଇନେ ସେନେ ପଡ଼ିଥିଲା। ମୋର ଆବସେଣ୍ଟରେ ମଦନ ବାବୁ ମିଟିଂ ଚଲେଇ ଦେଇଛନ୍। ଯାହା ହେଉ, ଘରକେ ଆଇଲା ବେଲେ ଉର୍ବୀର ବାର୍ଥଡେ ଆସର ବି ସରିସାରିଥିଲା। ଚିକିମିକ୍ ଜରିରେ ଗୁଡ଼େଇ ହେଇଥିବାର ଗିଫ୍ଟ ପ୍ୟାକ୍ ଭିତରୁ ପେନ୍ସିଲ, ଡଟ୍ ପେନ୍, ରବର, କମ୍ପାସ୍, ୱାଟର କଲର, ସିନେରି ସବୁ ଗୁଟ ଗୁଟ କରି ବାହାର କରୁଥିଲା ଉର୍ବି। ଆଜି ଟିକେ ଜହ ପରିଶ୍ରମ କରି ଅଥା ହେଇଯାଇଥିଲା ନମିତା। ଏକେ ତ ଅପରେସନ୍ ଦିଅ, ଦୁଇରେ ଉର୍ବୀର 30-35 ସାଙ୍ଗକେ ଶଙ୍ଖିଲିବାରଟା ଗୋଟେ ଖେଚଡ଼ କଥା ନୁହେଁ। ସେ ମୋତେ ଦେଖିକରି ନମିତା ଆରମ୍ଭ କଲା, ଟିକେ ଟିକେ କଥାରେ ଗାଁକେ ଦୌଡ଼ିବାରଟା ଛାଡ଼, ବାପା ମାର କଥାରେ ବେଶି ଘାଣ୍ଟି ଚକ୍ଟି ନାଇଁ ହୁଅ, ଗାଁରେ ସେମାନେ ଆମର୍ଠାନୁ ଆହୁରି ଅଧିକା ଆରାମରେ ଅଛନ୍, ସେମିତି ବି ତାଙ୍କର କଥା ବୁଝିବାରକେ ତୁମର ଛଡ଼ା ଆହୁରି ବି 4 ଜଣ ଅଛନ୍, ଫେର୍ ରସରାଜ, ବୁଧୁ, ନକୁଲର ମା ସଭେ ଅଛନ୍ ସେବା କରବାରକେ। ତୁମେ ଏନ୍ତା ଗାଁରୁ ଡକରା ପାଇକରି ଦବଡ଼ୁଥିବ ବୋଲେ ତୁମର କାମ କିଏ କରବା? ଉର୍ବୀ ଲାଙ୍ଗୁଏଜରେ ପୁରା ଦୁର୍ବଲ ଅଛେ, ତାର ପଢ଼ାପଢ଼ି ଉପରେ ଟିକେ ଫୁଲ୍ ନଜର ରଖବାକେ ହେବା। ମୁଇଁ ଆର୍ ନାଇଁ ପାରେ, ତୁମେ ଘରେ ନାଇଁ ରହିଲେ ଟ୍ୟୁସନ୍ ମାଷ୍ଟର ବି ଟିକେ ଢିଲା ହେଇଯାଉଛନ୍, ଗ୍ୟାସ୍ ସିଲିଣ୍ଡର, ପରିବା, ରାସନ ବାବଦରେ ମୋତେ ଯାହା ସାଧବାର କଥା ତ ସାଧୁଛ, ଏନ୍ତା ଆହୁରି କେତେ କାଣା କହି ଆଣିଲା ଯେ କହି ଆଣିଲା। ଅସନ୍ତୋଷ, ବିରକ୍ତି ଆର୍ କୋହ ସରସର ହେଇକରି ନମିତାର କଥା ସବୁ ତାର ଟୁଣ ଭିତରୁ ବାହାରି ଆସୁଥିଲା। ମୋତେ ଲାଗୁଥିଲା ସଥେ ଯେନ୍ତା ବିନୁଆ ଭିତରୁ ଗଖା ସାପ୍ଟେ ବାହାରି ଆସିଛେ ଆର୍ ମୋର ଆଗେ ଫନା ମେଲେଇକରି ଫଁ ଫଁ କରୁଛେ। ମୁଇଁ ଭକୁଆ ବାଗିରେ ଠିଆ ହେଇଥିଲି। ସାପ୍କେ ଦଲନ କରବାର କଳା ଆର୍ କେପାସିଟି ମୋର ଠାନେ ନାଇଁ ଥାଇ। ଗୋଟେ ଅଦ୍ଭୁତ ବିଷର ତାଫିନ୍ରେ ମୋର ଦିହି ଆର୍ ମନ ଭିତର କଲାକାର୍ଡ଼ ପଡ଼ିଯାଉଥିଲା। 56 କୋଟି ଦୁଃଖର ବୁଝରେ ମୁଇଁ ଯେନ୍ତା ଲେପି ଯାଉଛେଁ। ବିହାଚୁରା ହେଲା ଉତାରୁ ଖାଲି ମୁଇଁ ନୁହେଁ, ସେ ଆମେ ସବୁ ଭାଇ ବହେନ ତଥା ବାପାର ପିଲାଛୁଆମାନେ ଏନ୍ତା ନାଇଁ ନାଇଁ ଥିବାର ଦୁଃଖରେ ଖାଲି ଘାଟି ଚକ୍ଟି ହେଉଛୁଁ। ସେଦିନ ନମିତାର ସାଙ୍ଗେ ରେଜେ ହେଇକରି ଶୋଇଗଲା ପରେ ପହଁତିଆ ନିଦରେ ମୋତେ ଦିଶୁଥିଲା ଆମରମାନଙ୍କର ଅପ୍ରମିତ ଦୁଃଖ ସବୁ ସ୍ୱର୍ଗର ଜନକ ହେଇଯାଇଛେ। ଆର୍ ସେ ଜନକ ଉକିଆରେ ବାପା ବୁନ୍ଧୁଆ ଖଟ ଉପରେ ବସିକରି ଉଦାରତାର ଖଞ୍ଜିନି ପିଟୁଛନ୍, ପୁଅ ଝିଅର ଜଗତ ଉଦ୍ଧାର ହେଉ ବୋଲି ଭଜନ ଗାଉଛନ୍। ଭଜନର ମୁଖୁଡ଼ା ଅନ୍ତରା ପାଲିଆ ଧରୁଛେ ମା, ଗୀତ ପାସରି ଦେଲେ ସୁର ବି ଧରେଇ ଦେଉଛେ ମା। ତହିଁ ଆରକ ଦିନ ଫେରଘାଏ ଗାଁକେ ଗଲି, ହାଲଚାଲ ବୁଝିକରି ଫେରି ଆସୁଥିଲା ବେଲ୍କେ ବେଲବୁଡ଼ବୁଡ଼ ହେଇଥିଲା। ମୁଇଁ ସହରର ବାଟ ଧଇଲା ବେଲ୍କେ ମୋତେ ଲାଗୁଥିଲା ମୋର ତ ଜଗତ ଉଦ୍ଧାର ହେଇସାରିଛେ, ହେଲେ ବାପା ତାକର ଗେରାଲା ଗାମଛା ଉଢ଼ିକରି ନରକ ଆଡ଼କେ ଦେଖୁଛନ୍। ଆମର ଘର ସାରା ମାଛି ଅନ୍ଧାର ଆର୍ ମା ଲାଲଟିନ କାଞ୍ଚ ପୁଛୁଛେ।
1: ଆଗକାଳେ ଲୋକମାନେ ପ୍ରକୃତିକେ ପୂଜା କରୁଥିଲେ, ଗଛକେ ଦେବତା ବାଗିର ମାନୁଥିଲେ। ହେଥିର୍ ଲାଗି ତ ଆଜ୍ ଭି ଇ ପରମ୍ପରା ରହିଆସିଛେ ଆମର ସମାଜଥି। ଯେନ୍ତାକି କରମସାନି କର୍ମାଡାଲ ଗାଡ଼ି ପୂଜା କରି କର୍ମା ନାଚସନ୍। ଇ ନାଚ ଗୀତ ଇ ଲୋକକଲା ଆମର ସାମାଜିକ ଜୀବନଥି କେତେ ନାଇଁ କେତେ ପ୍ରଭାବ ପକାଇଛେ। ତ ଆସୁନ୍ ନ ଶୁନ୍ମା ଗୋଟିଏ ଆଲୋଚନା, ଲୋକକଲା କରମସାନି ଆଲୋଚନା କରୁଛନ୍ ସୁଶାନ୍ତ କୁମାର ମିଶ୍ର।
2: ପିଢ଼ିକେ ପିଢ଼ି ସୁରତାରୁଧେ କଲା ସାହିତ୍ୟ କେନ୍ ସାତସନ୍ଧି ଯୋଗୁଁ ଉତରି ଆସିଛେ କିଏ କହେବା। ଅବେ ସମିଆର ଦାସେ ଲିଖିତ ରୂପ ପାଇକରି ତାର ବରଣ ବଦଲି ବସଲାନ, ତେଥିରୁ କଲା ସାହିତ୍ୟର ବିବର୍ତ୍ତନ ବାଦ ଥି ଗନ୍ଧିବାସୀର ବଦଲୁଦଲ ହେଲେ ଗଲା ତାର ମୂଲ ଦିଗ୍ଟା ଯେନ୍ତାକେ ହେନ୍ତା ହେ। ଭିନ୍ ଭିନ୍ ଲୋକକଲାର ଚିହ୍ନା ଭିତରୁ ଇଠାନେ କର୍ମା ଭିତରକେ ଗମ୍ମା। କରମ ସାନି କରମ ଆର ସାନି, ଅବେ କରମ ଶବଦନୁ କର୍ମା ଆସିଛେ। କରମ ଶବଦ କୁରୁଖ ଭାଷାର, କୁରୁଖ

ହେଉଛେ ଆଦିବାସୀ ଓରାମମାନଙ୍କର କଥିତ ଭାଷା। ଚାଷବାସ କରୁଥିବାର ଆଦିବାସୀମାନଙ୍କୁ କୁରୁକ୍ ବୋଲିଗଲା କୁହାଯାଉଥିଲା। ତ ଇଠାନେ କରମଟା ଚାଷ ଆର୍ ଚାଷୀ ସାଙ୍ଗେ ଲେତାଗୁତା ରହିଛି। ଗରିବ ଆଦିବାସୀଙ୍କର ପୁଆଲ କି ଖର୍ ଛିଆଁ ହେଇଥିବାର ଘର ଯେନ୍ଟାକେ କହେସନ୍ କୁରିଆ ବା କୁର୍ମା, ଇ ଶବଦ ଗଲା କର୍ମା ସାଙ୍ଗେ ନାତାଗୁତା ରହିଛି। ବୋଇଲେ ଗରିବ ଆଦିବାସୀମାନଙ୍କର ପରବ ହିଁ କର୍ମା, କରମ ଓଡ଼ିଆ କର୍ମ ବୋଇଲେ କେହିନି କବାର ବୁତାକେ ବୁଝାସି। ତେଥିରୁ ଆର୍ ଭିତରକେ ଗମଲେ କପାଲ ଯେନ୍ଟା ବିହି ରଚିଛେ ମାନେ ଭାଗ୍ୟକେ ବୁଝାସି। ତ ନୁକୋ କବାର ନୁକୋ ଭାଗ୍ୟର ଆସେ ଇ ପୂଜା କରାଯାଏସି। ଲୋକ ତାର କଲାକରମକେ ନେଇକରି ଫଲ ଭୋଗୁଥିବାର କଥା ଉପରେ ଚେର ପେଶରେଇଛେ ଇ କର୍ମା ପୂଜା। କର୍ମା ପୂଜା ଥି କରମ ସାନିକେ ପୂଜା କରାହେସି। କରମ ସାନି ଶବତ କରମ ଆର୍ ସାନିକେ ନେଇକରି, ସାନି ଶବତ ସ୍ତ୍ରୀଲିଙ୍ଗ ମାନେ ସ୍ୱାମୀର ସ୍ତ୍ରୀଲିଙ୍ଗ, ସଂସ୍କୃତ ଥିନ୍ ସ୍ୱାମିନୀ ଆର୍ ସମିଆର ଧାସେ ସାନି। ତ କରମ ସାନି ହେଉଛେ କରମ ଦେବୀ ମାନେ କରମ ଦେବତା ଯୋଗ କରମ ଦେବୀ। ଲୋକବି ହଲଧର ନାକର କହତି ହିସାବେ କରମ ଲକ୍ଷ୍ମୀ ଗୋଟେ ମହାଶକ୍ତି ଯେନ୍ଟାକି ମୁନୁସାର ମେହେଜିର ମିଶ୍ରୀ ରୂପ। କବି ଚିତ୍ତରଞ୍ଜନ ସାହୁ ମା କରମ ସାନି ଥି କରମ ସାନିକେ ଶିବ ଶିବାନୀର ଗୋଟେ ଜଅଁଲା ମୂର୍ତ୍ତି ଭାବେ ଦେଖିଛନ୍। ଯେନ୍ତାକି ଗୋଟେ ମୂର୍ତ୍ତି ଶିବ ଶିବାନୀ ଡାଲ ରୂପେ କାଏଁ କରମ ସାନି ସାଙ୍ଗେ ଯାଉଛନ୍ ତାକର। ଠିକ୍ ହେନ୍ତା କବି ଅଭିମନ୍ୟୁ ପ୍ରଧାନ କର୍ମସ୍ୱାମୀ ପୂଜା ଥି କରମ ସାନିକେ ସଂସାରର ଶିଘା ମହାପ୍ରୁ ହିସାବେ ଦେଖିଛନ୍। ତୁମେମାନେ ଭକ୍ତି ଭରେ ପୂଜ କର୍ମା ସ୍ୱାମୀ, ସେ ଅଟନ୍ତି ଜଗତର ଏକା ଅନ୍ତର୍ଯ୍ୟାମୀ। ଆଦିବାସୀମାନେ ବଡ଼ଭାଗି ମୁଣ୍ଡା ଜାତି ଲୋକେ କର୍ମାଥି କରମ ରଜା ଆର୍ କରମ ଦେବୀ ବୋଲି ପୂଜା କରସନ୍। ଓରାମମାନେ ମହାଦେବ ପାର୍ବତୀକେ ପୂଜା କରସନ୍। ତ ମୋଟାମୋଟି ଦେଖିଲେ କର୍ମା ହେଉଛି କର୍ମା ଦେବତା ଆର୍ କରମ ସାନିର ପୂଜା। ଏନ୍ତାକି କର୍ମା ନାଚିକେ ମହାଦେବ ପିଆର କରିଥିବାର ବିଶ୍ୱାସ କରସନ୍। ତିନିଟା କର୍ମା ଡାଲକେ ଭାଗେ ଲୋକ ବ୍ରହ୍ମା ବିଷ୍ଣୁ ଶିବର ପୂଜାଚାନ ହିସାବେ ନେଲାବେଳେ ଆର୍ ଭାଗେ କାଲିଆ ଫଲଭଦ୍ର ସୁଭଦ୍ରା ଗଛର ମୂର୍ତ୍ତି ହିସାବେ ନେସନ୍। ଆଦିବାସୀମାନେ ଧର୍ତ୍ତୀମା ମାନେ ଧର୍ମେଶ ଆର୍ ମା ବୁଆ ମାନେ ଶିବ ପାର୍ବତୀକେ ଡାଲ୍ଥି ପୂଜା କରସନ୍। କରମ ସାନି ଆଦିବାସୀ ସଂସ୍କୃତି ଠାନୁ ପିଛିଲି କରି ଆଜି ସଭ୍ୟ ସମାଜ ଭିତରକେ ଢୁକି ସାରିଲାନ। ଆମର ଗଣେଶ ପୂଜା କି ନୂଆଖାଇ ଯେନ୍ତା ପଛରଟାକର ପୂଜା ପରବର ମୂଲ ଠାନାଏ, ଠିକ୍ ହେନ୍ତା କରମ ସାନି ଆଦିବାସୀମାନଙ୍କର ମୂଲ ପୂଜା ଏ। ଆର୍ ଇ ଦିନ ଠାନୁ ତାଙ୍କର ସବୁ ପୂଜା ପରବ ଘର ଦେଖା ବିହା ବର୍ପନ ମୂଲ ହେସି। ସେ ଯାହା ବି ହଉ, ଭୁଦ ମାସର ଉଜ୍ଜଲ ପଖର ଏକାଦଶୀ ତିଥି ହେଉଛେ କର୍ମା ପୂଜାର ମୂଲ ଦିନ। ତେଥିରୁ ଲୋକେ ନିଜର ସୁବିଧା ସୁଯୋଗ ଦେଖିକରି ଦଶରା ପୁନିତକ ଇ ପୂଜା କରିଥିସନ୍। ବଡ଼ଭାଗି ମଙ୍ଗଳବାର କି ଶନିବାରକେ ଲକ୍ଷକେଇଥିସନ୍ ଇ ପୂଜା ଲାଗି। ଝାର ଜଙ୍ଗଲ ବେଢ଼ା ପଶ୍ଚିମ ଓଡ଼ିଶା ଆଦିବାସୀମାନଙ୍କର ରହନି ଲାଗି ଇ ଅଞ୍ଚଳନ କର୍ମା ପରବ ହେଇଯାଉଛି। ଅବେ ସବୁ କିସ୍ମର ଲୋକ ସଭ୍ୟ ସମାଜ କଲା ଏଥି ସାମିଲ ହେଇସାରିଛନ୍। ସୃଷ୍ଟି ସିର୍ଜିନା ଦିନୁ ପ୍ରକୃତି ସାଙ୍ଗେ ମନୁଷ୍ୟର ଦେନ ଲେନ୍। ଯିଏ ନିଜର ସେବା କରୁଛେ ତାରାଗାଡ଼େ ମୁଡ଼ ନୂଆବାର ପରମ୍ପରା ରହିଛେ କରମ ସାନିଥି। କରମ ସାନି ଛୋଟ ପରମ୍ପରା ମାନେ ସ୍ମଲ୍ ଟ୍ରେଡିସନ୍ ନୁହେଁ, ଏଇଟା ବଡ଼ ପରମ୍ପରା, ଗୋଟେ ଗ୍ରେଟ୍ ଟ୍ରେଡିସନ୍ ଆଏ। ଭିନ୍ ଭିନ୍ ଠାନ୍ ଲୋକ କି ସମିଆର ଧାସେ ବୁନ୍ଦେର ଅଛି ଅଲଖ ହେଲେ ଗଲା ଇତାର ଧାରାଟା ଆର୍ ମୂଲ ଦିଗ୍ଟା ଗୋଟେ ଆଏନ। ସବୁଠାନେ ସବୁ କିସ୍ମର ଲୁକେ କର୍ମାଟା ଲାନିକରି ପୂଜା କରିଥିସନ୍। ସବୁଠାନେ ଡାଲ୍କେ ବରଣ କରି ଗୋଟେ ଶୋଭାଯାତ୍ରା ଥି ଆନ୍ବାର ପରମ୍ପରା ରହିଛେ। ଦୁର୍ଗା ମା ଯେନ୍ତା ଦହନା ଡାଲେ, ଲକ୍ଷ୍ମୀ ମା ପଦମ ଫୁଲେ, କରମ ସାନି ହେନ୍ତା କଏଁ ଫୁଲେ ରସି ଯାଏସନ୍ ବୋଲି ବିଶ୍ୱାସ କରାହେସି। ହେଥିର୍ଲାଗି ଆମ ତରେନ୍ କଏଁ ଫୁଲ ସାଙ୍ଗେ ହରେକ କିସ୍ମର ଡାଲ୍ ପତର ଥି ମଣ୍ଡପ ବଡ଼ା ଉବାଗର ଦିଶୁଥିସି ଆର୍ ମହକି ଉଠୁଥିସି ପୂଜାଠାନ୍ ଘି ଗୁରସ ଭୋଗ ରାଖ୍ଥି। ଫୁଲ ଦୁବ ବେଲ ଡାଲ ସେନ୍ଦୁର ସାଙ୍ଗେ ନୂଆ ହାଣିତି ରନ୍ଧା ହେଇଥିବାର ମଦ ଆର୍ ଲିଆ ଜୁଗାରକେ ଭୋଗ ଲଗାହେସି। ମଣ୍ଡପ କଲା କୁଶେର ଲାଙ୍ଗଥି ଉଢ଼ାର ହେଇଥିସି। ଇ ସମିଆକେ ବସ୍ତି ଗାଁର ସବୁ ମନୁଷ ମେହେଜି ଉପାସୀମାନେ ଠାନ୍କିଆ ହେଇକରି ଗୋଟେ ଶୃଙ୍ଖଳିତ ଭାବର ପହଚାନ ଦେସନ୍। ପୂଜା ପାଟୁତାରୁ ଜାନକାର ଝରି ଲୋକ କରମ ସାନିର କଥାନି କହେସନ୍। କଥାନି ଉପରେ ଅବେଶ ଅଲଗା ଆଲୋଚନାର ଅପେକ୍ଷା ରଖ୍ସି। ସେ ଯାହା ବି ହଉ, ତେଥରୁ ମାନଲର ତୁର ଧାଁଧା ସୁରେ ମୂଲ ହେସି ନାଚ କି ତାର ବାଜନା, ମାନଲ ଢୋଲ ଇତାର ଅସଲ ବଜା। କର୍ମା ଭିତରେ ଗୀତ ସଙ୍ଗୀତର ବର୍କସ ଧାରଟେ ଲୁକି ରହିଥିସି। ଭକ୍ତି ଥି ଗଦଗଦେଇ କରି ସବୁ ଭକତମାନେ କାଏଁ ମନୁଷ କାଏଁ ମାହେଜି ସଭେ ନାଚି ଉଠୁଥିଲେ। ହେଲେ ଆଜିକାଲ ଖାଲି ମନୁଷମାନେ ବଡ଼ଭାଗି କରି ଏଠି ଭାଗ ନେଉଛନ୍। ଏବେ କର୍ମାନଚା ଦଲମାନେ ପଶ୍ଚିମ ଓଡ଼ିଶାର ବନିହେନ ଗାଁମାନଙ୍କୁ ରହିଛନ୍। ବାହାକ ଗାହାକ ଆର୍ ପାଲିଆ କରି ଦୁଇ ତିନିଜନ ଗାନା ବାଜନାର ଆଖଡ଼ା କରି କରମସାନି ନାଚି ଯାଏସନ୍। ଇ ଉଧେ ମନ୍ଦଲିଆବାଦୀମାନେ ହେସି କର୍ମା ନାଚିର ଆଗ୍ଲିନୁ ମାନଲଥି ମଙ୍ଗଳାଚରଣ ବା ମୂଲ ପାର୍କେ ଜୁହା ଜମାବାର ବୋଲି କହେସନ୍। ତେଥିରୁ ଭିନ୍ ଭିନ୍ ସୁର ତାନ ମାନଥି ବାଜନାର ସୁରେ ଗାହାକ କି ଗାଁବାସୀମାନେ ଗୀତ ଗାଇଥିସନ୍। କମ୍ ପଢ଼ା ହେଲେ ଗଲା ପଦ ଜୁଟି କରି ଗୀତ ବାନ୍ଧିକରି ସାଙ୍ଗେ ସାଙ୍ଗେ ଭିଲ୍ ଗାଇ ପକାସନ୍ ବନିହେନ୍ ଲୋକ। ଭାବ ଭାବନା ଭାଷା ଏନ୍ତା ବର୍କସ୍ ଥିସି ଯେ

0: ଗାନା ବାଜନାର୍ ସାଙ୍ଗେ ଗାଁ ଥି ବୁଲେଇ କରି ଶେଷେ ଉହ୍ଲାବାର୍ ପରମ୍ପରା ରହିଆସିଛେ। କର୍ମା ଅନେକ କିସମ୍ ହେଲେ ଆମର୍ ବାହିର୍ କର୍ମାକେ ଉପର ଠହୁରିଆ ଅନ୍ତାଜ କଲେ ଦୁଇ କିସମେ ରଖିପାର୍ମା, ଯେନ୍ତାକି ଗାଁ କର୍ମା ମାନେ ସାମୂହିକ କର୍ମା ଆର୍ ଘର କର୍ମା ବୋଇଲେ ବଦିଆଁ କର୍ମା। କର୍ମା ପୂଜା କଲେ କରମ୍ ବଜର୍ ହେସି, ଗାଏଦା ମୋର୍ ବେମାର୍ ସେମାର୍ ଠାନୁ ଦୂରିଆ ରହେସନ୍, କ୍ଷେତ ଖୋଲାକେ ଚାଷେବାସେ ରୋଗ ନାଇଁ ହୁଏ, ନୁକୁ ଆର୍ ଏତ୍କା ଫସଲ ହେସି, ସୁଖ ସମ୍ପଦର ବଢ଼ତି ହେସି ବୋଲି ଗାଁ ମା କଷ୍ଟିମାନେ ଆଶା କରିଥିସନ୍। ଇତାର୍ ବାହାରେ ମନୁଷ୍ୟ ଜୀବନର ସବୁଠାନୁ ମହତ୍ କବାର୍ ଧରମ୍ ଆର୍ ଭାଗ୍ୟ ଆଏ ପୁଅ କି ଝିଟେ ପାଇବାରଟା। ତେଥରୁ ଯାଇ ଅଠୁକନୁ ମନୁଷ୍ୟ ଜାତ ଧର୍ତି ଉପରେ ଧୀର୍ତେଇ କରି ରହିପାର୍ବା। ଇ ଆଶା ମନ ଭିତରେ ଜୁହା ମାର୍ସି ସତେ ଯେନ୍ତା, ଜୁହାର ଜୁହାର କରମ୍ ସାନି ଅପୁତ୍ରୀ କେ ପୁତ୍ର ଦାନୀ, ତୋର୍ ପାଦେ କରୁଛେ ଦୋୟେ ନିମା କରମ୍ ସାନି, ତୋର୍ ପାଦେ କରୁଛେ ଦୋୟେନି। ଆମର୍ ସଂସ୍କୃତି ଆର୍ ଆଦିବାସୀ ସଂସ୍କୃତି ଭିତରେ ବନେ କେତେ ମେଲଜୋଲ ରହିଛି। ଡାଲ ଯେନ୍ତା ତିନିଟା କି ତିନ ପତ୍ରୀ କରାହେସି, ଆମେ ହେନ୍ତା ତିନ ମୂର୍ତ୍ତି ତିନ ପୁଞ୍ଜି ମାନେ ତିନ ସଂଖ୍ୟାକେ ତତ୍ ମନେ ମାନସୁଁ। ଠିକ୍ ହେନ୍ତା ସାଧବ ବୁଢ଼ାର ସାତଟା ପୁଅ ଗଲା ତାତ୍ତ୍ୱିକ ଧାରାର ଆଏ। କର୍ମା ଯେନ୍ତା ଗଛ ବା ଡାଲ ଭାବେ ପୂଜା ପାଏସନ୍, ସବୁ ଦେଉଲମାନଙ୍କୁ ପୂଜା ପାଉଥିବାର କାଲିଆ ଭଲଭଦ୍ର ସୁଭଦ୍ରା ହେନ୍ତା ଗଛର ମୂର୍ତ୍ତି ଆନ୍। ଆମର ଅଷ୍ଟପ୍ରହରୀ କି ନାମଯୋଗ୍ୟ ପୂଜା ମଣ୍ଡପ କି ନାଚବାର ଧାରାର ଅନୁରୂପ ଆଏ ଏ କର୍ମାର ଧାରାଟା। କୀର୍ତ୍ତନ ଶ୍ରୀଚୈତନ୍ୟଠାନୁ ମୂଲ ହେଇଛେ ବୋଲି କୁହାଗଲା ବେଳେ କର୍ମା ନାଚି ମହାଦେବଙ୍କଠାନୁ ମୂଲ ହେଇଛେ ବୋଲି ବିଶ୍ୱାସ କରାହେସି। କର୍ମାଥି କୁହାଯାଉଥିବାର କଥାନି ଯେନ୍ତାକି ସାଧବ ଘରର କଥା, ଦ୍ୱାପର ତେର୍ତା ଯୁଗର କଥାମାନେ ଆଦିବାସୀ ସଂସ୍କୃତିକେ ଆହୁରି ନିଜର କରିପାର୍ସି। ଏବେ କର୍ମାର ଗୀତ ଭିତରେ ଆଦିବାସୀ ଛିଞ୍ଚାର ବାହାରେ ଓଡ଼ିଆ ସମ୍ବଲପୁରୀ ଛତିଶଗଡ଼ି ଭଳିଆ ଆମର ସବୁଦିନିଆ କଥା ଭାଷାର ପ୍ରଭାବ ରହିଛି। ମୋଟାମୋଟି ଭାବେ ଦେଖିଲେ ଏଇଟା ଆଦିବାସୀ ଦେବତା ଆର୍ ଅଣ ଆଦିବାସୀ ବିଚାରଧାରାର ମହାନ ମିଲନଟିଆଏ। ଭାବ ପ୍ରୀତି ଶୋଷୀ ଆହ୍ଲାଦର ପରବ ହିଂସା ଅହଙ୍କାର ଠାନୁ ଧୁରିଆ ରହିବାର ଗୋଟେ ଉଧା। ପହିଲା କଥା ହେଲା ମନୁଷ୍ୟର ମନ ଭିତରେ ମାନେ ମାନସିକ ସ୍ତରନୁ ଗୋଟେ ସମାନ ଜୀବନଧାରା ଜିଇଁତି ବାଟ ବନାବାର ମାନେ ବାଲାନ୍ସ ଲାଇଫଷ୍ଟାଇଲ୍ ଇନ୍ ହ୍ୟୁମେନ୍ ସାଇକୋଲୋଜି ନୁକୋ ସମ୍ୟାଟେ। ସଭ୍ୟ ସଂସ୍କୃତି ଆର୍ ଆଦିବାସୀ ସଂସ୍କୃତିର ମହାନ ମିଲନିଟା ଆଗ୍ଲିର୍ କେଁ ରେ ଝେଁ ପାଏନ୍ ଫଟକେଇ ନେସି, ଗୋଟେ ମହାନ ଭାବ ଆର୍ ସାମାଜିକ ଦେନ୍ ଲେନ୍ ବଢ଼ିଯାଏସି, ଯେନ୍ଟାକି ଅର୍ଥନୈତିକ ବଢ଼ତିର ଧର୍ଷାକେ ପରିଛା କର୍ସି। ହେଲେ ଯୁଗ ବଦଲିବାର ସାଙ୍ଗେ ସବୁ କଥା ବଦଲୁଛେ। ସୌଖିନ୍ ଠାନୁ ଦୂରେଇ କରି ବେପାରୀ ପାଏନ୍ ପବନର ଧୋକା ଥି, କରମସାନୀ ପାର୍ଟିମାନେ ଲୋକର ମନ ଭିନ୍ବାର କାଁଜେ, ଗାନା ବାଜନାର ଶୃଙ୍ଖଳିତ ବାଟନୁ ସମିଏ ସମିଏ ଅବାଟୁଆ ହେଇଯାଏସନ୍। ଠାନ୍ ଠାନ୍ ଅନୁଷ୍ଠାନମାନେ ଗଲା ଗଢ଼ିକରି ତାର୍ ବର୍ତ୍ତି ଦିଗେ ବରକସ ଅଖଲ ଓହାଟ କରି କବାର କରି ଆସୁଛନ୍। ଲୋକଗୀତ ଲୋକବଜା ଭିତରେ ଶାସ୍ତ୍ରୀୟ ବାରମିଶ୍ରୀ ଧାର ଢୁକି ବସଲାନ, ଦିନୁ ଦିନକେ ଏଇଟା ଭେସିଡ଼ିଆର ଧାର ଧରି ବସୁଛେ। ପ୍ରାକୃତିକ ଗଛପତ୍ରର ମଣ୍ଡଲିକେ ବମ୍ କାଗଜ ଜରି ପ୍ଲାଷ୍ଟିକ ଭଳିଆ ସଜାବାର ସାମାନଥି ଉବାଗର କରବାର ଅକଲ କରାଯାଉଛେ। ବେଶଭୂଷା ଗଲା ଠିକ୍ ହେନ୍ତା ହେଇଗଲାନ। ତ ମୋଟାମୋଟି ଦେଖିଲେ ଆଜିର କର୍ମାର ଗତିବିଧିଟା ଆଗ୍ଲି କର୍ମାର ଅସଲପନ୍ ଠାନୁ ବଦଲି ବସଲାନ। ଜଙ୍ଗଲ ପାହାଡ଼ ଭିତରର ଆଦିବାସୀ ପରିବେଶ ଭିତରୁ ଆଏଚ ଗାଁମାନଙ୍କୁ ଢୁକି ସାହେଲାନ। ହେଲେ ଇ ସମିଆ ହିଁ ଆମର ଲାଗି ଚେତବାର ସମିଆଏ କର୍ମାର ଅସଲପନର ବର୍ତ୍ତି ଦିଗେ ହାତ ଦେବାର ଲାଗି। ନେହତ ମାହାରି ଗୋଟିପୁଆ ମୁଡ଼ୁତୁପୁ ସରମଙ୍ଗଲା ଲେଖେ ସଂସ୍କୃତିମାନଙ୍କର ଲୁକଲୁକାନି ଖେଳିଲା ମେତାର କର୍ମା ଗଲା ଲୁକିଯିବା ସମିଆର ଧାସେ କିଏ ନାଇଁ ବଲ୍ବା।
1: ଆଜିର୍ ସରକ୍ତରା କାର୍ଯ୍ୟକ୍ରମଟି ଶୁଣିଲେ କବି ମହେଶ୍ୱର ବଢ଼େଇଙ୍କର କେତେଟା କବିତା, କଥାନିକାର ଡକ୍ଟର ଦେବାଶିଷ ପାଣ୍ଡିଆଙ୍କର କଥାନି ଆର୍ ସୁଶାନ୍ତ କୁମାର ମିଶ୍ରଙ୍କର ଆଲୋଚନା ଲୋକକଲା କରମସାନୀ। ତ ଇଥରର ସରକ୍ତରାକେ ଇଠାନେ ରଖ୍ମା। ଜୁହାର।

0: ଶୁଣୁଥିଲେ ସମ୍ବଲପୁରୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସରକ୍ତରା। କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଅତହର ସଇଦ।

0: प्रधानमंत्री नरेन्द्र मोदी ने पश्चिम एशिया की स्थिति की समीक्षा के लिए आज मंत्रिमंडल की सुरक्षा समिति की बैठक की अध्यक्षता की। श्री मोदी ने नाविकों सहित लोगों के हितों की रक्षा के लिए सभी घटनाक्रमों की नियमित निगरानी के लिए एकीकृत और समन्वित व्यवस्था बनाने को कहा। उन्होंने नाविकों और उनके परिवारों को समय पर सूचना, आपातकालीन सहायता और परामर्श के लिए एक तंत्र स्थापित करने का भी निर्देश दिया। दिल्ली सरकार नीट परीक्षा में कथित अनियमितताओं के विरोध प्रदर्शनों में शामिल विद्यार्थियों के खिलाफ कोई कानूनी कार्रवाई नहीं करेगी। ये फैसला आपराधिक रिकॉर्ड वाले प्रदर्शनकारियों पर लागू होगा। ये निर्णय उच्चतम न्यायालय के 28 जुलाई के आदेश के अनुरूप लिया गया है। इलेक्ट्रॉनिकी और सूचना प्रौद्योगिकी मंत्रालय सचिव एस कृष्णन ने कहा कि सरकार ने देश में सेमीकंडक्टर विनिर्माण मजबूत करने और आत्मनिर्भर सेमीकंडक्टर इकोसिस्टम बनाने के लिए 1,27,500 करोड़ रुपए के बजट के साथ इंडिया सेमीकंडक्टर मिशन के दूसरे चरण को मंजूरी दे दी है। विधेयक पारित होने पर प्रधानमंत्री मोदी ने थोड़ी देर पहले इंस्टाग्राम पर एक वीडियो संदेश जारी किया। अपने संदेश में प्रधानमंत्री ने कहा कि संसद ने एक ऐसा बिल पास किया है जिससे परीक्षा प्रणाली मजबूत होगी। दो बार के ओलंपिक पदक विजेता नीरज चोपड़ा आज राष्ट्रमंडल खेलों में पुरुषों की भाला फेंक स्पर्धा के फाइनल में पहुंच गए हैं। रोहित यादव और यशवीर सिंह ने भी फाइनल में जगह बना ली है। इसके साथ ही ये समाचार बुलेटिन समाप्त हुआ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରେଲେଗୁରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍ଲାଇନ୍ସ
2: ଆକାଶବାଣୀ ସମ୍ବଲପୁର ଏହାଦେର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ସଂସଦନ ଆଜି ପାରିଥିଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାନ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ହେଲା ପାରିତ। ଦିଆଲିତକ ମହାନଦୀ ଜଳ ବିବାଦର ସମାଧାନ ହେବାର ଆଶ କରାଯାଉଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ପ୍ରସାର ଆଉ ଚାଷୀମାନଙ୍କର ବିକାଶ ଲାଗି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କର ଉପସ୍ଥିତି ନେ ଶକ୍ତି ବିଭାଗ ଆଉ ନୀତି ଗବେଷଣା ସଂସ୍ଥା ସିଏସ୍ଟିଇପି ଭିତରେ ସ୍ୱାକ୍ଷରିତ ହେଲା ଗୋଟିଏ ବୁଝାମଣା ପତ୍ର। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି 2014-15 ମସିହାରୁ ଏପତକ 318 କୋଟି ଅଧିକା ଟଙ୍କା ଯୋଗାଇ ଦେଇଛନ୍ କେନ୍ଦ୍ର ସରକାର, ସୂଚନା ଦେଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ। ରାଇଜେ ବନ୍ୟା ସ୍ଥିତିରେ ଆକାଶମାର୍ଗନୁ ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ, 3 ଭିତରେ ନୁକସାନର ରିପୋର୍ଟ ଦେବାରକେ ଜିଲ୍ଲାପାଳମାନଙ୍କୁ ଦେଲେ ନିର୍ଦ୍ଦେଶ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଯୁକ୍ତ 2 ପାଠ୍ୟକ୍ରମଟି ସ୍ପଟ୍ ନାଁ ଲେଖା ଆଇବା ମାସର 2 ରାତି 11:45 ଭିତରେ ଛାତ୍ରଛାତ୍ରୀମାନେ କରିପାରିବେ ଚଏସ୍ ଲକିଂ। ଆଜି ସକାଳ 11 ମୂଲ ହୋଇଛି ସ୍ପଟ୍ ନାଁ ଲେଖା। ଦେଶ ସଂସ୍କୃତି ଜନସାଧାରଣ ଆର୍ ବ୍ୟକ୍ତିବିଶେଷମାନଙ୍କ ଭିତରେ ବନ୍ଧୁତା ଶାନ୍ତିର ପ୍ରୟାସକେ ପ୍ରେରଣା ଆଉ ସମ୍ପ୍ରଦାୟ ଭିତରେ ସେତୁ ହିସାବେ ତିଆରି କରବାର୍ ଲାଗି ଆଜି ସାରା ବିଶ୍ୱନେ ପାଳିତ ହୋଇଯାଇଛି ବିଶ୍ୱ ମିତ୍ରତା ଦିବସ। ପୂର୍ବୋଦୟ ଓଡ଼ିଶା, ସିଏସ୍ଆଇଆର୍, ଆଇଏମ୍ଏମ୍ଟି ଆଉ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ସହଯୋଗ ଥି ମାଇଣ୍ଡସ୍ ଟୁ ମାନୁଫ୍ୟାକ୍ଚରିଂ ଆଭିମୁଖ୍ୟକେ ନେଇକରି ଭୁବନେଶ୍ୱରରେ ଆୟୋଜିତ ହୋଇଛି 2 ପୂର୍ବୋଦୟ ମାଇଣ୍ଡ କନ୍କ୍ଲେଭ୍ 2026। ରାଜ୍ୟର ବିଦ୍ୟୁତ୍ ସଞ୍ଚାର ବ୍ୟବସ୍ଥାକେ ଅତ୍ୟ ଆଧୁନିକ, ନିର୍ଭରଯୋଗ୍ୟ ଆଉ କାର୍ଯ୍ୟକ୍ଷମ କରବାର ଦିଗେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍। ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ଲାଗି ଖାସ୍ ରୋଡ୍ମ୍ୟାପ୍ ପ୍ରସ୍ତୁତ ହେବା କହିଲେ ବାଚସ୍ପତି ସୁରମା ପାଢ଼ୀ। ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ ସୀମା ଓ ଭିତ୍ରିଆ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଆଉ ଐତିହ୍ୟର ବିକାଶ ଉପରେ ବିଧାନସଭାର ଗୃହ କମିଟି ବୈଠକ ଅନୁଷ୍ଠିତ। ଆଉର୍ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋର ଫାଇନାଲ୍ଠି ପହଞ୍ଚିଲେ 3 ଭାରତୀୟ ଖେଳାଳି। ଆଜିର ମୁଖ୍ୟ ଖବର ଇନ ଶେଷ ହେଲା। ଜୁହାର।
1: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍ଲାଇନ୍ସ ଆକାଶବାଣୀ ସମ୍ବଲପୁର। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି ସକାଳ 6:30 ଶୁଣିପାରିବେ ଆଜିର ଭାବନ ଉପସ୍ଥାପନା ଜି ସାଇ କୃଷ୍ଣ। ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଦୂଷିତ ଜଳ ଜନିତ ଚର୍ମ ରୋଗ, ଏ ସମ୍ପର୍କରେ କହିବେ ଡାକ୍ତର ମିନତୀ ମିଶ୍ର। ସକାଳ 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ଜୈବ ବିବିଧତାର ସୁରକ୍ଷା, ଏ ସମ୍ପର୍କରେ କହିବେ ମାନସ ଦାସ। ସକାଳ 7:35 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, ଶିଳ୍ପୀ ଈଶ୍ୱରୀ ବେହେରା, ଗୀତ ରଚନା ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ଗୋପାଳ ଚରଣ ନାୟକ। ସକାଳ 7:50 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ତେଜରାଜ ନାୟକ ଏବଂ ତୁଲାରାମ କଲେଜ। ସକାଳ 8:30 ସମ୍ବଲପୁରୀ ଗୀତ, ଶିଳ୍ପୀ ସ୍ନିଗ୍ଧାରାଣୀ।